ଆକାଶବାଣୀ ପୁରୀ ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ ପାଞ୍ଚ ଦିନ ଇଂରାଜୀ 2026 ମସିହା ମେ ମାସ 26 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଚିତ୍ତରଞ୍ଜନ ଜେନା। ଗୀତଟିକୁ ରଚନା କରିଛନ୍ତି ଗୀତିକାର ନରସିଂହ ମହାପାତ୍ର।
1: ପ୍ରଭୁ

ଶ୍ରୋତାବନ୍ଧୁ, ଗୀତଟି ସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ ଗୀତଟିକୁ ଶିଳ୍ପୀ ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ, ରଚନା କରିଥିଲେ ନାରାୟଣ ପ୍ରସାଦ ସିଂ।

ସାଧୁ ଜଣକ ବସିଛନ୍ତି, ତାଙ୍କ ଚାରିକଡ଼ରେ ଶିଷ୍ୟମାନେ ବସିଛନ୍ତି, ଏବଂ ଶୀତକୁ ଟିକେ ଅଟକେଇ ରଖିବା ପାଇଁ ଧୂନିଟିଏ ଲଗାହେଇଛି। ଧୂନି ଭିତରକୁ ଗୋଟେ କାଠ ଖଣ୍ଡେ, ବଡ଼ କାଠ ଖଣ୍ଡେ ଦିଆହେଇଛି। କାଠଟି ଜଳୁଛି ମଧ୍ୟ, ଗୋଟିଏ ପଟରେ ନିଆଁ ଜଳୁଥିଲା ବେଳେ କାଠର ଅନ୍ୟ ପଟରେ ଧୀରେ ଧୀରେ ପାଣି ଜକେଇ ଆସୁଛି, ଏବଂ କାଠ ଯେତିକି ଜଳି ଜଳି ଯାଉଛି ଏପଟରେ ପାଣି ସେତିକି ଅଧିକ ଅଧିକ ବାହାରୁଛି। ଏହି ଦୃଶ୍ୟ ଦେଖି ସାଧୁ ଜଣଙ୍କ ଶିଷ୍ୟମାନଙ୍କୁ ପଚାରିଲେ, କୁହତ ଦେଖି ଏ ଯେଉଁ ଦୃଶ୍ୟ, ଗୋଟିଏ ପଟରେ କାଠ ଜଳୁଛି ଅନ୍ୟ ପଟରେ ପାଣି ଝରିଯାଉଛି, ଏଥିରୁ ଶିକ୍ଷା ଲାଭ କରୁଛ କ'ଣ? ଶିଷ୍ୟମାନେ ନୀରବ ରହିଲେ। ଦିବ୍ୟଦ୍ରଷ୍ଟା ସାଧୁ ଶିଷ୍ୟମାନଙ୍କୁ ଚାହିଁ କହୁଛନ୍ତି, ଦେଖ ଏଥିରେ ଗୋଟିଏ ତତ୍ତ୍ୱ ମୋ ମନକୁ ଆସୁଛି। ଆମେ ସମସ୍ତେ ସଂସାର ଭିତରେ ରହି ଭଗବାନଙ୍କୁ ଭୁଲି ଯାଉଛୁ। ଭଗବାନଙ୍କର ବିସ୍ମୃତିରେ ଆମମାନଙ୍କର ଜୀବନରେ ଅନେକ ଦୁଃଖ ଅଶାନ୍ତି ଆସୁଛି। ଦୈବ ସଂଯୋଗରୁ, ଦୈବୀ କୃପାରୁ, ସାଧୁସନ୍ଥ ମହାପୁରୁଷଙ୍କର ପ୍ରେରଣାରୁ ଆମେ ଯେତେବେଳେ ଅନୁଭବ କରୁ ଯେ ସଂସାରରେ ରହିଛୁ ସତ, ଆମମାନଙ୍କର ମନ ଟିକେ ଭଗବାନଙ୍କ ଆଡ଼କୁ ଯାଉ, ଏବଂ ସେତିକିବେଳେ ଆମେମାନେ ଧୀରେ ଧୀରେ ପ୍ରଭୁ ବିଚ୍ଛେଦର ଦୁଃଖ ଅନୁଭବ କରୁ। ଆମେ ସେତେବେଳେ କୃତଜ୍ଞତାରେ ଭରୁ ଯେ ହେ ପ୍ରଭୁ, ତୁମେ କେତେ କରୁଣାମୟ, ଏ ମଣିଷ ଜୀବନ ଦେଇଛ, ଏ ସୁନ୍ଦର ସଂସାର ଦେଇଛ, ପରିବାର ଦେଇଛ, ସବୁକିଛି ଦେଇଥିଲା ବେଳେ ମଧ୍ୟ ମୁଁ ଏତେ କୃତଜ୍ଞ, ମୁଁ ତୁମ ପ୍ରତି ମନ ଟିକେ ଦେଇନାହିଁ, ତୁମ ପ୍ରତି ମୁଁ କୃତଜ୍ଞ ନୁହଁ, ତୁମକୁ ମୁଁ ଧନ୍ୟବାଦ ଜଣେଇ ନାହିଁ। ସେଇଥିପାଇଁ ତା ଭିତରେ ଆଖିରେ ଲୁହ ଝରି ପଡ଼େ, ସେପଟରେ ବିଚ୍ଛେଦର ଅଗ୍ନିରେ ସେ ଜଳି ଉଠେ। ଆମମାନେ ସଂସାରରେ ଅଛୁ, ସଂସାରରେ ରହିଲେ ଦୁଃଖ କଷ୍ଟ ଆସିବ, କିନ୍ତୁ ଦୁଃଖ କଷ୍ଟକୁ ଭୁଲିବାକୁ ହେଲେ ପ୍ରଭୁଙ୍କୁ ଧରିବା ଦରକାର। ଏଇ ଦୃଷ୍ଟାନ୍ତ ଦେଇ ସାଧୁ କହୁଛନ୍ତି, ଗୋଟିଏ ପଟରେ ନିଆଁ ଜଳୁଛି, ଅର୍ଥାତ୍ ଗୋଟିଏ ପଟରେ ବିଚ୍ଛେଦର ଅଗ୍ନି ଜଳୁଛି, ଗୋଟିଏ ପଟରେ ଜ୍ଞାନର ଅଗ୍ନି ଜଳୁଛି, ଗୋଟିଏ ପଟରେ ବିବେକର ଅଗ୍ନି ଜଳୁଛି। ଆମମାନଙ୍କ ଭିତରେ ଜ୍ଞାନ ବିବେକ ପ୍ରକଟିତ ହଉ, ଆମ ଭିତରେ ପ୍ରଭୁ ବିଚ୍ଛେଦ ଟିକେ ବ୍ୟାକୁଳତା ସୃଷ୍ଟି କରୁ ପ୍ରଭୁ ମିଳନ ପାଇଁ। କେବଳ ସେତିକି ନୁହଁ, ଇଏ କେବଳ କଥାର କଥା ନୁହଁ, ସେଥିପାଇଁ ଆଖିରୁ ମଧ୍ୟ ଟିକେ ଲୁହ ଝରି ପଡ଼ୁ। ରାମକୃଷ୍ଣ ପରମହଂସ କହୁଥିଲେ, ସଂସାରୀ ମଣିଷ ସଂସାର ପାଇଁ ଅନେକ କାନ୍ଦେ, କିନ୍ତୁ ଭଗବାନଙ୍କ ପାଇଁ କାନ୍ଦେ କିଏ? ସଂସାରୀ ମଣିଷ ଟିକେ ଦୁଃଖ ପଡ଼ିଲେ, କଷ୍ଟ ପଡ଼ିଲେ ଆଖିରୁ ଲୁହ ଝରେଇ ଦିଏ, ବନ୍ଧୁ ବିଚ୍ଛେଦରେ ମଧ୍ୟ ଆଖିରୁ ଲୁହ ଝରେ, ପ୍ରଭୁ ମିଳନ ପାଇଁ ବ୍ୟାକୁଳତାର ସହିତ କାହା ଆଖିରୁ ଲୁହ ଝରେ? ଏଥିପାଇଁ ଗୋଟିଏ କଥା, ଆମମାନଙ୍କର ଜୀବନ ସଂସାରରେ ଥିଲେ ମଧ୍ୟ ଟିକେ ପ୍ରଭୁଙ୍କ ଆଡ଼କୁ ଯାଉ। ଆମମାନଙ୍କର ଜୀବନ ଜ୍ଞାନ ବିବେକ ଅଗ୍ନିରେ ଟିକେ ଜଳି ଉଠୁ, ଆମ ହୃଦୟର ବେଦୀ ଯେଉଁଠି ଆମର ଜୀବନ ଆଲୋକିତ ହେବ, ଆମ ଜୀବନରେ ପ୍ରଭୁଙ୍କ ପ୍ରତି ମମତା ବଢ଼ିବ। ଯେଉଁ ବ୍ୟକ୍ତି ଜୀବନରେ ଭଗବାନଙ୍କ ପ୍ରତି ସମ୍ବନ୍ଧ ଟିକେ ଯୋଡ଼ନ୍ତି, ଯେଉଁ ବ୍ୟକ୍ତି ଆବେଗରେ ପ୍ରାର୍ଥନା କରନ୍ତି, ଯେଉଁ ବ୍ୟକ୍ତିଙ୍କର ଆଖିରେ ଲୁହ କେବଳ ନିଜର ଦୁଃଖ ପାଇଁ ନୁହଁ, ଅନ୍ୟର ଦୁଃଖ ପାଇଁ, ନିଜର ସୁଖ ପାଇଁ ନୁହଁ, ପ୍ରଭୁ ମିଳନ ଜନିତ ସୁଖ ପାଇଁ, ସେତେବେଳେ ସେ ବ୍ୟକ୍ତିର ଜୀବନ ଆହୁରି ସୁନ୍ଦର ହୁଏ। ସେହିଭଳି ବ୍ୟକ୍ତି ସମାଜରେ ସୁନ୍ଦର ବ୍ୟକ୍ତି ଭାବରେ ପୂଜା ପାଆନ୍ତି, ସେହିଭଳି ବ୍ୟକ୍ତି ତାଙ୍କ ଜୀବନକୁ ଅନ୍ୟମାନଙ୍କ ପାଇଁ ଆଦର୍ଶ ମଧ୍ୟ କରିଦିଅନ୍ତି। ଆମମାନେ ପରିବାରରେ ସେହିଭଳି ପରିବେଶ ସୃଷ୍ଟି କରିବା ଦରକାର, ଛୋଟ ପିଲାଙ୍କ ମନରେ ପ୍ରଭୁଙ୍କ ପ୍ରତି ଟିକେ ଆଗ୍ରହ ବଢ଼ୁ। ପ୍ରଭୁଙ୍କ ପ୍ରତି ଆଗ୍ରହ ବଢ଼ିଲେ ମାନସିକ ଶାନ୍ତି, ବୌଦ୍ଧିକ ବିକାଶ ଏବଂ ଜୀବନରେ ଶାନ୍ତି ସମ୍ଭବ।

0: ଶୁଣୁଥିଲି ଅନୁଚିନ୍ତା। ନିବେଦନ କରିଥିଲି ପ୍ରଜ୍ଞାନନ୍ଦ ଗିରି। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 87ତମ ଅଧ୍ୟାୟ। ରଚନା କରିଛନ୍ତି ଗୋସ୍ୱାମୀ ତୁଳସୀଦାସ, କଣ୍ଠଦାନ କରିଛନ୍ତି ଶିଳ୍ପୀ ଅନୁରାଧା ପଡ଼ୱାଲ।
1: ଏପିସୋଡ୍ ନମ୍ବର 87।

ରଚନା କରିଥିଲେ ଗୋସ୍ୱାମୀ ତୁଳସୀଦାସ, କଣ୍ଠଦାନ କରିଥିଲେ ଶିଳ୍ପୀ ଅନୁରାଧା ବଡ଼ୱାଲ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 MHz ଯୋଗେ। ବର୍ତ୍ତମାନ ଶୁଣନ୍ତୁ ଭକ୍ତିଗୀତ। କଣ୍ଠଦାନ କରିଛନ୍ତି ଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ, ଗୀତଟିକୁ ରଚନା କରିଛନ୍ତି ଚନ୍ଦ୍ରଭାନୁ ଶତପଥୀ।

ଗୀତଟିକୁ ଶୁଣିଲେ ଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜଙ୍କ କଣ୍ଠରେ ରଚନା କରିଥିଲେ ଗୀତିକାର ଚନ୍ଦ୍ରଭାନୁ ଶତପଥୀ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 MHz ମାଧ୍ୟମରେ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ ଦିଲ୍ଲୀରୁ।

କିଛି ସୂଚନା 7:25 ଶୁଣିବେ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। ମଧୁମାଳତୀ ପ୍ରଚାର କରିବୁ 7:40 ଆକାଶବାଣୀ କଟକ କେନ୍ଦ୍ରରୁ। ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଶୁଣିବେ 7:55। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାରିତ ହେବ 8:30। ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାର କରିବୁ 9:00। 9:30 ପ୍ରଚାରିତ ହେବ ସାହିତ୍ୟ ସୁଧା। ଆଜି ଶୁଣିବେ ଅନୁରାଗ ବେହେରା ଏବଂ ବିଶ୍ୱଜିତ ଦାସଙ୍କ ସହିତ ସାକ୍ଷାତକାର। ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁର ବି ଶୁଣିପାରିବେ 10:00। ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାର କରିବୁ 11:00 এবং 2:45। ଯୁବବାଣୀର ପ୍ରାରମ୍ଭ କାର୍ଯ୍ୟକ୍ରମ ପ୍ରଚାରିତ ହେବ 5:30। ଆଜି ଏଥିରେ ଶୁଣିବେ ଶକ୍ତି ସମ୍ପନ୍ନ ପରିଡ଼ାଙ୍କ ସହିତ ସାକ୍ଷାତକାର। ଉଦୟ ଭାରତ ପ୍ରଚାରିତ ହେବ 6:30 ଆକାଶବାଣୀ କଟକ କେନ୍ଦ୍ରରୁ। 7:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତ। କିଷାନବାଣୀ କାର୍ଯ୍ୟକ୍ରମର ସମୟ 7:30। ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ଲଙ୍କା ଆମ୍ବ ପ୍ରକ୍ରିୟାକରଣ ମାଧ୍ୟମରେ ମହିଳାମାନଙ୍କର ଆତ୍ମନିଯୁକ୍ତି। ଆଲୋଚିକା ଅଛନ୍ତି ଡକ୍ଟର କବିତା ସେଠୀ। 8:00 এবং 10:00 ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ସାହିତ୍ୟ ସୁଧା କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଶୁଣିପାରିବେ 9:30। ଏବଂ ଶ୍ରୀଜଗନ୍ନାଥ ଭଜନ ପ୍ରଚାର କରିବୁ 10:30। ଏହା ଥିଲା ଆଜିର କାର୍ଯ୍ୟକ୍ରମର କିଛି ସୂଚନା। ଚୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରୁଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦୀର୍ଘ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

0: ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ 12 ତାରିଖରେ ରାଜ୍ୟ ବିଜେପି ସରକାର 2 ବର୍ଷ ପୂରଣ କରୁଥିବାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ପୁରୀଠାରେ ଆସନ୍ତା ମାସ 3-5 ତାରିଖ ପର୍ଯ୍ୟନ୍ତ ବ୍ରିକ୍ସ ଦେଶ ସମୂହର ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ଭାରତ ସମେତ 10 ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ଓ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜକ ଭାବେ ଚୟନ କରାଯାଇଛି। ରାଜ୍ୟରେ ଚାଷୀ ସଂଖ୍ୟାରେ 14% ବୃଦ୍ଧି ଘଟିଥିବା ବେଳେ ଗତ ବର୍ଷ ତୁଳନାରେ ଧାନ ସଂଗ୍ରହରେ 5.48% ବୃଦ୍ଧି ଘଟିଛି। ବର୍ଦ୍ଧିତ ଧାନ ସଂରକ୍ଷଣ ପାଇଁ ଭାରତୀୟ ଖାଦ୍ୟ ନିଗମ ଅଧିକ ଅମଳ ହେଉଥିବା ଅଞ୍ଚଳରେ ନୂଆ ଗୋଦାମ ଘର ନିର୍ମାଣ କରିବ ବୋଲି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରୁ ଜଣାପଡ଼ିଛି। 2025-26 ରବି ଫସଲର ଖରିଫ ବିପଣନ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ଆଜି ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଶିବଶଙ୍କର ମିଶ୍ର ଏବଂ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଯୋଗ ଦେଇଛନ୍ତି। 1936 ଆକାଶବାଣୀ ଅଲ୍ ଇଣ୍ଡିଆ ରେଡ଼ିଓ କାର୍ଯ୍ୟ ଆରମ୍ଭ କରିଥିଲା। ଆଜି 7:00 କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ବାହାରିଥିବା ପଦଯାତ୍ରା ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଓ ପହଣ୍ଡି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଦୈତାପତି ନିଯୋଗ ପକ୍ଷରୁ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟରେ କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବ ସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଗୁଜରାଟର 39 ଯୁବ ପ୍ରତିନିଧି ଓଡ଼ିଶା ଗସ୍ତରେ ଆସି ରାଉରକେଲାର ଏନ୍ଆଇଟିରେ ପହଞ୍ଚିଛନ୍ତି। 6-ଦିନିଆ କାର୍ଯ୍ୟକ୍ରମରେ ଯୁବ ପ୍ରତିନିଧିମାନେ ରାଉରକେଲା ଇସ୍ପାତ କାରଖାନା, ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍, ଆଦିବାସୀ ସଂଗ୍ରହାଳୟ, କୋଣାର୍କ ସୂର୍ଯ୍ୟ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ବନ୍ଧ ସମେତ ରାଜ୍ୟର ବିଭିନ୍ନ ଐତିହାସିକ, ଶିଳ୍ପ ଓ ଗ୍ରାମୀଣ ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ନିମନ୍ତେ ଚଳିତ ମାସ 27 ବୁଧବାର ପରିବର୍ତ୍ତେ 28 ଗୁରୁବାରକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟୋରିଆଲ କୋର୍ଟ ବନ୍ଦ ରହିବ। ପୂର୍ବ ଘୋଷିତ 27 ଦିନ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ଟ୍ରେନ୍ ପରିଚାଳନା କ୍ଷେତ୍ରରେ ସତର୍କତା ଏବଂ ସମର୍ପଣ ପାଇଁ ପୂର୍ବତଟ ରେଳପଥର 6 କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ସମ୍ପୃକ୍ତ କର୍ମଚାରୀମାନଙ୍କ ଉପସ୍ଥିତ ବୁଦ୍ଧି ଓ ସତର୍କତା ଯୋଗୁଁ ସମ୍ଭାବ୍ୟ ଦୁର୍ଘଟଣା ରୋକାଯାଇପାରିଥିବା ରେଳବାଇ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୁଆଲ ସେହି କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଓ ରନ୍ଧନ ଗ୍ୟାସ୍ ମହଜୁଦ ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଜିଲ୍ଲାରେ 4 ଲକ୍ଷ ଲିଟରରୁ ଅଧିକ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଛତିଶଗଡ଼ସ୍ଥିତ ଚିତ୍ରକୁଟଠାରେ ଅନୁଷ୍ଠିତ ହୋଇଯାଇଛି। 200 ପ୍ରଶିକ୍ଷାର୍ଥୀ 12 ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆସନ୍ତା 30 ଆରମ୍ଭ ହେଉଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟରେ ନିଯୁକ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବାହ୍ନ 11 ଅପରାହ୍ନ 3 ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରକୁ ନ ଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ 21 ଜିଲ୍ଲାକୁ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ସତର୍କ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଆମ ଖାଦ୍ୟ କେତେ ପୁଷ୍ଟିକର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରୀତାଞ୍ଜଳି ପ୍ରଧାନ।
2: ଜୀବନଧାରଣ ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ଏବଂ ସେଥିରେ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବହୁତ ବେଶୀ। ଆମ ଖାଦ୍ୟ

0: କଥା ତ ଯେ କେତେ ପୁଷ୍ଟିକର ସେ ବିଷୟରେ ଧାରଣା ବେଶୀ ନଥାଏ। ବଜାରରେ ମିଳୁଥିବା ଫାଷ୍ଟଫୁଡ଼ ପାଟିକୁ ସୁଆଦିଆ ଲାଗିପାରେ, ତାହା ଆମ ଶରୀର ପାଇଁ ପୁଷ୍ଟିକର କି ଅପୁଷ୍ଟିକର ଆମକୁ ଜଣା ନଥାଏ। ଜଣେ ସାଧାରଣ ମଣିଷ ପାଇଁ ଦୈନିକ 1600-2000 କ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକ ହୋଇଥାଏ। ଆମ ଖାଦ୍ୟ ପଦାର୍ଥକୁ 6 ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି, ଯଥା କାର୍ବୋହାଇଡ୍ରେଟ, ବସା, ଖଣିଜ, ପ୍ରୋଟିନ, ଭିଟାମିନ ଓ ପାଣି। ଏହି ପୋଷକ ତତ୍ତ୍ୱକୁ ଆହୁରି ମଧ୍ୟ ବର୍ଗୀକୃତ କରାଯାଇପାରେ, ଯଥା କାର୍ବୋହାଇଡ୍ରେଟ, ପ୍ରୋଟିନ, ବସା ଓ ପାଣି ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପର ହୋଇଥିବା ବେଳେ ଭିଟାମିନ ଓ ଖଣିଜ ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପର। ମାଇକ୍ରୋନ୍ୟୁଟ୍ରିସନ ସଂରଚନାତ୍ମକ ସାମଗ୍ରୀ ଯଥା ଏମିନୋ ଏସିଡ୍ରୁ ପ୍ରୋଟିନ ପର୍ଯ୍ୟନ୍ତ ନିର୍ମାଣ କରିଥାଏ ଓ ଲିପିଡ୍ରୁ କୋଷିକା ଝିଲ୍ଲି ଏବଂ କିଛି ଅଣୁର ନିର୍ମାଣ କରିଥାଏ ଏବଂ ଏହା ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ଏହାକୁ କ୍ୟାଲୋରି ଦ୍ୱାରା ମପାଯାଇଥାଏ। 1 ଗ୍ରାମ କାର୍ବୋହାଇଡ୍ରେଟ ଓ ପ୍ରୋଟିନରୁ ପ୍ରାୟ 5 କ୍ୟାଲୋରି ଶକ୍ତି ମିଳିଥିବା ବେଳେ ପ୍ରତି 1 ଗ୍ରାମ ବସାରୁ 9 କ୍ୟାଲୋରି ଶକ୍ତି ମିଳିଥାଏ। ଖାଦ୍ୟର ଆଉ ଏକ ବିଭାଗ ମଧ୍ୟ ରହିଛି, ତାହା ଫାଇବର। ଶରୀରରେ ଯାନ୍ତ୍ରିକ ଓ ରାସାୟନିକ ପ୍ରକ୍ରିୟା ପାଇଁ ଏହା ଆବଶ୍ୟକ ହୋଇଥାଏ। ଅଧିକାଂଶ ଖାଦ୍ୟ ପଦାର୍ଥରେ ବିଭିନ୍ନ ପ୍ରକାରର ବିଷାକ୍ତ ପଦାର୍ଥ ରୂପରେ ଅନ୍ୟ ପଦାର୍ଥ ଓ କିଛି ପୋଷକ ବର୍ଗର ମଧ୍ୟ ମିଶ୍ରଣ ହୋଇଥାଏ। କିଛି ଲୋକଙ୍କୁ ଖାଦ୍ୟଭାବ ଜନିତ ରୋଗ ଦେଖାଯାଉଥିବା ବେଳେ କିଛି ଲୋକଙ୍କର ମୋଟାପା ଆଦି ରୋଗ ମଧ୍ୟ ଦେଖାଯାଇଥାଏ। ଜଣେ ବୟସ୍କ ବ୍ୟକ୍ତି ପାଇଁ ପୁଷ୍ଟିକର ଖାଦ୍ୟ ହିସାବରେ ସାଧାରଣ ଦୈନିକ 2875 କିଲୋ କ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକତା ହୋଇଥାଏ। ସେଥିରୁ ପ୍ରୋଟିନ 60 ଗ୍ରାମ, କ୍ୟାଲସିୟମ 400 ଗ୍ରାମ, ଆଇରନ 25 ମିଲିଗ୍ରାମ, ଭିଟାମିନ୍ ଏ 600 ମିଲିଗ୍ରାମ, ଥାୟାମିନ୍ର ଆବଶ୍ୟକତା ରହିଛି 1.2 ମିଲିଗ୍ରାମ, ରାଇବୋଫ୍ଲାଭିନ୍ 100 ମିଲିଗ୍ରାମ, ନିଆସିନ୍ 16 ମିଲିଗ୍ରାମ, ଆସ୍କର୍ବିକ ଏସିଡ୍ ବା ଭିଟାମିନ୍ ସିର ଆବଶ୍ୟକତା ରହିଛି 40 ମିଲିଗ୍ରାମ ଏବଂ ଫଲିକ ଏସିଡ୍ର ଆବଶ୍ୟକତା ରହିଛି 100 ମିଲିଗ୍ରାମ। ଭିଟାମିନ୍ B12ର ଆବଶ୍ୟକତା ରହିଛି 1 ମିଲିଗ୍ରାମ। ପୁଷ୍ଟିକର ଭୋଜନ ଆମେ କାହାକୁ କହିବା? ଯେଉଁ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇପାରୁଥିବ ସେଭଳି ଖାଦ୍ୟ ଖାଇବା ଆମେ ଉଚିତ। ଭୋଜନରେ କଞ୍ଚା ପରିବାକୁ ସାଲାଦ ଆକାରରେ ନିଶ୍ଚୟ ଖାଇବା ଦରକାର। ରନ୍ଧା ଖାଦ୍ୟରେ ମଧ୍ୟ ସବୁଜ ପନିପରିବା ରହିବା ଦରକାର। ଏଥିରୁ ଭିଟାମିନ, ଖଣିଜ, ଲବଣ ଅଧିକ ପରିମାଣରେ ପାଇପାରିବେ ଏବଂ ଅଧିକ ପନିପରିବା ଖାଇବା ଦ୍ୱାରା ଆମର ଫାଇବର ଜିନିଷ ମଧ୍ୟ ଆମେ ପାଇପାରିବା। ଗାଜର, ବିଟ, ପିଆଜ, ଅଦା, ବନ୍ଧାକୋବି, କାକୁଡ଼ି, ଧନିଆ ପତ୍ର ଏବଂ ପାଳଙ୍ଗ ଶାଗ, ମୂଳା ଆଦିରୁ କଞ୍ଚା ଖିଆଯାଇପାରିବ ଏବଂ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇ ଦେଇଥାଏ। ସବୁବେଳେ ତାଜା ପନିପରିବା ଖାଇବା ଉଚିତ। ପରିବା ମଧ୍ୟରେ ସବୁଜ ପରିବାର ଅଧିକ ବ୍ୟବହାର କରିବା ଦରକାର। ଋତୁ ଅନୁସାରେ ମଧ୍ୟ ପରିବା ବ୍ୟବହାର କରିବା ଉଚିତ, କାରଣ ଏହା ପ୍ରକୃତିର ଅନୁକୂଳ ଓ ପୁଷ୍ଟିକର ହୋଇଥାଏ। ଫଳର ବ୍ୟବହାର ଅଧିକରୁ ଅଧିକ କରାଯାଇପାରିବ। ବ୍ୟସ୍ତତା ମଧ୍ୟରେ ଭୋଜନ ନ କରି ଆରାମରେ ଖାଇଲେ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇଥାଏ। ଗୋଟିଏ ରୁଟି ତିଆରି କରିବାରେ 1 ଘଣ୍ଟା ପୂର୍ବରୁ ଅଟା ଦଳି ରଖିବା ଆବଶ୍ୟକ। ଏହାଦ୍ୱାରା ରୁଟି ହାଲୁକା ଏବଂ ଶୀଘ୍ର ପାଚନଯୁକ୍ତ ହୋଇଥାଏ। ଭୋଜନ କରିବା ସମୟରେ ପାଣି ପିଇବା ଅନୁଚିତ। ଯଦି ପାଣି ପିଇବା ତାହେଲେ ଅତି କମ୍ ପାଣି ପିଇବା ଆବଶ୍ୟକ। ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି ଛଡ଼ା ଅନ୍ୟମାନେ କମ୍ ତୈଳଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଆମ ଖାଦ୍ୟ କେତେ ପୁଷ୍ଟିକର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରେତାଞ୍ଜଳି ପ୍ରଧାନ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ସିକିମ୍କୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି ସୀମା ସୁରକ୍ଷା ବାହିନୀର ସାଞ୍ଚୋ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ନେଇ ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍ ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୈଦେଶିକ ବ୍ୟାପାର

ପ୍ରଧାନମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱୋଙ୍ଗ, ଜାପାନର ତୋତ୍ସିମିତ୍ସୁ ମୋଟେଗି ଏବଂ ଆମେରିକାର ମାର୍କୋ ରୁବିଓ ବୈଠକରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରସଙ୍ଗରେ କ୍ୱାଡ୍ ସହଯୋଗକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ମତ ବିନିମୟ ହେବ। କ୍ୱାଡ୍ ସଦସ୍ୟ ଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ସହଭାଗିତାରେ ଜାରି ରହିଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସ୍ଥିତି ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯିବ। ଆଲୋଚନାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏକ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ କ୍ୱାଡ୍ ଦୃଷ୍ଟିକୋଣ ଉପରେ ଗତବର୍ଷ ଜୁଲାଇ ପହିଲାରେ ୱାଶିଂଟନ୍ ଡିସିଠାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଉପରେ ଏହି ବୈଠକରେ ମଧ୍ୟ ମତ ବିନିମୟ ହେବ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗତ 23 ତାରିଖରୁ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଚଳିତ ବର୍ଷର ଏହି ବୈଠକ ଗୁରୁତ୍ୱ ବହନ କରୁଛି। ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ କ୍ୱାଡ୍ ରାଷ୍ଟ୍ରଗୋଷ୍ଠୀ ଏକ ପ୍ରମୁଖ ସଂଗଠନ ଭାବେ ଉଭା ହେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଏବଂ ନିରନ୍ତରତା ଉପରେ ପ୍ରାଥମିକତା ପ୍ରଦାନ କରୁଛି। ଭାରତ ଏହି ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଭାବେ ଏବେ ବୈଠକ ଆୟୋଜନ କରୁଛି। ସ୍ୱାସ୍ଥ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଭଳି ପ୍ରସଙ୍ଗ ଏବଂ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ କ୍ୱାଡ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସକାରାତ୍ମକ ଭୂମିକା ଗ୍ରହଣ କରୁଛନ୍ତି। ଏଥିସହ ଆଞ୍ଚଳିକ ଦେଶଗୁଡ଼ିକର ସାମୁଦ୍ରିକ କ୍ଷେତ୍ର ନେଇ ସଚେତନତାକୁ ଏହି ରାଷ୍ଟ୍ରଗୋଷ୍ଠୀ ସୁଦୃଢ଼ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3 ଦିନିଆ ସିକ୍କିମ୍ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ କେତେକ ସ୍ଥାନକୁ ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ର ନାମଗେଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ତିବ୍ବତଲୋଜି ପରିଦର୍ଶନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ନାଥୁଲା ପାସ୍ ଗସ୍ତ କରିବା ସହ ସେଠାରେ ନିୟୋଜିତ ସୈନିକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗ୍ୟାଙ୍ଗଟକ୍ ସ୍ଥିତ ସିକ୍କିମ୍ ବିଶ୍ୱବିଦ୍ୟାଳୟର ଆସନ୍ତାକାଲି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ। ଏହି ଅବସରରେ 14,000 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତି ଧ୍ୱଜା ପ୍ରଦାନ କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା 2 ଦିନିଆ ରାଜସ୍ଥାନ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ବିକାନେର୍ରେ ପହଞ୍ଚିଛନ୍ତି। ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପୂର୍ବାହ୍ନରେ ସୀମା ସୁରକ୍ଷା ବାହିନୀର 179ତମ ବାଟାଲିୟନ୍ର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ପ୍ରଥମେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏକ ପ୍ରହରୀ ସମ୍ମିଳନୀ ଆୟୋଜିତ ହେବା ସହ ମହିଳା ବାରାକ୍ଗୁଡ଼ିକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ କର୍ମଚାରୀଙ୍କ ସହ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନରେ ବିକାନେର୍ରେ ବିଏସ୍ଏଫ୍ ଆଞ୍ଚଳିକ ମୁଖ୍ୟାଳୟରେ ସୀମା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଶାହା ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ସୀମା ସୁରକ୍ଷା, ସ୍ମାର୍ଟ ବାଡ଼, ଡ୍ରୋନ୍ ନିରୀକ୍ଷଣ, ଅନୁପ୍ରବେଶ ରୋକିବା ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ମତ ବିନିମୟ ହେବା ନେଇ ସମ୍ଭାବନା ରହିଛି। ମନ୍ତ୍ରୀ ଶ୍ରୀ ଶାହା ଆସନ୍ତା 29 ତାରିଖରେ ଗୁଜରାଟର ଭୁଜ୍ ଗସ୍ତରେ ଯାଇ ସୀମା ସୁରକ୍ଷା ବଳ ସୀମାନ୍ତ ପୋଷ୍ଟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ମାସ 5 ତାରିଖରେ ଶ୍ରୀ ଶାହା ତ୍ରିପୁରା ସୀମାନ୍ତ ଅଞ୍ଚଳ ଗସ୍ତ କରିବେ। ପରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସେଠାକାର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ସୀମା ଅଞ୍ଚଳ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷାର ଅଂଶସ୍ୱରୂପ ଶ୍ରୀ ଶାହା ଏହିସବୁ ଅଞ୍ଚଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ସେନା ପକ୍ଷରୁ ଇରାନ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ଅଞ୍ଚଳ ଏବଂ ହରମୁଜ ପ୍ରଣାଳୀ ନିକଟରେ କେତେକ ଡଙ୍ଗାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଚାଲିଥିବା ସମୟରେ ମଧ୍ୟ ଆତ୍ମରକ୍ଷା ପାଇଁ ଏଭଳି ଆକ୍ରମଣ ହୋଇଥିବା ଆମେରିକା କହିଛି। ସେଣ୍ଟକମ୍ ମୁଖପାତ୍ର ଟିମୋଥି ହକିନ୍ସ କହିଛନ୍ତି, ଏହି ଡଙ୍ଗାଗୁଡ଼ିକ ଇରାନର କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହରମୁଜ ପ୍ରଣାଳୀରେ ମାଇନ୍ସ ଉପଯୋଗ କରିବାକୁ ଚେଷ୍ଟା କରୁଥିଲେ। ସୈନ୍ୟଙ୍କ ସୁରକ୍ଷା ପାଇଁ ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି। ତେବେ ଅତ୍ୟନ୍ତ ସଂଯମତାର ସହ ଆକ୍ରମଣ କରାଯାଇଥିବା ଶ୍ରୀ ହକିନ୍ସ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଏକ ରିପୋର୍ଟରେ କୁହାଯାଇଛି, ଆଞ୍ଚଳିକ ଉତ୍ତେଜନା ହ୍ରାସ କରିବା ଲକ୍ଷ୍ୟ ନେଇ ଇରାନ ଆମେରିକା ନେତୃତ୍ୱ ଅଧୀନରେ ଅତ୍ୟଧିକ ସମୃଦ୍ଧ ୟୁରାନିୟମ୍ ଭଣ୍ଡାର ହସ୍ତାନ୍ତର କରିବାକୁ ନୀତିଗତ ଭାବେ ସହମତ ହୋଇଛି। ଇରାନ ସହ ଦୀର୍ଘକାଳୀନ ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ରାଷ୍ଟ୍ରପତି ଟ୍ରମ୍ପ ସାଉଦି ଆରବ ସମେତ ଅନ୍ୟ କେତେକ ଦେଶକୁ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଇରାନ ସହିତ ହେବାକୁ ଥିବା ଚୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ।

0: ହସ୍ତକ୍ଷେପ। ଚୁକ୍ତି ବିଫଳ ହେଲେ ପୁନର୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ଏହା ପୂର୍ବାପେକ୍ଷା ଅଧିକ ବ୍ୟାପକ ହେବ ବୋଲି ଶ୍ରୀ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ସାଉଦି ଆରବ, କତାର, ପାକିସ୍ତାନ, ତୁର୍କୀ, ମିସର, ଜୋର୍ଡାନ୍ ଏବଂ ବାହାରିନ୍ ଆଦି ରାଷ୍ଟ୍ରଗୁଡ଼ିକ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଶ୍ରୀ ଟ୍ରମ୍ପ ଅନୁରୋଧ କରିଛନ୍ତି। ଇସ୍ରାଏଲ୍ ଏବଂ କେତେକ ଆରବ ଓ ମୁସଲିମ୍ ବହୁଳ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଶ୍ରୀ ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ଆବ୍ରାହମ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ବାହାରିନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ 2020 ପ୍ରଥମ ଦେଶ ଭାବେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ତେବେ ଅନ୍ୟପକ୍ଷରେ ଆମେରିକା ସହିତ ଆଲୋଚନାରେ ଅଗ୍ରଗତି ଘଟିଥିବା ଇରାନ୍ ସୂଚନା ଦେଇଥିଲେ ମଧ୍ୟ ଚୁକ୍ତି ସ୍ୱାକ୍ଷର ନେଇ କୌଣସି ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିନାହିଁ। ସାଉଦି ଆରବରେ ପାଞ୍ଚ ଦିନିଆ ହଜ୍ ରୀତିନୀତି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ସମ୍ପ୍ରଦାୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ତୀର୍ଥଯାତ୍ରୀ ଗତକାଲି ମିନାର ତମ୍ବୁ ନଗରୀରେ ଏକତ୍ରିତ ହୋଇଛନ୍ତି। ପ୍ରାତଃ ନମାଜ ପାଠ ପରେ ଆଜି ହଜ୍ ରୀତିର ପ୍ରମୁଖ ମୁଖ୍ୟ ନମାଜ ପାଇଁ ଆରାଫତ୍ ଅଞ୍ଚଳକୁ ଗସ୍ତରେ ଯିବେ। ସେଠାରେ ପ୍ରାର୍ଥନା କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ଏହାପରେ ନିମରା ମସ୍ଜିଦ୍ଠାରେ ଖତୁବା ଏ ହଜ୍ ଅର୍ଥାତ୍ ହଜ୍ ଧର୍ମୋପଦେଶ କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ସନ୍ଧ୍ୟାରେ ମୁଜଦାଲିଫା ଗସ୍ତ ପୂର୍ବରୁ ତୀର୍ଥଯାତ୍ରୀ ଏକାଠି ମଧ୍ୟାହ୍ନ ଏବଂ ଅପରାହ୍ନ ନମାଜ ପାଠ କରିବେ। ଆସନ୍ତାକାଲି ସକାଳେ ପାରମ୍ପରିକ ପଶୁବଳି ଏବଂ ଶୈତାନକୁ ପ୍ରତୀକାତ୍ମକ ପଥର ମାରିବା ପାଇଁ ତୀର୍ଥଯାତ୍ରୀ ମିନାକୁ ଫେରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30 ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବ। ତେବେ ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟର୍ ଖେଳିବ। ଆସନ୍ତାକାଲି ମୋହାଲି କ୍ରିକେଟ୍ ପଡ଼ିଆରେ ସନ୍ଧ୍ୟା 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏଲିମିନେଟର୍ ମ୍ୟାଚ୍ ଖେଳାଯିବ। ବିଜୟୀ ଦଳ କ୍ୱାଲିଫାଇଂ ପର୍ଯ୍ୟାୟକୁ ଉନ୍ନୀତ ହେବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସାଫ୍ ମହିଳା 2026 ଫୁଟବଲ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଭାରତ ବିଜୟୀ ହୋଇଛି। ଗୋଆର ମାର୍ଗାଓଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 11-0 ଗୋଲ୍ରେ ମାଳଦ୍ୱୀପକୁ ପରାସ୍ତ କରିଛି। ଦଳ ପକ୍ଷରୁ ଅଭିକା ସିଂ 4 ଗୋଲ୍ ସ୍କୋର କରିଥିଲେ। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ଭାରତ ବାଂଲାଦେଶକୁ ଭେଟିବ। ଦିଲ୍ଲୀରେ ଆଜି ପ୍ରବଳ ଗ୍ରୀଷ୍ମ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀରେ ଗ୍ରୀଷ୍ମ ପରିସ୍ଥିତି ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଭାଗ କହିଛି। ତାପମାତ୍ରା 44-46 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ରାତି ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ଆକଳନ କରିଛି। ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ବିଦର୍ଭ, ପଶ୍ଚିମ ରାଜସ୍ଥାନ ଆଦି ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ଗରମ ଅନୁଭୂତ ହେବ। ଦେଶର ଅନ୍ୟାନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଦେଶର ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନ, ବିହାର, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ମାହେରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକ୍କିମକୁ ଆଜିଠାରୁ 3-ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍। ଏବଂ ଚଳିତ ଆଇପିଏଲ୍ ସଂସ୍କରଣ ପ୍ଲେଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। ଉପସ୍ଥାପନା କରିଛନ୍ତି ସପନ ତରାଇ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ଶୁଭ ସକାଳ ଶ୍ରୋତା ବନ୍ଧୁ, ପୁରୀ ପରିକ୍ରମାର ଆଉ ଏକ ନୂତନ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ସପନ, ଏବଂ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ମାଧ୍ୟମରେ।

ରଥଯାତ୍ରୀଙ୍କ ଜୟ ଜଗନ୍ନାଥ ଧ୍ୱନିରୁ ଶ୍ରୀକ୍ଷେତ୍ର ମାଟିରେ ଶୁଭ ସକାଳ ହୁଏ। ଭକ୍ତମାନଙ୍କର କୋଳାହଳ ଭକ୍ତି ସଙ୍ଗୀତର ଏକ ଅପୂର୍ବ ଝଙ୍କାର ସୃଷ୍ଟି କରେ। ମଙ୍ଗଳ ଆଳତୀ ଦର୍ଶନ ସହ ମଙ୍ଗଳ ଗୀତି ଶରୀର ମନ ପ୍ରାଣକୁ ଅପୂର୍ବ ଶାନ୍ତି ପ୍ରଦାନ କରେ।

ଆକାଶରେ ସୂର୍ଯ୍ୟଙ୍କ ସୁନେଲି କିରଣ ବିଞ୍ଚି ହେଲେ ପକ୍ଷୀମାନେ ବସା ଛାଡ଼ି ବାହାରି ଯାଆନ୍ତି ଖାଦ୍ୟ ଅନ୍ୱେଷଣରେ। ଚାଷୀଟିଏ ନିତ୍ୟକର୍ମ ସାରି ବିଲକୁ ବାହାରି ଯାଏ ମାଟିରେ ସୁନା ଫଳାଇବାକୁ। ମାମାନେ ଚଉରାମୂଳରେ ପାଣି ଦେଇ ପରିବାରର ଶୁଭ ମନେସିଥାନ୍ତି ଆଉ ସକାଳ ହେଲେ ବିଦ୍ୟାର୍ଥୀମାନେ ପାଠ ପଢ଼ାରେ ଲାଗିଯାଆନ୍ତି। ସତରେ ଶ୍ରୋତବନ୍ଧୁ, ସକାଳ ହେଲେ ଲେଖା ହୁଏ ଜୀବନ ଉପନ୍ୟାସର ଆଉ ଏକ ସଂଘର୍ଷମୟ କାହାଣୀ।

0: ତାଙ୍କ ସାଙ୍ଗ ଅଛନ୍ତି, ଦି ଜଣ ମିଶିକି ମତେ କହିଥିଲେ ଯେ ଆମର ପୁରୀକି ଆସିବ, ରଥଯାତ୍ରାରେ ଇସ୍କନର ପ୍ରୋଗ୍ରାମ ଅଛି, ତ ଆମେ ସେବେଠାରୁ ଜଗନ୍ନାଥଙ୍କ ପାଖରେ ସୁଯୋଗ ଦଉଛନ୍ତି, ତାଙ୍କ ଥ୍ରୁରୁ ଆମେ ପ୍ରୋଗ୍ରାମ ପାଉଛୁ ମାତା ମଠରେ ଜଗନ୍ନାଥଙ୍କ ମନ୍ଦିର ପାଖରେ, ତ ସେଇ ଏତେ ଆନନ୍ଦ ଲାଗୁଛି ଆଉ କୁହନା, ସେଇ ବଡ ଠାକୁରଙ୍କ ପାଖରୁ ଯାଇକି ଯେତେବେଳେ ଜଗନ୍ନାଥଙ୍କ ପାଖରେ ଆମେ ପହଞ୍ଚିକି ନୃତ୍ୟ ପରିବେଷଣ କରୁଛୁ, ଆମକୁ ବହୁତ ଖୁସି ଲାଗୁଛି, ସିଏ ଗୋଟେ ମାଧ୍ୟମ ଆଉ ବହୁତ ଖୁସି ଲାଗୁଛି। ଆମର ଏଠି ବି ରଥଯାତ୍ରାରେ ମୁଁ ନୃତ୍ୟ କରେ, ଆଉ ମୁଁ ଜଣେ ଦୂରଦର୍ଶନ ନୃତ୍ୟଶିଳ୍ପୀ, ମୁଁ ଜୁନିୟର ସ୍କଲାରସିପ୍ ପାଇଛି, ସିନିୟର ସ୍କଲାରସିପ୍ ବି ପାଇଛି, ଆଉ ଏମିତି ବି ଡାକନ୍ତି ସବୁ ଯେତେବେଳେ ପ୍ରୋଗ୍ରାମ ହୁଏ, ରବୀନ୍ଦ୍ର ମଣ୍ଡପ ହେଲା କି ମୁଁ ଓଡ଼ିଶା କ'ଣ ଓଡ଼ିଶା ବାହାରକୁ ବି ଆମେ ଯାଉ, ଏବେ ଯାଇଥିଲୁ କଲିକତା ଯାଇଥିଲୁ, ସିଲିଗୁଡ଼ି ଯାଇଥିଲୁ, ଆମେ ବହୁତ ବହୁତ ଯାଇଛୁ, ନାଗାଲାଣ୍ଡ, ମଣିପୁର, ଆସାମ, ଏମିତି ବାହାର ପ୍ରୋଗ୍ରାମ ବି ଆମେ କରୁ। ମୁଁ ଚାହେଁ ଯେ ଆମ ଓଡ଼ିଶାର ସଂସ୍କୃତି ହଉଛି ଓଡ଼ିଶୀ, ମୁଁ ତାଙ୍କୁ ଚାହୁଁଛି, ଆମର ଏଠି ଏତେ ପିଲାମାନେ ସ୍କୋପ ପାଉନାହାନ୍ତି, ତ ମୁଁ ବହୁତ କଷ୍ଟରେ ନାଚ ଶିଖିଥିଲି, ମୁଁ ଚାହେଁ ଏମାନେ ଯେମିତି ସେ କଷ୍ଟଟାକୁ ଅନୁଭବ ନ କରନ୍ତୁ, ସେଥିପାଇଁ ମୁଁ ଆମ ଗାଁରେ ବି ଗୋଟେ ସ୍କୁଲ ଖୋଲିଛି ଇଚ୍ଛାପୁରରେ, ଏଇ ବଡ ଠାକୁରଙ୍କ ପାଖରେ, ଆଉ ସିଏ ବି ଭଲରେ ଭଲରେ ସବୁ ଚାଲିଛି, ମୁଁ ତାଙ୍କୁ ଚାହୁଁଛି ସେମାନେ ବି ଆଗକୁ ଯାଆନ୍ତୁ ବୋଲି, ସେ ସେଇ ବଡ ଠାକୁର କାଳିଆ ସାଆନ୍ତଙ୍କର ଯାହା ଇଚ୍ଛା।
1: ମ୍ୟାଡାମ ବହୁତ ସୁନ୍ଦର କଥା କହିଲେ, ପାଦରେ ଘୁଙ୍ଗୁର ବାନ୍ଧିବା ପରି ମହାପ୍ରଭୁଙ୍କ ପ୍ରେମରେ ନିଜକୁ ବାନ୍ଧି ହେଇଯାଇଛନ୍ତି,
0: ଆଜ୍ଞା
1: ତା ସହିତ ପୁରୀରେ ମଧ୍ୟ ଅନେକ କାର୍ଯ୍ୟକ୍ରମ କରି
0: ଆଜ୍ଞା,
1: ମହାପ୍ରଭୁଙ୍କର ସାନ୍ନିଧ୍ୟ
0: ବହୁତ
1: ମଧ୍ୟ
0: ଖୁସି,
1: ପାଉଛନ୍ତି।
0: ଶେଷ ନିଶ୍ଚୟ ଯାଇକି ମୁଁ ଚାହୁଁଛି ନାଚିବି ଆଉ ପିଲାମାନଙ୍କୁ ଶିଖେଇବି।
1: ବିଶିଷ୍ଟ ଗୁରୁଙ୍କ ସହିତ କଥା ହେଇ ଆମେ ମଧ୍ୟ ବହୁତ ଖୁସି ହେଲୁ, ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ, ଆପଣମାନଙ୍କୁ ବି ବହୁତ ଧନ୍ୟବାଦ।

0: କ୍ଷେତ୍ର ସକଳ ତୀର୍ଥର ଶିରୋମଣି ଓଡ଼ିଆରେ ଗୋଟିଏ କଥା ଅଛି ଯେ ଉତ୍କଳର ନେତା ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ। ସେ ନିଜେ ବିଶ୍ୱ ନିୟନ୍ତା, ଯେ କି ଉତ୍କଳର ନେତା ଭାବରେ ଆମ ସମସ୍ତଙ୍କୁ ପରିଚାଳନା କରୁଛନ୍ତି। ତାଙ୍କରି ମାଟିରେ ଜନ୍ମ ହୋଇ ନିଜକୁ ଧନ୍ୟ ମନେ କରିବା ସହିତ ଭଗବାନଙ୍କ ଠାରେ ଗଭୀର କୃତଜ୍ଞ ରହୁଛି ଯେ ମୋତେ ତାଙ୍କରି କରକମଳ ତଳେ ସାଇତି ରଖିଛନ୍ତି, ତାଙ୍କ ପାଖରେ ରଖିଛନ୍ତି। ଏଟା ବହୁତ ଖୁସିର କଥା। ପୁରୀ ସାଙ୍ଗରେ ପିଲାବେଳୁ ଉତ୍ତର ପ୍ରତାପ ଜଡିତ, ସେ ବାଟମଙ୍ଗଳା ମନ୍ଦିରଠୁ ଆରମ୍ଭ କରି କୃଷ୍ଣକାଳୀ ହୁଅନ୍ତୁ ଅଥବା ପୁରୀର ଷୋଡ଼ଶ ଗୋଷାଣୀ, ସବୁ କ୍ଷେତ୍ରରେ ପୁରୀ ଆଗରେ। ମୋଟାମୋଟି ଭାବରେ ପୁରୀ କହିବାକୁ ଗଲେ ପୁରୀ ପରି ମାଟି ହୁଏତ ଆଉ କୋଉଠି ନାହିଁ।
1: ବଢିଆ କଥା କହିଲେ। ମହାପ୍ରଭୁଙ୍କ ପ୍ରତି ସ୍ନେହ ପ୍ରେମ ସବୁ ଆପଣଙ୍କ ଶବ୍ଦରେ, ସବୁ ଆପଣଙ୍କର ସ୍ୱରରେ ବାରି ହେଇ ପଡୁଛି। ଏମିତି କିଛି ଅନୁଭୂତି ଅଛି ଯାହାକି ଆମ ସହିତ ବାଣ୍ଟିବେ?
0: ଗୋଟେ ଛୋଟିଆ ଅନୁଭୂତିଟିଏ ଅଛି। ଜାତୀୟ ସ୍ତରୀୟ ଯୋଗ୍ୟତା ପରୀକ୍ଷା ମୁଁ ଦଉଥାଏ, ଯୋଉଦିନ କି ରେଜଲ୍ଟର ଆସିବାର ଦିନ ଠିକ ପୂର୍ବ ଦିନ ସୁନାବେଶ ହୋଇଥାଏ ଜଗନ୍ନାଥଙ୍କର। ଏଇ ସୁନାବେଶ ମୁଁ ଦେଖିବାକୁ ଯାଇଥାଏ। ତା ପୂର୍ବରୁ ମୁଁ ଯେତେବେଳେ ଠାକୁରଙ୍କ ପାଖକୁ ଗଲି, ମୁଁ କହିଲି ମହାପ୍ରଭୁ ତୁମେ ତ ନିଜେ ନିଜେ ଗଡି ଗଡି ଆସିଗଲ, ଏତେ ବାଟ ଯାଇ ଯେମିତି ଯାଇଥିଲ ସେମିତି ଘରକୁ ପଳେଇ ଆସିଲ, ମତେ ବି ଟିକେ ତୁମ ରଥ ଚକା ଗଡିଲା ଭଳିଆ ମତେ ଟିକେ ଗଡେଇକି ନେଇଯାଆନ୍ତୁନି। ଏଥର ପରିଶ୍ରମ ତ ବହୁତ କରିଛି, ସଫଳତା ପାଇବାର ଆଶା ଅଛି, ସବୁ ତୁମରି ଦୟା। ତା ପରଦିନ ଆମ ରେଜଲ୍ଟ ଆସିଥିଲା ଆଉ ମୁଁ ମୋର ପ୍ରଥମ ପ୍ରୟାସରେ ହିଁ ଜାତୀୟ ସ୍ତରୀୟ ଯୋଗ୍ୟତା ପରୀକ୍ଷାକୁ ପାସ୍ କରିଯାଇଥିଲି। ସେଟା ହିଁ ମୋର ଗୋଟେ ବଡ ଅନୁଭୂତି। ମହାପ୍ରଭୁଙ୍କ ଦୟାରୁ ମୁଁ ଆଗକୁ ଯାଇଛି। ଆଜି ମଧ୍ୟ ତାଙ୍କ ଚରଣରେ ସବୁବେଳେ ମୋର ମୁଣ୍ଡ ନତମସ୍ତକ, ତାଙ୍କରି କୃପା ଆଶା କରିବି ମତେ ଜୀବନରେ ଆହୁରି ସଫଳତା ଆଣିଦେଉ। ତା ସହିତ ମୋ ବାପା ମାଙ୍କର ବି ବହୁତ ଅବଦାନ ଅଛି ମୋର ପ୍ରତି, ସେମାନେ ତ ମୋର ପ୍ରଥମ ଦେବତା। ସମସ୍ତଙ୍କର ଅବଦାନ ରହିଲେ ଆଗକୁ ବହୁତ ଆଗକୁ ଯିବେ ବୋଲି ଆଶା ରଖିଛି।
1: ଆମେ ପ୍ରାର୍ଥନା କରିବୁ ମହାପ୍ରଭୁ ଆପଣଙ୍କ ଭବିଷ୍ୟତକୁ ଉଜ୍ଜଳ କରନ୍ତୁ, ଆମ ସହିତ କାର୍ଯ୍ୟକ୍ରମରେ ସାମିଲ ହେଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କେତୋଟି ସୂଚନା। ଗତ 24 ତାରିଖ ରବିବାର ପୁରୀ ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଶିଶୁ ସମାଚାର ଉନବିଂଶ ବାର୍ଷିକ ଉତ୍ସବ ଅବସରରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଶିଶୁ ପ୍ରତିଯୋଗୀମାନେ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ବାର୍ତ୍ତା ଦେଇ ଚିତ୍ର ଆଙ୍କିଥିଲେ ଏବଂ ଆଗାମୀ ଦିନରେ ଚେସ୍, ଯୋଗ, ବକ୍ତୃତା ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାର ବାର୍ଷିକ ଉତ୍ସବ ଆସନ୍ତା ଅଗଷ୍ଟ ମାସ 8 ତାରିଖରେ ପୌର ସଦନରେ ଅନୁଷ୍ଠିତ ହୋଇ ପୁରସ୍କାର ବିତରଣ କରାଯିବ। ଶ୍ରୋତବନ୍ଧୁ ରଥ କଳାରୁ ମିଳିଥିବା ସୂଚନା ଅନୁସାରେ ତିନି ରଥର ଅଖ ଓ ଚଉଦ ନାହାକା ହଣା ଶେଷ ହୋଇଛି। ଏଥିସହିତ ଭୂଇଁ ଉଚ୍ଚତା ଓ ଗରଗରା ହଣା ସହିତ ଚଉତାରେ ବନ୍ଧ ନିର୍ମାଣ ସରିଛି। ଶ୍ରୋତବନ୍ଧୁ ପୁରୀ ଜିଲ୍ଲା ଟେବୁଲ ଟେନିସ୍ ଆସୋସିଏସନ ଆନୁକୂଲ୍ୟରେ 15 ଦିନ ବ୍ୟାପୀ ଚାଲିଥିବା ଗ୍ରୀଷ୍ମକାଳୀନ ଟେବୁଲ ଟେନିସ୍ କୋଚିଂ କ୍ୟାମ୍ପ ଉଦ୍ଯାପିତ ହୋଇଯାଇଛି। ସୁଦର୍ଶନ ମେମୋରିଆଲ ଟେବୁଲ ଟେନିସ୍ ଏକାଡେମୀ ପକ୍ଷରୁ ବାଲିଗୁଆଳିଠାରେ ଅନୁଷ୍ଠିତ କ୍ୟାମ୍ପରେ 20 ଜଣ ବାଳକ ଓ ବାଳିକା ଅଂଶଗ୍ରହଣ କରିଥିଲେ। କୋଲକାତାରୁ ଆସିଥିବା ପ୍ରଶିକ୍ଷକ ସାଇନେସ୍ କନରାର ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ଏବଂ ତାଙ୍କୁ ସହଯୋଗ କରିଥିଲେ କୋଚ୍ ରଞ୍ଜିତ ବାରିକ। ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ଆମ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଆମ କାର୍ଯ୍ୟକ୍ରମ ପୁରୀ ପରିକ୍ରମା ଆପଣ ଶୁଣିଥାନ୍ତି ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଏବଂ ଶୁକ୍ରବାର ସକାଳ 7:25 ରେ। ଆମ କାର୍ଯ୍ୟକ୍ରମର ମତାମତ ଏବଂ ଆପଣ ଯଦି ଚାହୁଁଛନ୍ତି ଆମ କାର୍ଯ୍ୟକ୍ରମ ସହିତ ଯୋଡ଼ି ହେବା ପାଇଁ, ତେବେ ଆପଣ ଆମକୁ ଫୋନ୍ କରି ଜଣାଇ ପାରିବେ। ଆମ ନମ୍ବରଟି ହେଉଛି 9437037892। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ସହିତ ପୁରୀର ଅନୁଭୂତି ଆପଣଙ୍କ ମନକୁ ନିହାତି ପବିତ୍ର କରିଥିବ। ଆଜିର ପୁରୀ ପରିକ୍ରମାକୁ ଏଇଠି ଶେଷ କରୁଛୁ। ଜୟ ଜଗନ୍ନାଥ।
3: ପ୍ରଜାକୁଲୁ କାର୍ଯ୍ୟକ୍ରମ ପୁରୀ ପରିକ୍ରମା ଉପସ୍ଥାପନ କରିଥିଲେ ସପନ ତରାଇ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 MHz ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ମଧୁମାଳତୀ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ଶିଳ୍ପୀ ସଙ୍ଗୀତା ଗୋସାଇଁ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝି। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ପଖାଳରେ ପଖାଳ ମୋ ସଜ ପଖାଳ, ଝୁରି ହୁଏ ମନ ତୋତେ ସଞ୍ଜ ସକାଳ, ନ ଦେଖିଲେ ତୋତେ ଦିନେ ମନ ବିକଳ ପଖାଳରେ ପଖାଳ। ଗୀତ ରଚନା ବାବାଜୀ ଚରଣ ଜେନା।

କଥାଟି ଏ ଆଜି ପଚାରୁଛି ତତେ, ସତ କହନି ଲୋ ବୋଉ, ବଢ଼େଇ କୁଢ଼େଇ ଶେଷରେ କାହିଁକି ପରଘର ତଡ଼ିଦେଉ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ପଲ୍ଲୀ ଗୀତ କିରତ ଚନ୍ଦ୍ର ପୋଥାଳଙ୍କ ରଚନା।

ଶିଳ୍ପୀ ସଙ୍ଗୀତା ଗୋସାଇଁ। କାର୍ଯ୍ୟକ୍ରମ ଶେଷରେ ବୁଲିଛନ୍ତି ରାଜା ଅର୍ଥେନ୍ଦ୍ର ଶେଖର ମହାନ୍ତିଙ୍କ ରଚନା। ଆସିଲା ରଜ ହୁଅଲ ସଜ ବଉଳ, ଗାଁକୁ ଯିବା ବୁଲି ଖେଳିବା ରଜ ଦୋଳି, ଗୋଆ ଫାଳଚୁତ ପାଦରେ ପିନ୍ଧିବା ହୋଇବା ସଜବାଜ।

0: ଶିଳ୍ପୀ ସଙ୍ଗୀତା ଗୋସାଇ, ସରୋଜନ ଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝି। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ତବ୍ଲାରେ ବିଭୁପ୍ରସାଦ ନନ୍ଦ, କିବୋର୍ଡରେ ପରମାନନ୍ଦ ସାହୁ, ଅକ୍ଟୋପ୍ୟାଡ୍ରେ ଦେବକାନ୍ତ ନନ୍ଦ, ଢୋଲକରେ ସନ୍ଦୀପ କୁମାର ସାହୁ, ବନ୍ସିରେ ପ୍ରଦୀପ୍ତ ଶେଖର ମହାପାତ୍ର, ବେହିଲାରେ କୁମାର ଚନ୍ଦ୍ର ମହାନ୍ତି, ଗିଟାରରେ ନିତ୍ୟଶ୍ରୀ ରଞ୍ଜନ।
1: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ। ବର୍ତ୍ତମାନ ଆରମ୍ଭ କରୁଛୁ ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ। ଶ୍ରୀକ୍ଷେତ୍ରରେ ପ୍ରତିଟି ପ୍ରଭାତର ଆରମ୍ଭ ଶ୍ରୀଜୀଉମାନଙ୍କର ନାମକୀର୍ତ୍ତନ ସହିତ କରାଯାଏ। ସେଇଥିପାଇଁ ତ ଶ୍ରୀକ୍ଷେତ୍ରକୁ ଭକ୍ତି ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର ଭାବରେ ଗ୍ରହଣ କରାଯାଏ, ଯେଉଁଠି ପ୍ରତିଟି ନୀତିକାନ୍ତି ଓ ପରମ୍ପରା ଭକ୍ତି ତଥା ସମାନତାର ସନ୍ଦେଶ ଦେଇଥାଏ। ଭକ୍ତ ନିଜର

0: ପ୍ରତିଟି କଷ୍ଟକୁ ପଛରେ ପକାଇ ଦିଏ ମହାପ୍ରଭୁଙ୍କର ଆଶୀର୍ବାଦ ପାଇବା ପାଇଁ, ଦର୍ଶନ ଟିକିଏ ପାଇବା ପାଇଁ। ଏଇ ଯେମିତି ପ୍ରଚଣ୍ଡ ରୌଦ୍ରତାପ ସମୟରେ ମଧ୍ୟ ରଥକଳାରେ ଶ୍ରୀଜୀଉମାନଙ୍କର ରଥ ନିର୍ମାଣ କାମ ନିର୍ବିଘ୍ନ ଭାବରେ ଚାଲିଛି। ପ୍ରତିଟି କାରିଗର ରୌଦ୍ରତାପକୁ ନ ମାନି ନିଖୁଣ ଭାବରେ ପ୍ରଭୁଙ୍କର ରଥ କାମକୁ ଆଗେଇ ନେଉଛନ୍ତି। ଆଉ ଏହି ହେଉଛି ଆମ ପୁରୀର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମହାତ୍ମ୍ୟ। ଶ୍ରୋତାବନ୍ଧ ପାଞ୍ଜି ଅନୁଯାୟୀ ଆଜି ହେଉଛି ମଙ୍ଗଳବାର, ବୃଷ ଦିନାଙ୍କ 12, 2026 May 26। ଆଜି ସକାଳରେ ସୂର୍ଯ୍ୟୋଦୟର ସମୟ ଥିଲା 5:11:30, ଅସ୍ତ ହେବାର ସମୟ ରହିଛି 6:15:22। May 26। ଏମିତି ତ ଶୁଣିଲେ ସବୁଦିନ ପରି, ସବୁ ତାରିଖ ପରି ସମାନ ହିଁ ଲାଗୁଛି, କିନ୍ତୁ ଏହାର ମଧ୍ୟ ଗୋଟିଏ ଅତୀତ ଅଛି ଯେଉଁଥିରେ ଅନେକ କିଛି ଘଟଣା ଘଟିଥିଲା। ଚାଲନ୍ତୁ କିଛିଟା କଥା ଜାଣିବା ସେ ଘଟଣାଗୁଡ଼ିକ ମଧ୍ୟରୁ। ଭାରତୀୟ ଇତିହାସରେ 26 May ଦିନ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଅଟେ। କାର୍ଗିଲ, ଏ ନାଁଟି ଆମ ମନରେ ଯୁଦ୍ଧ ଆଉ ଦେଶଭକ୍ତିର ଗୋଟିଏ ଛାପ ଛାଡ଼ିଯାଇଛି। ଭାରତୀୟ ସେନାର ଅନନ୍ୟ ସାହସର ପ୍ରତୀକ ଏ କାର୍ଗିଲ ବିଜୟ। 26 May ହିଁ କାର୍ଗିଲ ଯୁଦ୍ଧ ସମୟରେ ଭାରତୀୟ ସ୍ଥଳବାହିନୀ ସହିତ ଏକତ୍ରିତ ହୋଇ ଭାରତୀୟ ବାୟୁସେନା ଦ୍ୱାରା ଏୟାର ଷ୍ଟ୍ରାଇକ୍ ଆରମ୍ଭ କରାଯାଇଥିଲା। 2014 May 26 ଭାରତୀୟ ଜନତା ପାର୍ଟି ପାଇଁ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଦିନ ଥିଲା, କାରଣ ଠିକ୍ ଏହି ଦିନ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶର 15ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ମୋଗଲ ସାମ୍ରାଜ୍ୟର ଇତିହାସ ପ୍ରାୟତଃ ଆମେ ପଢ଼ିଛେ, ଜାଣିଛେ। ତେବେ 1947 May 26 ମୋଗଲମାନଙ୍କ ଦ୍ୱାରା ଆଫଗାନିସ୍ତାନକୁ ଭାରତରୁ ସମ୍ପୂର୍ଣ୍ଣ ଭାବରେ ଅଲଗା କରାଯାଇଥିଲା। ଭାରତର ସ୍ୱତନ୍ତ୍ରତା ପରେ 1948 May 26 ପାକିସ୍ତାନ ସହିତ ପ୍ରଥମ ଐତିହାସିକ ବ୍ୟାପାର ରାଜିନାମା କରାଯାଇଥିଲା। କ୍ରିକେଟ, ଏ ଖେଳଟି ପ୍ରତ୍ୟେକ ଭାରତୀୟ କ୍ରୀଡ଼ାପ୍ରେମୀ ଜନସାଧାରଣ ପାଇଁ ବିଶେଷ ଭାବନା ରଖେ। ଅତୀତରେ ଖେଳାଯାଉଥିବା ୱାନ୍ଡେ ମ୍ୟାଚ୍ର କଥା ହିଁ କିଛିଟା ଅଲଗା ଥିଲା। ଏମିତି ଗୋଟିଏ ବିଶେଷ ଦିନ ଥିଲା 1999 May 26 ଯେଉଁଥିରେ ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରବିଡ଼ ଶ୍ରୀଲଙ୍କା ବିପକ୍ଷରେ ୱାନ୍ଡେ ମ୍ୟାଚ୍ରେ 318 ରନ୍ର ବିଶାଳ ରେକର୍ଡ ସୃଷ୍ଟି କରିଥିଲେ। ପ୍ରସିଦ୍ଧ ଭାରତୀୟ ବୈଜ୍ଞାନିକ କୃଷି ଅନୁସନ୍ଧାନ ସଂସ୍ଥାନର ନିର୍ଦ୍ଦେଶକ ତଥା ପ୍ରଥମ ମହାନିର୍ଦ୍ଦେଶକ ବେଞ୍ଜାମିନ୍ ପେରିପଲ 1926 May ଜନ୍ମଗ୍ରହଣ କରିଥିଲେ। ଏଥିସହିତ ଭାରତର ପ୍ରସିଦ୍ଧ ମଲ୍ଲଯୋଦ୍ଧା ତଥା ଅଲିମ୍ପିକ୍ ବିଜେତା ସୁଶୀଲ କୁମାରଙ୍କର ଜନ୍ମ 1983 May 26 ହୋଇଥିଲା। ବିପଦ କେବେ ବି ଆମ ଜୀବନରେ ଆସିପାରେ, ଏବଂ ଏମିତି ଗୋଟିଏ ଆକସ୍ମିକ ବିପଦରେ 2002 May 26 ଚାଇନାର ଗୋଟିଏ ବିମାନ ନିୟନ୍ତ୍ରଣ ହରାଇ ସମୁଦ୍ର ମଧ୍ୟରେ ପଡ଼ିଯାଇଥିଲା, ଯାହାଫଳରେ ପ୍ରାୟ 225 ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ। 2007 May 26 ଭାରତ ଏବଂ ଜର୍ମାନୀ ମଧ୍ୟରେ ରକ୍ଷା ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏମିତି ତ ସରକାରୀ ନିୟମରେ ମଝିରେ ମଝିରେ ଅନେକ କିଛି ପରିବର୍ତ୍ତନ କରାଯାଏ, ଠିକ୍ ସେମିତି ଗୋଟିଏ ପରିବର୍ତ୍ତନ କରାଯାଇଥିଲା ଫସଲ ବୀମା ଋଣ ବାବଦରେ 2008 May 26 ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା, ଯେଉଁଥିରେ ଫସଲ ଋଣ 50,000 ବଢ଼ାଇ 1,00,000 କରାଗଲା। ତେବେ ଶ୍ରୋତାବନ୍ଧୁ, ଏହି ଥିଲା କିଛିଟା କଥା ଅତୀତରେ May 26 ଘଟିଥିବା ଘଟଣାବଳୀରୁ, ଏବଂ ଏଥିସହିତ ଶେଷ କରୁଛୁ ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ। ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଏଇ କିଛି ସମୟ ମଧ୍ୟରେ।
1: आजकल भारत के गांव-गांव में छतों का रूप बदल गया है। जहां पहले छतों पर सिर्फ पापड़ और कपड़े सूखते थे, वहां पर अब बिजली बिल जीरो हो रहे हैं। गांव-गांव में लोग सोलर पैनल लगवा रहे हैं, आप भी लगवा लीजिए। 78,000 की सब्सिडी दे रही है भारत सरकार। 30 लाख से अधिक परिवार तो इसका लाभ उठा चुके हैं। पीएम सूर्य घर मुफ्त बिजली योजना से जुड़ने के लिए रजिस्टर करें PM सूर्य घर.gov.in पर।
2: नमस्कार, आकाशवाणी से समाचार प्रभात के साथ मैं फरहत नाज। और अब मुख्य समाचार। क्वाड विदेश मंत्रियों की बैठक आज नई दिल्ली में होगी। राष्ट्रपति द्रौपदी मुर्मू आज सिक्किम की 3 दिन की यात्रा पर रवाना होंगे। जम्मू कश्मीर के गुलमर्ग में गोंडोला में तकनीकी खराबी के बाद फंसे 300

0: ଓଡ଼ିଆରେ ଖୋଜିଲି, କିଛି ପାଇଲିନି। ଇଂରାଜୀରେ ଖୋଜିଲି, ଆପଣ ବି ଜାଣିଛନ୍ତି ମୁଁ ଓଡ଼ିଆ ମିଡ଼ିୟମ୍ ଛାତ୍ର, ଆଉ ଏତେ ଭଲ ସ୍କୁଲକୁ ମୁଁ ଯାଇନି, କିନ୍ତୁ ଇଂରାଜୀରେ ଯାହା ବି ସେଠି ଲେଖା ବାହାରିଲା ମୁଁ ଏତେ ସେଥିରୁ କିଛି ବୁଝିପାରିଲି ନାହିଁ। କିନ୍ତୁ ମୁଁ ଯେଉଁ ତଥ୍ୟଟି ଜାଣିବାକୁ ଚାହୁଁଥିଲି ସେଇଟା ଆମରି ଜଗନ୍ନାଥଙ୍କ ବିଷୟରେ ଥିଲା, ଆମରି ସଂସ୍କୃତି ବିଷୟରେ ଥିଲା। ତା ପାଇଁ ମୋତେ ଇଂରାଜୀ, ଯେଉଁଟା ମୋ ଦେଶର ବି ଭାଷା ନୁହଁ, ତାର ସହାୟତା ନେବାକୁ ପଡ଼ିଲା। ତ ଏଇଠୁ ପ୍ରଥମେ ଆମକୁ ଗୋଟେ ପ୍ରଶ୍ନଟେ ଆସିଲା। ତାପରେ ଆମେ ଗୋଟେ ପର୍ଟିକୁଲାର ଗୋଟେ ନୀତିକାନ୍ତି ବିଷୟରେ ଆମେ ଖୋଜୁଥିଲୁ, ସେତେବେଳକୁ ଆମେ ଦେଖିଲୁ ଯେ ଯଦି ଆପଣ ଓଡ଼ିଆରେ ସେ ନୀତିକାନ୍ତି ବିଷୟରେ ଆପଣ ଖୋଜୁଛନ୍ତି ଇଣ୍ଟରନେଟ୍ରେ, ତାହେଲେ ଆପଣ ଯେତେ ବି ଆମ ସର୍ଚ୍ଚ ଇଞ୍ଜିନ୍ ସବୁ ଅଛି, ସେ ସର୍ଚ୍ଚ ଇଞ୍ଜିନ୍ରେ ଯେଉଁ ଆପଣ ଯାହା ବି ଆପଣ ଯେଉଁ ୱେବସାଇଟ୍ ଗୁଡ଼ାର ଲିଙ୍କ୍ ପାଇବେ, ସେ ୱେବସାଇଟ୍କୁ ଗଲେ ଛଅ ଧାଡ଼ି ସେଇ ସେଇ କଥା ଚାରିଥର ବୁଲାବୁଲି ହେଇକି ଲେଖା ହେଇଥିବ, ତା ତଳେ ଏତେ ଖଣ୍ଡେ ଆଡ଼ଭର୍ଟାଇଜମେଣ୍ଟ ଥିବ। ତ ତାଦ୍ୱାରା ଆମେ ଆମ ମାତୃଭାଷାରେ ସେ ଜ୍ଞାନଟା ପାଇପାରୁନେ, କିନ୍ତୁ ଇଂରାଜୀରେ ଯଦି ଆପଣ ଖୋଜିବେ ଆପଣ ଲକ୍ଷେ ଖଣ୍ଡେ ଆର୍ଟିକଲ୍ସ ଆପଣଙ୍କୁ ମିଳିଯିବ। ତ ୟାର ଆମେ ଆମ ପାଖରେ ଗୋଟେ ଡାଟା ପଏଣ୍ଟ ଆମେ ପାଇଲୁ, ଯେଉଁଟାକି ଆଜି ଯାଏଁ ସେ ଡାଟା ପଏଣ୍ଟ ବେଶୀ ଚେଞ୍ଜ ହେଇପାରିନାହିଁ, ଯେଉଁଥିପାଇଁ କି ସୃଜନୀ ସୃଷ୍ଟି କରାହେଲା। ସେ ଡାଟା ପଏଣ୍ଟ ହେଉଛି ଯେ ଆଜି ଏଡ଼େ ବଡ଼ ଇଣ୍ଟରନେଟ୍, ସେଇ ଇଣ୍ଟରନେଟ୍କୁ ସମଗ୍ର ପୃଥିବୀ ୟୁଜ୍ କରୁଛି, ଆଉ ଭାରତବର୍ଷ ସମଗ୍ର ପୃଥିବୀର 18% ଜନସଂଖ୍ୟା, କିନ୍ତୁ ସେଇ ଇଣ୍ଟରନେଟ୍ରେ ଆପଣ ଯଦି ସବୁ ଭାରତୀୟ ଭାଷାକୁ ମିଶେଇକି ଧରିବେ ତାହେଲେ ବି କେବଳ 0.1% କଣ୍ଟେଣ୍ଟ ଆମ ଭାରତୀୟ ଭାଷାରେ, ଆଉ ବାକି ସବୁ କଣ୍ଟେଣ୍ଟ ଭାରତୀୟ ଲୋକଙ୍କ ପାଇଁ ହିଁ ନୁହଁ। 18% ଜନସଂଖ୍ୟା, କେବଳ 0.1% କଣ୍ଟେଣ୍ଟ। ଆଉ ଆମକୁ ଯେତେବେଳେ 1995 ଇଣ୍ଟରନେଟ୍ ଦେଶକୁ ଅଣାଯାଇଥିଲା, ଆମକୁ କ'ଣ କୁହାଯାଇଥିଲା, ଇଣ୍ଟରନେଟ୍ ଆମ ପାଇଁ ଗୋଟେ ଲେଭେଲ୍ ପ୍ଲେଇଙ୍ଗ ଫିଲ୍ଡ ବନେଇବ, ସମସ୍ତେ ଇକ୍ୱାଲ ଭାବେ ଇନଫର୍ମେସନ୍ ଆକ୍ସେସ୍ କରିପାରିବେ। ତ କ'ଣ ଇଣ୍ଟରନେଟ୍ ତା କାମ କରିପାରୁଛି? ଇଣ୍ଟରନେଟ୍ ତ ଗୋଟେ ଏମିତି ଭାଷା କହୁଛି ଯେଉଁଟା 80% ଭାରତୀୟ ସେ ଭାଷାରେ କମ୍ଫର୍ଟେବଲ୍ ବି ନୁହନ୍ତି।
1: ସୃଜନୀ .in ଯାହା ଏକ ଡିଜିଟାଲ ପ୍ଲାଟଫର୍ମ ଯେଉଁଠାରେ ସାରା ଭାରତ ବର୍ଷର ବିଭିନ୍ନ ଭାଷାର ଲେଖକ, କବି, କାହାଣୀକାର ଏବଂ ସ୍ୱର ସୃଷ୍ଟିକର୍ତ୍ତାମାନେ ସେମାନଙ୍କର ନିଜ ମାତୃଭାଷାରେ ସେମାନଙ୍କ ସୃଜନଶୀଳତା ବାଣ୍ଟନ୍ତି। ଓଡ଼ିଆରୁ ନେଇ ହିନ୍ଦୀ, ତାମିଲରୁ ନେଇ ବଙ୍ଗଳା, ମରାଠୀରୁ ନେଇ ପଞ୍ଜାବୀ ପର୍ଯ୍ୟନ୍ତ ଲେଖା, ଅଡ଼ିଓ କାହାଣୀ, ବ୍ଲଗ୍ ଏବଂ ବାର୍ତ୍ତାଳାପ ମାଧ୍ୟମରେ ଭାରତୀୟ ଭାଷାଗୁଡ଼ିକର ସୌନ୍ଦର୍ଯ୍ୟର ସମାହାର ହେଉଛି ସୃଜନୀ। ତେବେ ଆଜି ହିଁ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରନ୍ତୁ ସୃଜନୀ ବ୍ଲଗିଂ ଆପ୍କୁ ଏବଂ ନିଜର ଲେଖା ତଥା ନିଜର ସ୍ୱର ମାଧ୍ୟମରେ ନିଜ ସୃଜନଶୀଳତାକୁ ଦିଅନ୍ତୁ ଏକ ନୂତନ ପରିଚୟ। ଆପଣ ଯେଉଁ ଯେଉଁ କଥା ବି କହିଲେ ସେଟା ନିହାତି ଗୋଟେ ଚିନ୍ତାର ବିଷୟ ଏବଂ ଦୁଃଖର ବିଷୟ, ଯେମିତିକି ଆପଣ କହୁଥିଲେ, ତ କହିପାରିବା ଏଇ ସୃଜନୀ ଏଥିପାଇଁ ଗୋଟେ ଆହ୍ୱାନ।
0: ଠିକ କହିଛନ୍ତି ଆପଣ,
1: ଆଜ୍ଞା। ତେବେ ଆପ୍ଟି ଆପଣ କେବେ ଆରମ୍ଭ କଲେ?
0: ତ ଆପ୍ଟା ପ୍ରଥମ ଲଞ୍ଚ ହେଇଥିଲା ଆମର June 2020। ତାପରେ ସେତେବେଳକୁ ତ ଆମେ ଗୋଟେ କିଛି ଅଲଗା ଆମେ ଚାକିରି ବି କରୁଥିଲୁ, ତ ସେଇ ଧର୍ମରେ ଆମେ ତାକୁ ଚଲାଉଥିଲୁ। ତାପରେ କିଛି ଟାଇମ୍ ପରେ ଆମେ ଟେକ୍ନୋଲୋଜିକାଲି ଏତେ ଭଲସେ ତାକୁ ବନେଇ ନଥିଲୁ, ତ ତାକୁ ବନ୍ଦ କରିଦେବା ପାଇଁ ପଡ଼ିଥିଲା, କାରଣ ଯେତେବେଳେ ଆରମ୍ଭ କରିଥିଲୁ ଯେତେବେଳେ ବେଶୀ ଲେଖକ ଆସିଲେ ତ ସେ ଆପ୍ଟି କ୍ରାସ୍ ହେଇଗଲା, ଆମେ ତାକୁ ଭଲସେ ସମ୍ଭାଳି ପାରିଲୁନି। ତ କିଛି ଦିନ ସେଇଟା ଗୋଟେ ଟ୍ୱିଟର ହ୍ୟାଣ୍ଡେଲ ଭଳିଆ ହିଁ ଚାଲିଥିଲା, ଟ୍ୱିଟରରେ ଆମେ ଭଲ ଭଲ କଣ୍ଟେଣ୍ଟ ପକାଉଥିଲୁ, ଲୋକଙ୍କ ଲେଖା ସେଠି ପବ୍ଲିଶ କରୁଥିଲୁ। ତାପରେ ପୁଣି ଆଉ ଥରେ February 2023 ଏଇଟା ଗୋଟେ ୱେବସାଇଟ ଏବଂ ଆପ୍ ଦୁଇଟା ଯାକ ମାଧ୍ୟମରେ ସେ ଲୋକଙ୍କ ସାମ୍ନାକୁ ଆସିଲା, ଆଉ ସେଇ ଦିନଠୁ ଆମେ ଏଇ ଆପ୍ ଉପରେ ସମ୍ପୂର୍ଣ୍ଣ ଭାବେ, ମାନେ ଏବେ ଯେଉଁ ଫେବୃଆରୀରେ ଆମେ ଆସିଲୁ, ଆମେ ଆମର ଚାକିରି ଆମ ସବୁ ଛାଡ଼ି ଦେଇକି ସମ୍ପୂର୍ଣ୍ଣ ରୂପେ ସୃଜନୀରେ ନିଜକୁ ନିବେଶ କରିକି ଆସିଛୁ।
1: ଡେଡିକେଟେଡ୍ ହେଇଗଲେ ଏବଂ ପୁରା ଚାକିରି ଆପଣ
0: ଛାଡ଼ିଦେଲୁ।
1: ଆଚ୍ଛା, ମୁଁ ମଧ୍ୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବା ପାଇଁ ଚାହିଁବି ଯେ ଆପଣ ଏଇ ଆପ୍ରେ ନିଜ ଭିତରେ ଥିବା ଲୁକାୟିତ ପ୍ରତିଭାକୁ ମଧ୍ୟ ବାହାରକୁ ଆଣିପାରିବେ। ଆପଣ ଚାହୁଁଛନ୍ତି ନିଜର ଗୋଟେ ଲେଖା ଲେଖିବା ପାଇଁ, କିନ୍ତୁ ଡାଏରୀ ଭିତରେ ସୀମିତ ରଖିଦେଉଛନ୍ତି, ଜାଣିପାରୁନାହାନ୍ତି କେଉଁଠି ତାକୁ ମୁଁ ମାନେ ପରିବେଷଣ କରିପାରିବି। ତ ବର୍ତ୍ତମାନ ଆପଣମାନଙ୍କ ପାଇଁ ଗୋଟେ ବହୁତ ସୁନ୍ଦର ସୁଯୋଗ କହିପାରିବା, ଆପଣ ପ୍ଲେ ଷ୍ଟୋରକୁ ଯାଇକି ଡାଉନଲୋଡ କରିପାରିବେ, ଆପଣ ୱେବସାଇଟରେ ଯାଇକି ଲେଖିପାରିବେ। ୱେବସାଇଟ ବି ସାର୍ କହିଦିଅନ୍ତୁ ଟିକେ।
0: ଆମ ୱେବସାଇଟ ହେଲା www.srujani.in।
1: ଆଚ୍ଛା, ଆପଣ ସେଇଠିକୁ ଯାଇକି ନିଜର ଗୋଟେ ପ୍ରୋଫାଇଲ୍ ବନେଇ ପାରିବେ ଏବଂ ସେଇ ପ୍ରୋଫାଇଲ୍ରେ ଆପଣ ଓଡ଼ିଆରେ ନିଜ ଭାଷାରେ ଆପଣ ନିଜର ଯେଉଁଟାକି ଆପଣଙ୍କ ପାଇଁ କମ୍ଫର୍ଟ ଜୋନ୍, ସେଇଠି ଆପଣ ନିଜର କଥାଟିକୁ ବହୁତ ସୁନ୍ଦର ଭାବେ ଲେଖିକି ପବ୍ଲିଶ କରିପାରିବେ। ତା ସହିତ ଆପଣ ନିଜର ଅଡ଼ିଓ ମଧ୍ୟ ପକେଇ ପାରିବେ, ମାନେ କହିକି ମଧ୍ୟ ପକେଇ ପାରିବେ, ଆଉ ସେଥିରେ ମଧ୍ୟ କମେଣ୍ଟ ବକ୍ସରେ ଆପଣଙ୍କ ପାଖକୁ ବହୁତ ସାରା କମେଣ୍ଟ ଆସିବ, ଯେଉଁଥିରେ କି ଆପଣଙ୍କୁ ଆହୁରି ଏନକରେଜମେଣ୍ଟ ଲାଗିବ ଯେ ମୁଁ କିଛି ଲେଖିଛି ବା ମୁଁ ଭଲ ଲେଖୁଛି। ବହୁତ ବଢ଼ିଆ ଇନିସିଏଟିଭ ଗୋଟେ। ତାହେଲେ ଆମେ ଏଇଠି ପୁଣି ଜାଣିବା ସାହିତ୍ୟ ସହିତ ଆପଣଙ୍କର

0: ସମ୍ପର୍କ କେମିତି?
1: ସାହିତ୍ୟ ସହିତ ମୋର ପର୍ସନାଲି ଯଦି ମୁଁ କହିବି, ମୁଁ ଯେତେବେଳେ ପ୍ଲସ୍ ଟୁ ସମୟରେ, ତ ସେ ସମୟରେ ମୁଁ ବହୁତ ଡ୍ରାମା, ନାଟକ ଏଇସବୁ ସ୍କ୍ରିପ୍ଟ ସବୁ ଲେଖା ଲେଖାଲେଖି କରୁଥିଲି। ଦେନ୍ ଧୀରେ ଧୀରେ ଓଡ଼ିଆ ଇତିହାସ, ଓଡ଼ିଆ ସଂସ୍କୃତି ଏସବୁ ବାବଦରେ ଲେଖିବା ପାଇଁ ଇଚ୍ଛା ପ୍ରକାଶ ହେଲା। ଦେନ୍ ଯେତେବେଳେ ଆମେ 2019 ମସିହାରେ ଯେତେବେଳେ ଆମେ ସୃଜନୀ ବିଷୟରେ କାମ ଆରମ୍ଭ କରିଲୁ, ତ ସେତେବେଳେ ସାହିତ୍ୟର ସେଇ ଦିଗଟା ଗୋଟେ ଆମ୍ପ୍ଲିଫାଇ ହେଇପାରିଲା, ଆପଣ କହିପାରିବେ କି ସେଇ ମାଧ୍ୟମରେ ଆମେ ସାହିତ୍ୟକୁ ଭଲ ପାଉଥିବା ଯେଉଁ ଲୋକମାନଙ୍କ ପାଖକୁ ଇଜିଲି ପହଞ୍ଚି ପାରିଲୁ, ସେମାନଙ୍କ ସହିତ ଆମେ କନେକ୍ଟ କରିପାରିଲୁ ଏଇ ବେସମେଣ୍ଟରେ, କି ଏଇଟା ଖାଲି ଗୋଟେ ମାନେ ଫାର୍ଷ୍ଟ ଯେତେବେଳେ ଆମେ ଇନିସିଆଲି ଯେତେବେଳେ ନଲେଜ୍ କଥା କହିଦେଉ ହଠାତ୍ ଲୋକ ଟିକେ ଇଏ ହେଇଯାଆନ୍ତି, କିନ୍ତୁ ସାହିତ୍ୟ ମାଧ୍ୟମରେ ଆମକୁ ଲୋକଙ୍କ ହୃଦୟକୁ ପହଞ୍ଚିବାକୁ ଗୋଟେ ମାର୍ଗ ମିଳିଲା।
0: ତା ବି ପୁଣି ଯେହେତୁ ଲୋକାଲ ଲାଙ୍ଗୁଏଜ୍, ସେଇଟା ବେଶୀ ସହଜ ହେଇଯାଉଛି। ତ ପୁଣି ପଚାରିବା ପାଇଁ ଚାହିଁବି, ଆପଣଙ୍କର ବର୍ତ୍ତମାନ ଟିମ୍ରେ କେତେ ଜଣ ଅଛନ୍ତି ଆଉ ଆପଣ କେମିତି ଯୋଡ଼ି ହେଲେ?
2: ତ ଟୋଟାଲ ଆମ ସଂସ୍ଥାରେ ଏବେ ପ୍ରାୟ 150 ଲୋକ ଅଛନ୍ତି। ତା ବାଦେ ଆମର ଯେଉଁ କଣ୍ଟେଣ୍ଟ କ୍ରିଏଟର କମ୍ୟୁନିଟି ଅଛି, ସେଇଟା ପ୍ରାୟ 12,000+ ଲୋକଙ୍କର ଅଛି, ଆଉ ମାସକୁ ପ୍ରାୟ 15 ଲକ୍ଷ ଲୋକ ଏଇ ପ୍ଲାଟଫର୍ମରୁ କିଛି ନା କିଛି ପଢି ଶିଖି ଯାଆନ୍ତି।
0: ବିଲକୁଲ। ତାହେଲେ ପୁଣି ଗୋଟେ ପ୍ରଶ୍ନ ଆସିବ, ଆପଣଙ୍କର ଯେଉଁ ଅଡିଓ ପାର୍ଟଟା, ତ ସେଥିରେ ମାନେ ତାର କିଛି ସେମିତି ଲିମିଟ ରହିଛି, ଡ୍ୟୁରେସନ ରହିଛି ନା ନାହିଁ? ଯେତେ ବଡ ଅଡିଓ ହେଲେ ବି ଅପଲୋଡ କରିପାରିବେ,
2: ଯେତେ ବଡ ଅଡିଓ ହେଲେ ବି ଅପଲୋଡ କରିପାରିବେ। ଆଉ ଅଡିଓ ଆଣିବା ପଛରେ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କାରଣ ମଧ୍ୟ ଅଛି, ଇଣ୍ଟରନେଟ୍। ଇଣ୍ଟରନେଟ୍ ପରେ ଆଉ ଗୋଟେ ନୂଆ ମାଧ୍ୟମ ଆସିଗଲା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଯୋଉ ଜେନେରେଟିଭ ଏଆଇ, ଆପଣ ଚାଟ୍ ଜିପିଟି ହେଲା, ଜେମିନାଇ ହେଲା, ଏସବୁରୁ କନଜ୍ୟୁମ୍ କରୁଛନ୍ତି। ସେଇଠି ଆପଣ ବହୁତ ସାରା ଅଡିଓରେ ବି କଣ୍ଟେଣ୍ଟ କନଜ୍ୟୁମ୍ କରୁଛନ୍ତି, ଆଉ ଅଡିଓରେ ତାକୁ ଆପଣ କମାଣ୍ଡ ବି ଦେଉଛନ୍ତି, କିନ୍ତୁ ସେଇଟା ଇଂରାଜୀରେ ଦେଲେ କାମ ଦେଉଛି, ଆମ ମାତୃଭାଷାରେ ଦେଲେ କାମ ଦେଉନି।
0: କାମ ଦେଉଛି, ବଟ୍ ସେ ଏମିତି ଏମିତି ୱାର୍ଡ କହୁଛି, ଆମେ
2: ବୁଝିପାରୁନି। ତ ଯେତେବେଳେ ଆମେ ଆମ ଭାଷାରେ, ଆମ ଭାଷା ଯେବେ ଯାଏ ସେ ଏଆଇ ଶିଖିପାରିବନି, ସେବେ ଯାଏ ସେ ଆମ ଭାଷା କହିପାରିବନି। ତ ଯଦି ଆମେ ଅଡିଓ କଣ୍ଟେଣ୍ଟ ଅନଲାଇନ୍ ବନେଇବା ଆରମ୍ଭ କରିବା, ତେବେ ଯାଇକି ଏଆଇ ଆମ ଭାଷା ଶିଖିବ, ଆମ ଭାଷା କହିବ, ତେବେ ଯାଇକି ଏଆଇ ଆମ ଭଳିଆ ସାଧାରଣ ଜନତା ପ୍ରୟୋଗ କରିପାରିବେ,
0: ମାନେ ତା ଶବ୍ଦକୋଷରେ ଆମର ଭାଷା ଗୁଡାକ ଯାଇକି ଷ୍ଟୋର ହବ।
2: ଆଉ ଭାଷା ମାନେ ଓଡ଼ିଆର ବି ଅନେକ ଶୈଳୀ ଅଛି, ପଶ୍ଚିମ ଓଡ଼ିଶା ଯିବେ ଗୋଟେ ଶୈଳୀ ଅଛି, ଦକ୍ଷିଣ ଓଡ଼ିଶା ଯିବେ ଗୋଟେ ଶୈଳୀ ଅଛି, ତ କେବଳ ଓଡ଼ିଆ ଭୋକାବୁଲାରୀକୁ ରଖିଦେଲେ ହବନି, ଆମକୁ ସବୁ ପ୍ରକାର ଶୈଳୀ ରଖିବା ପାଇଁ ମଧ୍ୟ ପଡିବ।
0: ନିଆରା ମାନେ ପ୍ରୟାସ ବୋଲି କହିପାରିବି, ଯେମିତି ଆପଣ କହିଲେ ସେଇଠି ଯଦି ଆମେ ଅଡିଓ ପୋଷ୍ଟ କରିବା, ତାହେଲେ ସେଇଟା ଆମ ଏଆଇ ପାଖରେ ମଧ୍ୟ ପହଞ୍ଚି ପାରିବ, ଆଉ ତା ପାଖରେ ପହଞ୍ଚିଲେ ସେଇଟା ଆହୁରି ଉନ୍ନତ ହବ ଆମର ଭାଷା। ତାହେଲେ ସୃଜନୀ ପାଇଁ ଯଦି ଜଣେ ବ୍ଲଗ୍ ବନାଉଛି ବା କଣ୍ଟେଣ୍ଟ ଦଉଛି, ତ ସେମାନଙ୍କୁ କଣ ମିଳିବ ପ୍ରତିବଦଳରେ, ବା ସେମାନେ ଏଇ ଆପ୍ରୁ କିଛି ଅର୍ନିଂ କରିପାରିବେ କି?
2: ଏଠାରେ 2ଟା ଜିନିଷ ମିଳିବ ତାଙ୍କୁ। ଗୋଟେ ପ୍ରଥମ ହଉଛି କି ଆପଣଙ୍କୁ ଯୋଉମାନେ ସାହିତ୍ୟ ପ୍ରେମୀ ସେଇ ପାଠକମାନେ ହିଁ ମିଳିବେ, ସେଇ ଶ୍ରୋତା ବନ୍ଧୁ ମିଳିବେ, କିନ୍ତୁ ତା ସାଙ୍ଗରେ ଯୋଉ ଆପଣ ଯଦି ଗୋଟେ ପର୍ଟିକୁଲାର କ୍ୱାଲିଟିରୁ ବେଟର କ୍ୱାଲିଟିରୁ ଆପଣ ଯଦି କଣ୍ଟେଣ୍ଟ କ୍ରିଏଟ୍ କରୁଛନ୍ତି, ତେବେ ଆପଣ ସେଇ କଣ୍ଟେଣ୍ଟଟା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ କଣ୍ଟ୍ରିବ୍ୟୁଟ୍ କରିବା ପାଇଁ ଯଦି ଆପଣ ସେଇ ଆମର ସେଇ କ୍ୟାମ୍ପେନ୍ରେ ଯଦି ସାମିଲ ହେବେ, ତାହେଲେ ସେଠାରୁ ଆପଣ ରୋଜଗାର ମଧ୍ୟ କରିପାରିବେ।
1: ସାଥିରେ ମାନେ ଆପଣ ଯେତେବେଳେ ଇଣ୍ଟରନେଟ୍ରେ ପବ୍ଲିଶ କରୁଛନ୍ତି, ଆପଣ ସୃଜନୀ ଯେତେବେଳେ ଗୋଟେ କଣ୍ଟେଣ୍ଟ ପୋଷ୍ଟ କଲେ ବା ଗୋଟେ ଅଡିଓ ପୋଷ୍ଟ କଲେ, ଆପଣ ଗୋଟେ ପବ୍ଲିଶ୍ଡ ବ୍ଲଗର ବା ଗୋଟେ କ୍ରିଏଟର ହିସାବରେ ରେକଗ୍ନିସନ୍ ପାଇବେ, ଯେଉଁଟାକୁ ଆପଣ ଚାହିଁଲେ ଆପଣ ପରବର୍ତ୍ତୀ ସମୟରେ ଯଦି କଣ୍ଟେଣ୍ଟ ଫିଲ୍ଡରେ ଆପଣ ଆପଣଙ୍କର କ୍ୟାରିୟର ବଢ଼ାଇବା ପାଇଁ ଚାହୁଁଛନ୍ତି, ସେଠି ନିଜର ପ୍ରୋଫାଇଲ୍ ମଧ୍ୟ ଆପଣ ସୋ କରିପାରିବେ ସୃଜନୀର ଏଇ ପୋଷ୍ଟ ଗୁଡ଼ା ମାଧ୍ୟମରେ।
2: ତ ଅର୍ନିଂ ପାଇଁ ଆମେ ଆଉ ଗୋଟେ ସୋର୍ସ ମଧ୍ୟ ସେଥିରେ ରଖିଛୁ, ଯେଉଁଟାକି ଡାଟା ଆନୋଟେସନ୍ ବୋଲି ଯାହାକୁ କୁହାଯାଏ, ଟ୍ରାନ୍ସକ୍ରିପ୍ସନ୍ କାମ ଯାହାକୁ କୁହାଯାଏ। ତ ଆମେ ଏଠି କ'ଣ କରୁ ନା, ଯେଉଁ ଆମର କ୍ରିଏଟର୍ମାନେ ଅଛନ୍ତି, କ୍ରିଏଟର୍ମାନଙ୍କର ଯେଉଁ ଭାଷା ଭାଷାରେ ଯେଉଁ ଏକ୍ସପର୍ଟିଜ୍ ଥାଏ, ସେ ଏକ୍ସପର୍ଟିଜ୍କୁ ୟୁଜ୍ କରିକି ଏଆଇକୁ ଶିଖେଇବା ପାଇଁ ଯେଉଁ ଡେଟା ସେଟ୍ ଗଢ଼ିବାକୁ ପଡ଼େ, ତାଙ୍କର ସେଇ ଭାଷାର ଦକ୍ଷତାକୁ ନେଇକି ସେଇ ଏଆଇ ଡେଟା ସେଟ୍ ବନେଇବା ପାଇଁ ସେମାନଙ୍କୁ ଯଦି ଆମେ ସମୟ ନିବେଶ କରିବା ପାଇଁ ଦେବା, ଆଉ ତାପରେ ତା ପାଇଁ ଯଦି ତାଙ୍କର କିଛି ଆର୍ନିଂସ ହୁଏ, ତ ଏଇ ସିଷ୍ଟମ୍ଟି ସୃଜନୀରେ ଅଛି। ଆଉ ଏ ଯେଉଁ ଆମର କ୍ରିଏଟର୍ମାନେ ଅଛନ୍ତି, ସେମାନେ ପ୍ରଥମେ ଗୋଟେ ଛୋଟ ଟେଷ୍ଟ ଗୋଟେ ଦିଅନ୍ତି, ସେ ଟେଷ୍ଟରେ ଯେଉଁମାନେ କ୍ୱାଲିଫାଇ କରନ୍ତି ତାଙ୍କୁ ଏଇ ଡାଟା ଟ୍ରାନ୍ସକ୍ରିପ୍ସନ୍, ଡାଟା ଆନୋଟେସନ୍ କାମ ପାଇଁ ତାଙ୍କୁ ଆକ୍ସେସ୍ ଦିଆଯାଏ, ଆଉ ସେମାନେ ଯେତିକିର ଡାଟା ଆନୋଟେସନ୍ କଲେ ତା ପାଇଁ ସେମାନଙ୍କର ସେତିକି ରୂପରେ ଅର୍ନିଂସ ମଧ୍ୟ ହୁଏ।
0: ଆଚ୍ଛା, ଯଦି ଜଣେ ଚାହୁଁଛି ଏଇ କାମଟି କରିବା ପାଇଁ, ତ ସେ କେମିତି ଜଏନ୍ କରିବ? ଯେଉଁ ଟେଷ୍ଟ ଆପଣ କହୁଛନ୍ତି, ସେ ଟେଷ୍ଟଟା ଦେବା ପାଇଁ ହେଲେ ଜଣେ

0: କ'ଣ କରିବାକୁ ପଡ଼ିବ?
1: ତ ଯେଉଁମାନେ ମଧ୍ୟ ଇଣ୍ଟରେଷ୍ଟେଡ୍ ଅଛନ୍ତି ସେମାନେ connect@srujani.in ଏଇ ମେଲ୍ ଆଇଡ଼ିକୁ ନିଜର ରେଜ୍ୟୁମ୍ ପଠାଇବେ, ଆଉ ତା ସାଙ୍ଗରେ ଏଇଟା ସ୍ପଷ୍ଟ ଭାବେ ଲେଖିକି ପଠାଇବେ ଯେ ସେମାନେ ଡାଟା ଆନୋଟେସନ୍ କରିବା ପାଇଁ ଇଚ୍ଛୁକ, ତାପରେ ଆମ ଟିମ୍ ସେଇଠୁ ସେମାନଙ୍କୁ ଗାଇଡ୍ କରିଦେବେ।
0: ବହୁତ ବଢିଆ କଥା। ଆମେ କଥା ହଉଥିଲେ ଯେମିତି ସାହିତ୍ୟର ଭଲ ପାଇବା ବିଷୟରେ ବା ସାହିତ୍ୟ ଯାତ୍ରା ବିଷୟରେ। ବିଶ୍ୱଜିତ ସାର୍ ତ ଆପଣ ତାଙ୍କର କହିଲେ କେମିତି ସାହିତ୍ୟ ପ୍ରତି ସେ କେମିତି ତାଙ୍କର ଅନୁରାଗ ଥିଲା, ତେବେ ବର୍ତ୍ତମାନ ଅନୁରାଗ ସାର୍ଙ୍କୁ ପଚାରିବା ପାଇଁ ଚାହିଁବି କି ସାହିତ୍ୟ ପ୍ରତି ଆପଣଙ୍କର ଭଲ ପାଇବାଟା କେମିତି।
1: ତ ମୋ ସାହିତ୍ୟ ଯାତ୍ରା ଆରମ୍ଭ ହୁଏ ଆମ ଘରେ ହିଁ। ଆମ ଘରେ ବହୁତ ସାହିତ୍ୟିକାର ଅଛନ୍ତି, ଆଉ ଅନେକ ଆମ ଫ୍ୟାମିଲି ମେମ୍ବର ମାନେ ବହୁତ ବହି ଲେଖିଛନ୍ତି, ଆଉ ସେଇ ଯେଉଁ ମାନେ ସବୁବେଳେ ସାହିତ୍ୟ ଚର୍ଚ୍ଚା, ଭାଷା ବିଷୟରେ ଚର୍ଚ୍ଚା, ଆଉ ଆମ ଘରେ କବିତା ଗଳ୍ପ ଠାରୁ ବେଶୀ ଚର୍ଚ୍ଚା ଯେଉଁ ଭାଷାର ବିଭିନ୍ନ ମାନେ ବିଭିନ୍ନ କ୍ଷେତ୍ରକୁ ନେଇକି ଚର୍ଚ୍ଚା ହୁଏ, ଯେଉଁଟାକୁ ଆମେ ଲିଙ୍ଗୁଇଷ୍ଟିକ୍ସ ଡିସ୍କସନ୍ କହୁ, ତ ସେଇଗୁଡ଼ାକୁ ନେଇକି ଆମର ଗୁଡ଼ାଏ ଚର୍ଚ୍ଚା ହୁଏ। ତ ସେଇ ସବୁରୁ ସାନବେଳୁ ହିଁ ଭାଷା ପ୍ରତି ଗୋଟେ ଅଲଗା ପ୍ରକାର ପ୍ରୀତି, ଆଉ ଯେତେବେଳେ ଏଇ ଯେଉଁ ସମସ୍ୟାଟି ଦେଖାଗଲା, ପେସାରେ ମୁଁ ଆଗରୁ ଇଞ୍ଜିନିୟର ଥିଲି, ସେ ଇଞ୍ଜିନିୟରିଂ ପେସା ଆଉ ଭାଷାରେ ଥିବା ଏଇ ଯେଉଁ ସମସ୍ୟା ଦୁଇଟାକୁ ମିଶେଇକି, ଭାଷା ପ୍ରୀତି ସେଥିରେ ମିଶେଇକି ସୃଜନୀର ଏଇ ଯାତ୍ରାରେ ଆଗେଇ ଗଲୁ।
0: ତାହେଲେ ଅନୁରାଗ ସାର୍ ତ କହିଲେ ତାଙ୍କ ପେସା ବିଷୟରେ, ବର୍ତ୍ତମାନ ବିଶ୍ୱଜିତ ସାର୍ଙ୍କ ଠୁ ଶୁଣିବା ପାଇଁ ଆପଣଙ୍କର କ'ଣ ଥିଲା ପେସା?
2: ମୁଁ ପ୍ଲସ୍ ଟୁ ପରେ ହୋଟେଲ ମ୍ୟାନେଜମେଣ୍ଟ କ୍ୟାରିୟରରେ ମାନେ କିଛି ସମୟ ପାଖାପାଖି ବର୍ଷେରୁ ଦେଢ଼ ବର୍ଷ ମୁଁ କାମ କରିଥିଲି ହୋଟେଲ ଇଣ୍ଡଷ୍ଟ୍ରିରେ। ତାପରେ ସେ ଇଣ୍ଡଷ୍ଟ୍ରିରେ ମୋତେ ଭଲ ଲାଗିଲାନି, ଦେନ୍ ଯେହେତୁ କଳା ଆର୍ଟ ଆଣ୍ଡ ଲିଟରେଚର୍ ବାବଦକୁ ଟିକେ ମୋର ଜିଜ୍ଞାସା ଥିଲା, ତ ମୁଁ ଧୀରେ ଧୀରେ ଗ୍ରାଫିକ୍ସ ଡିଜାଇନିଂ ଶିଖିବା ଆରମ୍ଭ କଲି ଏବଂ ଭୁବନେଶ୍ୱରର ଗୋଟେ କମ୍ପାନୀରେ ମୁଁ କାମ କରୁଥିଲି। ଦେନ୍ ସୃଜନୀ ଆମେ ଷ୍ଟାର୍ଟ କଲୁ ସେହି ସମୟରେ, ଆଉ ଏଇ ଯେଉଁ କଳା ଆଉ ଭାଷା ମିଶିକି ଗୋଟେ ସୃଜନୀର ଗୋଟେ ରୂପ ଆମେ କହିପାରିବା।
0: ତାହେଲେ ଆପଣ ଯେତେବେଳେ ଚାକିରି ଛାଡ଼ିଲେ ସେଇ ସମୟରେ ପରିବାରର ପ୍ରତିକ୍ରିୟା କେମିତି ଥିଲା, ଆପଣ ଯେତେବେଳେ କହିଲେ କି ନାଇଁ ମୁଁ ଚାକିରି ଛାଡ଼ିଦେବି?
2: ତ ମୁଁ ଯେତେବେଳେ ପ୍ରଥମେ ଗ୍ରାଫିକ୍ ଡିଜାଇନିଂ କାମ କରୁଥିଲି, ଆଉ ସେତେବେଳେ ଯେତେବେଳେ ସୃଜନୀ ଆମେ ଗୋଟେ ଷ୍ଟେପ୍ ଯେତେବେଳେ ଆମେ ପହଞ୍ଚିଲୁ, ତ ସେତେବେଳେ ଅନୁରାଗ ଭାଇ ମୋର ଗୋଟେ ଡିସ୍କସନ୍ ହେଲା କି ବର୍ତ୍ତମାନ ଗୋଟେ ଟାଇମ୍ ବଡ଼ ଡିସିସନ୍ ନେବାର, ସୋ ବିଶ୍ୱଜିତ ତମେ ରେଡ଼ି? ତ କିଛି ସମୟ ପ୍ରୋସେସ୍ କରିବା ପାଇଁ ଟାଇମ୍ ଲାଗିଲା, କାହିଁକିନା ଗୋଟେ ବହୁତ ବଡ଼ ଡିସିସନ୍। ଦେନ୍ ଯେଉଁ ମାନେ ଗୋଟେ ଯେଉଁ ମୋଟିଭେସନ୍ ନେଇକି ଆମେ ଷ୍ଟାର୍ଟ କରିଥିଲୁ, ସେଇଟାକୁ ଯଦି ସକ୍ସେସ୍ କରାଇବାର ଥିଲା ଆମକୁ ଡେଇଁବାକୁ ହିଁ ପଡ଼ିବ, ତେଣୁ ଗୋଟେ ବହୁତ ସମୟ ଆମେ ଡିସ୍କସନ୍ କଲୁ, ପାଖାପାଖି 2-3 ଘଣ୍ଟା, କାରଣ ଅନୁରାଗ ଭାଇ ବାହାରେ ବାଙ୍ଗାଲୋରରେ ରହି କାମ କରୁଥିଲେ। ତ ତାପରେ ଡିସିସନ୍ ହେଲା କି ନା ଫାଇନାଲ୍ କରାଯାଉ, ଆମେ କାମ ଛାଡ଼ିବା। ଆଣ୍ଡ ସେତେବେଳେ ଆମ ସହିତ ଏମିତି ଭଲ୍ୟୁଣ୍ଟାରିଲି ବହୁତ ଜଣ 4-5 ଜଣ ଆମ ସହିତ ମିଶିକି ଆମେ କାମ କରୁଥିଲୁ, ତ ସମସ୍ତଙ୍କୁ ସେ ଜିନିଷଟା କୁହାହେଲା, କିନ୍ତୁ ସମସ୍ତେ ଟିକେ ଡରିଗଲେ କି ନା ଆମେ ଆମ କ୍ୟାରିୟରକୁ ଛାଡ଼ିକି ଯାଇପାରିବୁନି, ତ ସେମାନେ ରହିଗଲେ ଆଉ ଆମେ 2 ଜଣ ସୃଜନୀକୁ ଧରି ବାହାରିଗଲୁ ଆଗକୁ, ଆଉ ଆଜି ଯାହା ବି ଠିଆ ହେଇଛି ତ ସେଇ ସାକ୍ରିଫାଇସ୍ଟା ବହୁତ ମ୍ୟାଟର କରେ।
0: ମାନେ କହିପାରିବା ଯଦି ଆତ୍ମବିଶ୍ୱାସ ଆମର ଥାଏ, ନିଜ ଉପରେ ଯଦି ସେତିକି ଭରସା ଥାଏ, ଆଉ ନିଜର କର୍ମ ଉପରେ ଯଦି ସେତିକି ଭରସା ଥାଏ, ତାହେଲେ ସବୁକିଛି ଜିନିଷ ଠିକ୍ ଲାଗେ, ସମୟ ଅନୁସାରେ ସବୁ ଠିକ୍ ଲାଗେ। ତାହେଲେ ପୁଣି ଗୋଟେ ପ୍ରଶ୍ନ ଏଠି ରହିବ ଯେ ବର୍ତ୍ତମାନ ସ୍ଥିତି ଯଦି ଆମେ ଦେଖିବା, ତାହେଲେ ଆପଣ ଯେଉଁ ଡିସିସନ୍ଟା ନେଇଥିଲେ ସେଇଟା ବର୍ତ୍ତମାନ ଆପଣଙ୍କୁ କେତେ ସାଟିସ୍ଫାଏ ଦେଉଛି?
1: ଏବେ ତ ଆପଣ କହିବେ, ଆଗରୁ ଯେତେବେଳେ ଆମେ ଚାକିରି କରୁଥିଲୁ ତ ଶନିବାର ରବିବାରକୁ ଆମେ ଅନେଇ ବସୁଥିଲୁ, ଶନିବାର ରବିବାରଟି ଆସିବ ଆମେ ମଜା କରିବୁ। ଏବେ ଆମେ ଶନିବାର ରବିବାର ବି କାମ କରୁ, ସୋମବାରରୁ ଶୁକ୍ରବାର ବି କାମ କରୁ, କିନ୍ତୁ ଆମ ପାଇଁ ସବୁଦିନ ଗୋଟେ ଉତ୍ସବ। ଆମେ ସକାଳେ ଉଠୁ ଏକ୍ସାଇଟେଡ୍ ହେଇକି ଉଠୁ ଯେ ଆଜି ଆମେ କିଛି ଭଲ କାମ କରିବା ପାଇଁ ଯାଉଛୁ, ଆଜି ସକାଳେ ନୂଆ କ'ଣ ଚ୍ୟାଲେଞ୍ଜ ଅଛି, ଆଜି କ'ଣ ନୂଆ ସମସ୍ୟାର ସମାଧାନ କରିବା। ତ ଏବେ ଆମେ ଆମେ ଯେତେ ଖୁସି, ଆମ ସେ ଯୋଉ ଖୁସିଟା ଆମ ମାନେ ଯୋଉ ଆମର
0: 9-to-5 ଜବ୍‌ରେ ନଥିଲା,
1: ସେଥିରେ ତ ନଥିଲା, ତାପରେ ଏବେ ଯୋଉ ଆମର ପାରିବାରିକ ଜୀବନକୁ ମଧ୍ୟ ସେ ଖୁସିଟା ଯାଉଛି। ଆଗରୁ ଆମେ 9-to-5 ଜବ୍‌ର ଯୋଉ ଫ୍ରଷ୍ଟ୍ରେସନ୍ଟା ବେଳେ ବେଳେ ଘରେ ବାହାରିବ, ସେ ଚିଡ଼ଚିଡ଼ଟା ଘରେ ବାହାରିବ, କିନ୍ତୁ ଏବେ ଯେହେତୁ ଆମେ ସେଇଠି ବହୁତ ଖୁସି, ଆମେ ଘରେ ବି ବହୁତ ଖୁସି, ଘର ଲୋକ ସେଥିପାଇଁ ବହୁତ ଖୁସି, ସମସ୍ତେ ବହୁତ ଖୁସି। ନାଇଁ ସମୟ ଦେଇପାରୁଛୁ ସେଟା ତ ଠିକ ହବନି କହିବା, କିନ୍ତୁ ଆମେ ଯେତିକି ସମୟ ଦଉଛୁ ବହୁତ ଭଲ ଭାବେ ସେ ସମୟ ସେ ବହୁତ ହାଇ କ୍ୱାଲିଟି ସମୟ ଦଉଛୁ।
0: ତେବେ ଏଇଠି କହିପାରିବା ଆମେ ଯେ ଯଦି ଯେକୌଣସି କାମ ଯଦି ଆମକୁ ବହୁତ ଭଲ ଲାଗୁଛି, ଅନ୍ତରରୁ ଭଲ ଲାଗୁଛି, ତେବେ ସେ କାମ ଆମେ ଯଦି ମାନେ ସକାଳୁ ରାତି ଯାଏଁ ଯଦି କରୁଥିବା ଆମକୁ

0: ଜମା ବି ଥକାପଣ ଲାଗିବନି। ଯଦି ତା ପ୍ରତି ଆମର ଭଲ ପାଇବା ଅଛି ତ ସୃଜନୀ ଗୋଟେ ସେମିତି
1: ସେମିତି
0: ପ୍ଲାଟଫର୍ମ
1: ଜିନିଷ
0: ଆପଣଙ୍କ ପାଇଁ।
1: ଜିନିଷ
0: ଆଚ୍ଛା, ଆପଣ ଆଉ ଟିକେ ପୂର୍ବରୁ କହୁଥିଲେ ଯୋଉ ଚ୍ୟାଲେଞ୍ଜ ବିଷୟରେ, ତ ଏଇଠି ଟିକେ କଥା ହେବା। ସୃଜନୀରେ ଯୋଉ ଆମର ରହୁଛି ଲେଖିବା ପାଇଁ, ଆପଣ ଲେଖକ ଲେଖିକା ମାନଙ୍କୁ କେମିତି ମୋଟିଭେଟ୍ କରାଉଛନ୍ତି ଯେ ଆଜି କ'ଣ ଲେଖିବେ ଆପଣ ବା କେମିତି, ସେଇଟା କ'ଣ କୁହନ୍ତୁ।
1: ସୃଜନୀରେ ସୃଜନୀ କମ୍ପ୍ଲିଟଲି ମାନେ ଯେତେବେଳେ ଆମେ ଯଦି ଦେଖୁଛେ ଯେତେ ବି ବ୍ଲଗ୍ ପୋଷ୍ଟ ହେଉଛି ସୃଜନୀରେ, ଏହା ଗୋଟେ କମ୍ୟୁନିଟି ମାଧ୍ୟମରୁ ହିଁ ପୋଷ୍ଟିଂ ହୁଏ। ତ କମ୍ୟୁନିଟି ଆମେ ଗୋଟେ ହ୍ୱାଟ୍ସଆପ୍ ମାଧ୍ୟମରେ ହଉ, ଫେସବୁକ୍ରେ ହଉ, ବା ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ କିଛି ଲୋକମାନଙ୍କ ସହିତ ଯୋଗାଯୋଗ କରିଥିଲୁ ଇନିସିଆଲ ଟାଇମ୍ରେ। ତ ସେଠୁ ସେମାନେ ଆସିକି ଗୋଟେ କମ୍ୟୁନିଟି ଆମର ହ୍ୱାଟ୍ସଆପ୍ରେ କ୍ରିଏଟ୍ କରାଯାଇଥିଲା, ଏବଂ ସେଥିରୁ ଆମେ ସବୁବେଳେ ରେଗୁଲାରଲି ଲୋକମାନଙ୍କୁ ଡିଫରେଣ୍ଟ ନଜେସ୍ ଦିଆ ହୁଏ। ଏମିତି ନୁହେଁ କି ଷ୍ଟୋରିଜ୍ ଏସବୁ, କିନ୍ତୁ ରିସେଣ୍ଟ ଇସ୍ୟୁଜ୍କୁ ନେଇକି ଆମ ଯେଉଁଟା ଯେଉଁ ଯେଉଁ ଗୁଡ଼ାରେ ଆମର ଅଭାବ ଅଛି କଣ୍ଟେଣ୍ଟ, ସଂସ୍କୃତି ବାବଦରେ ହଉ, ଟ୍ରାଡିସନ୍ସକୁ ନେଇକି ହଉ, ଓଡ଼ିଶା ଇତିହାସକୁ ନେଇକି ହଉ, ଆମ ମହାପୁରୁଷମାନଙ୍କ କଥା ହଉ, ଏଇସବୁ ଜିନିଷ ଗୁଡ଼ାରେ ଲୋକମାନଙ୍କୁ ଲେଖିବା ପାଇଁ ଆମେ ଏନକରେଜ୍ କରୁ। ଆଉ ସେମାନଙ୍କୁ ପ୍ରତ୍ୟେକ ସମୟରେ ଗୋଟେ ଗୋଟେ ୱେବିନାର ମାଧ୍ୟମରେ ସେମାନଙ୍କର ଡାଉଟ୍ସ କ୍ଲିୟର ଆମେ କରୁ। ସେମାନେ ଯଦି କିଛି ଟାଇପିଂରେ ପ୍ରୋବ୍ଲେମ୍ ଫେସ୍ କରନ୍ତି, ଆମେ ସେଗୁଡ଼ା ବି ସଲ୍ୟୁସନ୍ ତାଙ୍କୁ ପ୍ରୋଭାଇଡ୍ କରୁ। ଆଉ କ'ଣ ମାନେ ମେଜର ମାନେ ଏମିତି ବି ସମୟ ହେଇଛି କି ରାତି ରାତିରେ ଲୋକମାନେ ଆମକୁ ମେସେଜ୍ କରନ୍ତି ରାତି 2 ବେଳେ, କାହିଁକିନା ଲେଖକର ଗୋଟେ ସମୟଟା ରାତି ସମୟଟା, ତ ସେଇ 2 ସମୟରେ ଆମେ ବି ଆକ୍ଟିଭ ଥାଉ କି ସେମାନଙ୍କୁ ରିପ୍ଲାଏ କରିକି ତାଙ୍କର ପ୍ରୋବ୍ଲେମଟା ସଲ୍ଭ ହବ ଆଉ ସେ କଣ୍ଟେଣ୍ଟଟା ପବ୍ଲିଶ କରିପାରିବ। ତ ଏଇଭଳିଆ ଗୋଟେ ମାହୋଲ ଭିତରେ ଯେତେବେଳେ ଗୋଟେ ଲେଖକ ବା ଗୋଟେ କ୍ରିଏଟର ଆସେ, ତ ସେ ଗୋଟେ ଫ୍ୟାମିଲିୟର ଫିଲ୍ କରେ, ଆଉ ତାର ଯୋଉ ମାନେ ଭିତରେ ଯୋଉ ଲୁଚି ରହିଥିବା ଜିନିଷଟା ବହୁତ ଇଜିଲି ଆଗକୁ ଆସିପାରେ।
0: ମନରେ ବହୁତ ଲେଖା ତ ଥାଏ କିନ୍ତୁ ଭାବନା ଥାଏ, କିନ୍ତୁ ଆମକୁ ପର୍ଟିକୁଲାରଲି ଗୋଟେ ଯଦି ଟପିକ ଦିଆଯାଏ ତାହେଲେ ଲେଖିବା ପାଇଁ ଟିକେ ଇଜି ହେଇଯାଏ। ମାନେ ପ୍ରତ୍ୟେକ ଦିନ ଗୋଟେ ଡେଲି ଡୋଜ୍ କହିପାରିବା ଆମେ, ଆଜି ଏ ବିଷୟରେ ଲେଖନ୍ତୁ କି କାଲି ସେଇ ବିଷୟରେ ଲେଖନ୍ତୁ।
1: ତାପରେ ବିଭିନ୍ନ କଣ୍ଟେଷ୍ଟ ମାଧ୍ୟମରେ ଲୋକଙ୍କୁ ଏନକରେଜ୍ କରାଯାଏ ଲେଖିବା ପାଇଁ। ଆଉ ଯେମିତି ଅଡିଓ କଥା ଯଦି ଆମେ କହିବା, ଅଡିଓରେ ଆମେ 1-to-1 ଡିସ୍କସନ୍ସ କରୁ, ସେମିତି ୱେବିନାର୍ସ ଗୁଡ଼ା ହୁଏ ଯେଉଁଥିରେ କି ଆମେ ଯେଉଁମାନେ କମ୍ୟୁନିଟିର ମେମ୍ବର୍ସ ଅଛନ୍ତି ସେମାନେ ବି ସେମାନଙ୍କୁ ବି ଚାନ୍ସ ମିଳେ, ସେମାନେ କହନ୍ତି। ସେଥିରେ ଆମେ ବିଭିନ୍ନ ଗେଷ୍ଟ ମାନଙ୍କୁ ବି ଡାକୁ, ସୋ ଦ୍ୟାଟ୍ ମାନେ ଯେଉଁ ଲେଖକମାନେ ଅଛନ୍ତି ବା ଯେଉଁ ଅଡିଓ କ୍ରିଏଟର୍ସ ମାନେ ଅଛନ୍ତି ସେମାନେ ଦେଖିକି ସେମାନଙ୍କୁ ଇନସ୍ପାୟର୍ ହୁଅନ୍ତୁ ଶୁଣିକି, ଆଣ୍ଡ ତାଙ୍କ ମାଧ୍ୟମରେ ବି ବହୁତ ଲୋକ ଇନଫ୍ଲୁଏନ୍ସ ହୁଅନ୍ତି ଆଉ କଣ୍ଟେଣ୍ଟ ପବ୍ଲିଶ କରନ୍ତି।
0: ବର୍ତ୍ତମାନ ଗୋଟେ ପ୍ରଶ୍ନ ରହିବ, ଯୋଉ ପ୍ରଶ୍ନଟା ମୋତେ ପୁରା ଆରମ୍ଭରୁ ପଚାରିବାର ଥିଲା କିନ୍ତୁ ଏଇନା ପଚାରୁଛି ଯେ ଆପଣ ଦୁଇ ଜଣଙ୍କୁ କେମିତି ଜାଣିଲେ ବା କେବେର ସମ୍ପର୍କ?
2: ତ ବିଶ୍ୱଜିତ ହେଲେ ମୋର ମୋ ଭାଇର ସ୍କୁଲ ସାଙ୍ଗ, ଆଉ ଯେତେବେଳେ ସୃଜନୀ ଆରମ୍ଭ ହେଲା ତ ଆମେ ମୁଁ ମୋ ଭାଇ ଆଉ ବିଶ୍ୱଜିତ ଆମେ 3 ମିଶିକି ଏଇ ଯାତ୍ରାରେ ଆରମ୍ଭ କରିଥିଲୁ, କିନ୍ତୁ ଆଗକୁ ଗଲା ପରେ ମୁଁ ଆଉ ବିଶ୍ୱଜିତ ରହିଗଲୁ ଆଉ।
0: ଆଚ୍ଛା, ତ ବର୍ତ୍ତମାନ ସମୟ ବିଶ୍ୱଜିତ ସାର୍ଙ୍କଠୁ ଯେହେତୁ ସେ ଲେଖାଲେଖି କରନ୍ତି ଗୋଟେ କବିତା ଶୁଣିବା।
1: କବିତାର ଶୀର୍ଷକ ଜାଗ୍ରତ। ତ ପ୍ରେମ ଏଠି ସମାଜର ମିଥ୍ୟା ଆଗରେ ଲଢୁଛି, ଆଉ ଲଢି ଲଢି ଶିଖାଉଛି ଜୀବନ କ'ଣ, ଆଉ ଦର୍ଶାଉଛି ତାର ମହନୀୟତା, ସେଇ ଉପରେ କବିତାଟି। କବିତାର ନାଁ ଜାଗ୍ରତ। ଅସନ୍ତ ଅଶାନ୍ତ ଅତଳ ମହାସାଗର, ବିବ୍ରତ ମନର ଉହାଡ଼ରେ ଏକ ବିଶାଳ ସମର, ମାୟାର ଅସି ଧରି ଯୁଦ୍ଧରତ ସଭିଏଁ, ଖିନ୍ଭିନ୍ ହୋଇ ପଡ଼ିଛି ଅସ୍ତିତ୍ୱ ଯେ ପ୍ରେମର, ଉଠେ ଚିତ୍କାର ଉଠେ ଦୁଃଖର ଜୁଆର, ମୋହର ଅସୀମ ବାଲୁକା ରେଣା, କୂଳଲଙ୍ଘି ଲାଲ କରେ ବେଳାଭୂମିକୁ, ପୋତିଦିଏ ଦୁର୍ଗ ସେ ପ୍ରେମର, ମାଇଲ ମାଇଲ ଏକ ବିଷାଦର ଆସ୍ତରଣ, ରଣ ଭାଙ୍ଗି ଦିଏ କେତେ ଯେ ଆଭୂଷଣ, କୂଳରେ ଠୋଳ ହେଉଥାଏ ହାରିଯାଇଥିବା ସତ୍ୟର ମୃତ ଶରୀର, ଆଉ ଖଣ୍ଡ ଅବଶେଷ ସେ ମହାନ ପ୍ରେମର। ଯିଏ ଦିନେ ବ୍ରହ୍ମାଣ୍ଡ ତୋଳିଥିଲା, ଯିଏ ଦିନେ ଜୀବଜନ୍ତୁ ମଣିଷ ଗଢ଼ିଥିଲା, ଯିଏ ଦିନେ ଗଢ଼ିଥିଲା ଭାବନା, ପୁଲକିତ କରୁଥିଲା ଅସଂଖ୍ୟ ହୃଦୟ, ସମୟ ଚକ୍ରର ସେ ନୁହଁ ଆଉ ଏ ପୃଥିବୀର, ଅମାବାସ୍ୟାର ସେ ରାତ୍ରିରେ ପହଞ୍ଚନ୍ତି ଦଳେ ସନ୍ନ୍ୟାସୀ, ଶେଷକୃତ୍ୟ କରିବା ପାଇଁ ସେ ମହାନ ତତ୍ତ୍ୱକୁ, ଆଖିରେ ଆଖି ଖୁସି ସେମାନଙ୍କର, ମୃଦଙ୍ଗ ଆଉ ଢୋଲରେ ନୃତ୍ୟର ଆସର, ମନ୍ତ୍ରଧ୍ୱନି ଆଉ ଆବାହନ ଏକ ଯଜ୍ଞର, ମୁଖାଗ୍ନିରେ ଜଳି ଉଠେ ମୁଖମଣ୍ଡଳ, ଯେଉଁଠି ଥିଲା ଦିନେ ଆଭା ଆକାଂକ୍ଷର, ଜଳିବାକୁ ଲାଗେ ଯେବେ ସେ ଦୁଇ ଆଖି, ଯେଉଁଠି ଥିଲା ଗଭୀରତା ପ୍ରଣୟର, ଯେଉଁଠି ଥିଲା ପିରତିର ଆସର, ଜଳିବାକୁ ଲାଗେ ସେ ଓଠ, ଯେଉଁଠି ଭାସି ଆସୁଥିଲା ପ୍ରୀତିଭରା ଗୀତ, ପୁଣି କେବେ ନିରବତା ଆଉ କବିତାର ଧାର, ଜଳେ ଯେବେ ହାତ ଆଉ ପାପୁଲି, ଭାଙ୍ଗିଯାଏ ଫରୁଆ ସେ ଶକ୍ତିର, ପ୍ରେମ ଜଳେ ଧୀରେ ଧୀରେ ନିଆର ପରିଧିରେ, ଧୂଆଁର ଏକ ବିଶାଳ ଆବରଣ ଭିତରେ, ଘଣ୍ଟା ଘଣ୍ଟା ଦିନ ଦିନ ମାସ ମାସ ଧରି, ଜଳ ସ୍ଥଳ ଆକାଶରେ ହୁଏ ସେ ସମାହିତ, ଏବେ ରହିଯିବ ଖାଲି ଏକ ଶୂନ୍ୟ ସ୍ଥାନ ପାଉଁଶର। ହଠାତ୍ ସନ୍ନ୍ୟାସୀଙ୍କ ବିଚିତ୍ର ହସ ଗୁଞ୍ଜରିତ ହୁଏ, ଉଠ ଉଠ ହେ ମହାବାହୁ, ହେ ସୃଷ୍ଟିକର୍ତ୍ତା, ତୁମେ ହିଁ ସର୍ଜନା, ତୁମେ ସୃଜନୀ, ତୁମ ରଙ୍ଗ ତୁମେ କାରିଗରୀ, ସାଜ ପୁଣି ପ୍ରଭାତ ଅନ୍ଧକାର ଏ ରଚନାର, ଦହନରେ ନଷ୍ଟ ହୁଅନି ତୁମ ତତ୍ତ୍ୱ, ତୁମ

0: ଉଠ ଏ ମାୟା ତଳୁ, ତୁମେ ତ ମୁକ୍ତି ପାଇ ନିର୍ମିତ, ଉଠି ଗଢ଼ ତୁମ ସମାଜ, ଲେଖ ପୁଣି ଥରେ ସମ୍ବିଧାନ ପ୍ରେମର। ଜାଗ୍ରତ ମନ, ନବଚେତନା, ନିର୍ବିକାରର ସେତୁ ବାନ୍ଧି ବିଜୟ ଯାତ୍ରା ଆରମ୍ଭ କର। ଜଳିଯାଇଛି ତୁମ ମିଥ୍ୟା ଏ ଦେହରୁ, ଏବେ ସତ୍ୟକୁ ପ୍ରବେଶ କର।
1: କବିତାଟି ବହୁତ ସୁନ୍ଦର ଥିଲା। ଆଶା କରୁଛି ଆମକୁ ଶୁଣୁଥିବା ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ କବିତାଟି ବେଶ ପସନ୍ଦ ଆସିଥିବ। ତେବେ ଆଜି ତ ପ୍ରାୟ ସମୟ ହେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ସମାପ୍ତ କରିବା ପାଇଁ। ଆପଣ ଦୁଇ ଜଣ ଆସିଲେ ସାହିତ୍ୟର ଉନ୍ନତି ପାଇଁ ଆପଣ ସୃଷ୍ଟି କରିଥିବା ସୃଜନୀ ଆପ୍ ବିଷୟରେ ଆମକୁ ଏବଂ ଆମ ଶ୍ରୋତାବନ୍ଧୁମାନଙ୍କୁ ଜଣାଇଲେ। ତା ସହିତ ସୃଜନୀ ସହ ନିଜର ଯାତ୍ରା ବିଷୟରେ ମଧ୍ୟ ଜଣାଇଲେ। ସେଥିପାଇଁ ଆକାଶବାଣୀ ପୁରୀ ତରଫରୁ ଆପଣ ଦୁହିଙ୍କୁ ଅନେକ ଧନ୍ୟବାଦ। ଶୁଣୁଥିବା ଶ୍ରୋତାବନ୍ଧୁମାନଙ୍କୁ ପୁଣି ଥରେ ଜଣାଇଦେବାକୁ ଚାହୁଁଛି, ଯଦି ଆପଣ ମଧ୍ୟ ଲେଖାଲେଖି କରୁଛନ୍ତି କିନ୍ତୁ ଜାଣିପାରୁନାହାନ୍ତି ଲେଖାଟିକୁ କେଉଁଠି ପୋଷ୍ଟ କରିବି, ଅବା ନିଜ ପାଖରେ ଯଦି ସେମିତି କିଛି ଜ୍ଞାନ ରହିଛି ଅବା ସେମିତି କିଛି ଭାବନା ରହିଛି ଯାହାକୁ ଆପଣ ବାଣ୍ଟିବା ପାଇଁ ଚାହୁଁଛନ୍ତି, ତେବେ ଆଜି ହିଁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରନ୍ତୁ ସୃଜନୀ ବ୍ଲଗିଂ ଆପ୍କୁ, ଅବା www.srujani.in ପ୍ଲାଟଫର୍ମକୁ ଯାଇ ନିଜର ଲେଖା ବା ଅଡିଓ ପୋଷ୍ଟ କରନ୍ତୁ। ତେବେ ଆଜି ପାଇଁ ଏତିକି ରହୁଛି, ନମସ୍କାର,
2: ଧନ୍ୟବାଦ,
3: ଧନ୍ୟବାଦ, ଜୟ ଜଗନ୍ନାଥ।
1: ଆପଣ ଯଦି ଲେଖିବାକୁ ଭଲ ପାଆନ୍ତି, ଆପଣଙ୍କ ପାଖରେ କହିବାକୁ କୌଣସି କାହାଣୀ ଅଛି କିମ୍ବା ସମସ୍ତେ ଜାଣିବା ଭଳି ତଥ୍ୟ ଯାହାକୁ ଆପଣ ସମସ୍ତଙ୍କୁ ଶୁଣେଇବାକୁ ବା ପଢ଼େଇବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ସୃଜନୀର ବଢ଼ୁଥିବା ସୃଜନଶୀଳ ସମୂହରେ ଯୋଗଦାନ ଦିଅନ୍ତୁ। ସୃଜନୀର ଲେଖକ କମ୍ୟୁନିଟି ଓ ଓଡ଼ିଆ ରଚନା କମ୍ୟୁନିଟିରେ ଆଜି ହିଁ ଯୋଗ ଦିଅନ୍ତୁ। www.srujani.in ପ୍ଲାଟଫର୍ମରେ ନିଜର ଲେଖାକୁ ବା ନିଜର ଅଡିଓକୁ ଏବେ ହିଁ ପୋଷ୍ଟ କରନ୍ତୁ। ତେବେ ଶ୍ରୋତାବନ୍ଧୁ, ଆଶା କରୁଛି ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ବେଶ ପସନ୍ଦ ଆସିଥିବ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିଭଳି ଲାଗିଲା ନିଜର ମତାମତ ଜଣାଇବା ପାଇଁ ଭୁଲିବେ ନାହିଁ। ଆମ ଠିକଣା ସାହିତ୍ୟ ସୁଧା କାର୍ଯ୍ୟକ୍ରମ ମାର୍ଫତ ସହକାରୀ ନିର୍ଦ୍ଦେଶକ ଆକାଶବାଣୀ ପୁରୀ ପିନ୍ 752001। ଆପଣ ଚାହିଁଲେ ନିଜର ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଆମ ଫୋନ୍ ନମ୍ବର 9437037892। ରହିଲି, ନମସ୍କାର।

ପ୍ରଚାର କଲୁ କାର୍ଯ୍ୟକ୍ରମ ସାହିତ୍ୟ ସୁଧା। ଉପସ୍ଥାପନ କରିଥିଲେ ସଂଘମିତ୍ରା ପଟ୍ଟନାୟକ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆରମ୍ଭ କରୁଛୁ ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଶୁଣନ୍ତୁ ନୀଳମାଧବ ଚଳଚ୍ଚିତ୍ର ଗୀତଟିକୁ, କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ।

0: 11454 ଏବଂ ୱେବସାଇଟ୍ www.telecastlaw.in ରେ ନିଶୁଳ୍କ ନ୍ୟାୟିକ ସହାୟତା ପ୍ରାପ୍ତ କରିପାରିବେ।
1: ପ୍ରକୃତି ପରିବର୍ତ୍ତନଶୀଳ, ଋତୁ ପରେ ଋତୁ ଆସିବ ଆଉ ଯିବ, ଏବଂ ଏହା ସହିତ ଆମମାନଙ୍କୁ ପ୍ରକୃତିର ପ୍ରତିଟି ଅବସ୍ଥା ସହିତ ଏକାଠି ହୋଇ ଚାଲିବାକୁ ପଡ଼ିବ। ହଁ, କିଛିଟା ଅବସ୍ଥା କଷ୍ଟ ଦିଏ, ତ ଆଉ କିଛିରେ ଆମେ ଆଶ୍ୱସ୍ତି ମଧ୍ୟ ଅନୁଭବ କରେ, କିନ୍ତୁ ଏଇ ତ ଜୀବନର ବାସ୍ତବତା। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ରାଧା ଚଳଚ୍ଚିତ୍ର ଗୀତଟିକୁ। କଣ୍ଠଦାନ କରିଛନ୍ତି ଚିତ୍ତ ଜେନା ଏବଂ ଅନୁରାଧା ପଡ଼ୱାଲ।

କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ତୁ ମୋ ଆଖିରେ ତାରା ଚଳଚ୍ଚିତ୍ର ଗୀତଟିକୁ କଣ୍ଠଦାନ କରିଛନ୍ତି ଇରା ମହାନ୍ତି। ଗୀତଟିକୁ ରଚନା କରିଛନ୍ତି ଗୀତିକାର ନିର୍ମଳ ନାୟକ।

ଗ୍ଲୋବାଲ୍ ୱାର୍ମିଂ ଏମିତି ଗୋଟିଏ ଚିନ୍ତା ଯାହା ବିଶ୍ୱସ୍ତରରେ ସମସ୍ତଙ୍କ ପାଇଁ ବିପଦ ଆଣୁଛି। ଅବଶ୍ୟ ଏଥିପାଇଁ ଦାୟୀ ମଣିଷ ସମାଜର ଅତ୍ୟାଧୁନିକ ସୁଖ ସୁବିଧା। ବର୍ତ୍ତମାନ ବିଶ୍ୱରେ ଗଛ ଲଗାଇବାର ଆବଶ୍ୟକତା ସବୁଠାରୁ ଅଧିକା। ଅନେକ NGO ଦ୍ୱାରା ଏବଂ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଅନେକ ଲୋକ ଏ ଅଭିଯାନରେ ସାମିଲ ତ ହୋଇଛନ୍ତି, କିନ୍ତୁ ବୃକ୍ଷରୋପଣର ଏ ମନୋଭାବ ଆମ ସମସ୍ତଙ୍କ ଭିତରେ ରହିବା ଦରକାର। ଗଛଟିଏ ଦେଖିଲେ ତା ଛାଇ ତଳେ ଛିଡ଼ା ହୋଇଗଲେ ଯେଉଁ ଆନନ୍ଦ ମିଳେ, ସେ ଖୁସିକୁ, ସେ ଆଶ୍ୱସ୍ତିକୁ କେବଳ ପଥଚାରୀମାନେ ହିଁ ଅନୁଭବ କରିପାରିବେ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ବର୍ତ୍ତମାନ ଶୁଣନ୍ତୁ କର୍ଜ ଚଳଚ୍ଚିତ୍ର ଗୀତଟିକୁ କଣ୍ଠଶିଳ୍ପୀ କବିତା କୃଷ୍ଣମୂର୍ତ୍ତି ଏବଂ ଅଦନାନ ସାମୀ।

ତେବେ ଶ୍ରୋତାବନ୍ଧୁ, ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ଦିନ 11ଟାରୁ 3ଟା ମଧ୍ୟରେ ସେମିତି ଜରୁରୀ କାମ ନଥିଲେ ବାହାରକୁ ଯାଆନ୍ତୁ ନାହିଁ। ଅସୁସ୍ଥ ଲୋକ, ରକ୍ତଚାପ, ଡାଇବେଟିସ୍ ରୋଗାଗ୍ରସ୍ତ ରୋଗୀମାନେ ଖରାକୁ ଯାଆନ୍ତୁ ନାହିଁ। ବନ୍ଦ ଗାଡ଼ି ମଧ୍ୟରେ ବେଶୀ ସମୟ ରୁହନ୍ତୁନି। ପଶୁପକ୍ଷୀ ଏବଂ ବୟସ୍କ ଲୋକମାନଙ୍କର ବିଶେଷ ଯତ୍ନ ନିଅନ୍ତୁ। ଖରାରେ ଯିବାକୁ ଥିଲେ ପାଣି ବୋତଲ, ଛତା କିମ୍ବା ସନ୍ଗ୍ଲାସ୍ ନିଶ୍ଚିତ ଭାବେ ରଖନ୍ତୁ। ଯଥେଷ୍ଟ ପାଣି, ଘୋଳ ଦହି, ତୋରାଣି ଏ ସମୟରେ ପିଅନ୍ତୁ। ଯଦି କେହି ବ୍ୟକ୍ତି ଅଂଶଘାତର ଶିକାର ହେଉଛନ୍ତି, ତେଣୁ ତାଙ୍କୁ ହସ୍ପିଟାଲକୁ ତୁରନ୍ତ ନିଅନ୍ତୁ। ଶ୍ରୋତାବନ୍ଧୁ, କିଛିଟା ସତର୍କତା ହିଁ ଆମକୁ ଏ ଖରାର ପ୍ରକୋପରୁ ନିସ୍ତାର ଦେଇପାରିବ। ଚାଲନ୍ତୁ ବର୍ତ୍ତମାନ ଶୁଣିବା କାର୍ତ୍ତିକ କଲିଙ୍ଗ କାର୍ତ୍ତିକ ଚଳଚ୍ଚିତ୍ରର ଗୀତଟିକୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଶଙ୍କର ମହାଦେବନ ଏବଂ ଆଲିଶା।

ଗ୍ରୀଷ୍ମ ଋତୁରେ ସ୍କୁଲ ଛୁଟିର ଦିନଗୁଡ଼ିକ ଯେତେବେଳେ ମନକୁ ଆସେ, ମନେ ପଡ଼େ ପିଲାଦିନର କିଛିଟା ଅଭୁଲା ମୁହୂର୍ତ୍ତ। ଛୁଟି ହେଲା ମାତ୍ର କି ନିଜ ଗାଁକୁ ଯିବା, ବନ୍ଧୁମାନଙ୍କୁ ଭେଟିବା, ଗଛ ଛାଇରେ ଖେଳିବା, ଖରାର ପ୍ରକୋପକୁ ନ ମାନି ଦିନ ସାରା ଖେଳରେ ମାତିବା, ଘରର ବଡ଼ମାନଙ୍କର କଥାକୁ ନ ମାନି ଅମାନିଆ ହେବା, ରାତିରେ ଖୋଲା ଆକାଶ ତଳେ ଭାଇ ଭଉଣୀମାନଙ୍କ ସହିତ ଏକାଠି ସମୟ କାଟିବା, ଏଇସବୁ ବୋଧହୁଏ ଆଜିର ପିଢ଼ିମାନଙ୍କ ପାଇଁ ଯେପରି ଗପ ପରି ଲାଗିପାରେ, କିନ୍ତୁ ଯିଏ ଅନୁଭବ କରିଛି ସିଏ ହିଁ ଜାଣିଛି ଏ ଖରା ଛୁଟିର ମଜା କ'ଣ।

ପିଲାଦିନ ଜୀବନର ସବୁଠାରୁ ସୁନ୍ଦର ସମୟ ବୋଲି କୁହାଯାଏ। ନା ଭବିଷ୍ୟତର ଚିନ୍ତା ଆଉ ନା ହିଁ ଦୁନିଆର କଳୁଷିତ ବୁଝିବାର ଇଚ୍ଛା ଥାଏ। ଯେଉଁଠି ଛୋଟ ଛୋଟ ଖୁସି ବି ବହୁତ ବଡ଼ ଲାଗେ। ଗ୍ରୀଷ୍ମ ଛୁଟିର ମଜା ହେଉ, ବର୍ଷା ଋତୁରେ କାଗଜ ଡଙ୍ଗା ଭସାଇବା ହେଉ, କି ଶୀତ କାକରରେ ଖେଳିବା ହେଉ,

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ଏବଂ ଗୁଇନ୍ଦା ମୁଖ୍ୟ ତପନ ଡେକା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଶ୍ରୀ ଶାହା ବିକାନେର୍ସ୍ଥିତ ବିଏସ୍ଏଫ୍ ମୁଖ୍ୟାଳୟରେ ସୀମା ସୁରକ୍ଷା ନେଇ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଅଧ୍ୟକ୍ଷତା କରିବେ। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ମଧ୍ୟ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମସିହା ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ଗରିବ ଜନସାଧାରଣଙ୍କ ପାଇଁ ଜୀବନଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଦିଗରେ ପ୍ରୟାସ ଆରମ୍ଭ ହୋଇଥିଲା। ଶ୍ରୀ ମୋଦି ବିକାଶମୂଳକ ରାଜନୀତି ଉପରେ ଆସ୍ଥା ସ୍ଥାପନ କରିଥିଲେ, ଫଳରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସର ମନ୍ତ୍ର ନେଇ ଆରମ୍ଭ ହୋଇଥିଲା ଭାରତୀୟ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନର ନୂଆ ସ୍ୱର। ଗତ 12 ବର୍ଷରେ ଦେଶର ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଘଟିଛି ଏବଂ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ ହୋଇଛି। ସାଧାରଣ ଲୋକଙ୍କର ଆବଶ୍ୟକତା ପୂରଣଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ଅର୍ଥନୈତିକ ବ୍ୟବସ୍ଥାର ସୁଦୃଢ଼ୀକରଣ, ରୋଜଗାର ସୃଷ୍ଟି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଶ୍ୱସ୍ତରରେ ଦେଶର ମାନବୃଦ୍ଧି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱରେ ନୂଆ ପରିଚୟ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନରେନ୍ଦ୍ର ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଘଟିଥିବା ବିକାଶ ଯାତ୍ରାକୁ ଦେଶର ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି ଭିତ୍ତିଭୂମି ବିକାଶ ଏବଂ ବିଶ୍ୱ ନେତୃତ୍ୱ ଦେଶର ସୁରକ୍ଷା ଢାଞ୍ଚାକୁ ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଉନ୍ନତିମୂଳକ କାର୍ଯ୍ୟରେ ଅଭୂତପୂର୍ବ ଅଗ୍ରଗତି ଘଟିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟ ଆହୁରି ଦୃଢ଼ ହୋଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଇବୋଲା ସଂକ୍ରମଣ ବ୍ୟାପିବା ନେଇ ପରାମର୍ଶବଳୀ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଦ୍ୱାରା କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ସଂକ୍ରମଣକୁ ଆନ୍ତର୍ଜାତିକ ସାର୍ବଜନୀନ ଜରୁରୀକାଳୀନ ସ୍ୱାସ୍ଥ୍ୟ ବିପଦ ଭାବେ ଘୋଷଣା କରିବା ପରେ ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ଉଗାଣ୍ଡା ଏବଂ କଙ୍ଗୋ ଗଣରାଜ୍ୟକୁ ଉଡ଼ାଣ କରୁଥିବା ବିମାନ ଅବତରଣ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଫର୍ମ ପୂରଣ କରିବାକୁ ହେବ। ଯଦି ଯାତ୍ରା ସମୟରେ କୌଣସି ଯାତ୍ରୀଙ୍କ କ୍ଷେତ୍ରରେ ଜ୍ୱର, ଦୁର୍ବଳତା, ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ପ୍ରକାଶ ପାଏ ତେବେ ଉଚ୍ଚ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେ କ୍ଷେତ୍ରରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନର ପଛଭାଗରେ ବସାଯିବା ସହ ନିକଟରେ ଥିବା ଆସନଗୁଡ଼ିକୁ ଖାଲି ରଖିବାକୁ କୁହାଯାଇଛି। ପ୍ରତ୍ୟେକ ବିମାନରେ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ରଖିବା ଲାଗି ମହାନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ HD ଦେବଗୌଡ଼ା ଆଜି ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଲିଖିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ପୁସ୍ତକର ଶୀର୍ଷକ ରହିଛି ଆପ୍ନାପନ୍ ନରେନ୍ଦ୍ର ମୋଦି ସଂଗ ମେରେ ଅନୁଭବ। ଏହି ଅବସରରେ ମନ୍ତ୍ରୀ ତଥା ଲେଖକ ଶ୍ରୀ ଚୌହାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଶନ୍ଧି ଧରି କାର୍ଯ୍ୟ କରିବାର ଅଭିଜ୍ଞତା ଏହି ପୁସ୍ତକରେ ସ୍ଥାନିତ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କିମ୍ବା ଆସନ୍ତାକାଲି କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପୂର୍ବରୁ ଚଳିତ ମାସ ଶେଷ ସୁଦ୍ଧା ମୌସୁମୀ ବାୟୁ ଆଗମନ ନେଇ ବିଭାଗ ପୂର୍ବାନୁମାନ କରିଥିଲା। ପାଣିପାଗ ବିଭାଗ ପକ୍ଷରୁ କେରଳର ଥିରୁଅନନ୍ତପୁରମ୍, କୋଲାବ ଏବଂ ଆଲପୁଜା ଜିଲ୍ଲାରେ ମୌସୁମୀ ବାୟୁ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ତେବେ କେରଳର 14 ପାଣିପାଗ କେନ୍ଦ୍ର ମଧ୍ୟରୁ 60% କେନ୍ଦ୍ର ମୌସୁମୀ ବାୟୁ ଆଗମନ ନେଇ ନିଶ୍ଚିତ କରିବା ପରେ ସରକାରୀ ଭାବେ ଏହା ଘୋଷଣା କରାଯିବ। ଚଳିତ IPL ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବେ। ଚଳିତ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ହାସଲ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3-ଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୂରିଲା 12 ବର୍ଷ। 2014 ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏବଂ ଚଳିତ IPL ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କର ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନରେ ଆମେ ସାମିଲ ହୋଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି। ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ। ଆଣ୍ଡ ଦ୍ୟାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେ। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମରେ ସାମିଲ ହୋଇଛୁ। ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ 2 ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭି ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବାନିବୃତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଆସନ୍ତା ଜୁନ୍ 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧୀ କ୍ଷମତା ବୃଦ୍ଧି ଏବଂ ଅନ୍ତର୍

0: ଭାରତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଆସିଛି। ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ମନୋନୀତ କରାଯାଇଛି। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସାର କରିବା ଦିଗରେ ଏହି ମଞ୍ଚ ବେଶ୍ ଉପାଦେୟ ହୋଇପାରିବ ବୋଲି କୁହାଯାଇଛି। ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ ବିନିମୟ, ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍ପରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦଳର ସଂଗଠନ ଓ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଶ୍ରୀ ନବୀନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ନୀତିନିର୍ଘଣ୍ଟ ଅନୁଯାୟୀ କରିବାକୁ ନିଯୋଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଶୃଙ୍ଖଳିତ ପହଣ୍ଡି ପାଇଁ ତିନି ରଥରେ ପ୍ରଶାସକ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା ଅନୁଯାୟୀ ସେବା ଅଧିକାର ପାଇଥିବା ସେବାୟତମାନେ ଉପସ୍ଥିତ ରହିବେ। ବୈଠକରେ ଦୈତାପତି ନିଯୋଗର ସଭାପତି, ସମ୍ପାଦକଙ୍କ ସମେତ ନିଯୋଗ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସେବାପୂଜାକୁ ଶୃଙ୍ଖଳିତ କରିବା ପାଇଁ ଦୈତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦୈତାପତି ସେବକ ମତ ରଖିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଅଧିକ ସୁନ୍ଦର କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ଉନ୍ନତିକରଣ ଓ ଭିତରପାର୍ଶ୍ୱ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଆଗାମୀ ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି। ରାଜ୍ୟରେ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳ ଓ ସରକାର ଏହା ମଧ୍ୟରେ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଏହା ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଦୁଇ ବର୍ଷର ଦିନିଆ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ଆମେ ସେ କାର୍ଯ୍ୟକ୍ରମ କରିବୁ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କର ବଡ଼ ବଡ଼ ପ୍ରକଳ୍ପ ଯେଉଁଟା ସମାପ୍ତ ହୋଇଛି ତାର ଉଦ୍ଘାଟନ କରିବେ, ଯେଉଁଟା ଆଗକୁ ହେବା ପାଇଁ ଯାଉଛି ତାର ଶିଳାନ୍ୟାସ କରିବେ। କେବଳ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଷୟ ନୁହଁ, ତାର ସାଙ୍ଗରେ ସାଙ୍ଗରେ ନିଗମ ବୋର୍ଡ ତାର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି, ସମ୍ଭବତଃ ସେଇଟା ମଧ୍ୟ ହୋଇଯିବ।
0: କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼ କର୍ଲାଖଣ୍ଡା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁସାରେ ଶ୍ରମିକମାନେ ଏକ ସେପ୍ଟିକ୍ ପାଇଖାନା ଟାଙ୍କିରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମିସ୍ତ୍ରୀ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଶ୍ରମିକ, ଘର ମାଲିକ ଓ ତାଙ୍କ ପୁଅ ଟାଙ୍କି ଭିତରେ ମଧ୍ୟ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅନ୍ୟ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାର ପରିସରରେ ମୁଲାକାତ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ ମାଗଣା ଆଇନ ସେବା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ମୁଲାକାତ ଆଇନ ସହାୟତା କେନ୍ଦ୍ରକୁ ଆସି କାର୍ଯ୍ୟରତ ସରକାରୀ ଓକିଲ ଓ ଅଧିକାର ମିତ୍ରଙ୍କଠାରୁ ମାଗଣା ଆଇନ ପରାମର୍ଶ ନେବା ପାଇଁ କଏଦୀଙ୍କ ପରିବାରବର୍ଗ ଓ ଆତ୍ମୀୟଙ୍କୁ ଶ୍ରୀମତୀ ଦାସ ଆହ୍ୱାନ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମଠଡିହ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବ୍ଲକର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଓଳଗ ପଞ୍ଚାୟତର 20 ବୁଥ୍ର ବିଏଲ୍ଓ ଓ ସୁପରଭାଇଜରଙ୍କୁ ଏସ୍ଆଇଆର୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କର୍ମଶାଳାରେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ

ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ 26.2 ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କନ୍ଧମାଳ ଜିଲ୍ଲା ଟିକାବାଲିରେ 26 ମିଲିମିଟର, ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାରେ 14.8, କନ୍ଧମାଳ ଜିଲ୍ଲା ଚକାପାଦରେ 14.2, କୋରାପୁଟ ଜିଲ୍ଲା ଶିମିଳିଗୁଡ଼ାରେ 14, କେନ୍ଦୁଝର ଜିଲ୍ଲା ତେଲକୋଇରେ 13.2, ସାହରପଡ଼ାରେ 12.2 ଏବଂ ମୟୂରଭଞ୍ଜ ଜିଲ୍ଲାର ରରୁଆଁରେ 10 ମିଲିମିଟର ବର୍ଷାର ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newzoneair.gov.in ୱେବସାଇଟ୍ ଏବଂ newzoneair ଆପ୍ରେ ଲଗ୍ଇନ୍ କରିପାରିବେ।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଯୁବବାଣୀ ପ୍ରାରମ୍ଭ କାର୍ଯ୍ୟକ୍ରମର ଏକ ନିଆରା ଏବଂ ନୂତନ ଅଧ୍ୟାୟକୁ।
1: ସାଥିରେ ଅଛୁ ଆମେ ଆପଣଙ୍କର ଯୁବ ସାଥୀ, ମୁଁ ସିପ୍ରା
0: ଆଉ ମୁଁ ଭାଗ୍ୟଶ୍ରୀ।

0: ଭାଗ୍ୟଶ୍ରୀ, କାର୍ଯ୍ୟକ୍ରମ ଆରମ୍ଭରୁ କଣ ଏମିତି ଗୁଣୁଗୁଣ ହେଇକି ଗୀତ ଗାଇ ଆରମ୍ଭ କରିସାରିଲଣି? କଥା କଣ?
1: ଓହୋ, ଗୋଟେ ଭଲ ଗୀତ ଗାଇଲା ବେଳକୁ ତମେ ଗୋଟେ ଇଣ୍ଟରପ୍ଟ କରିଦେଲ। ଛାଡ଼, ମୋର ନା

0: ଆଜିକାଲି ଗୋଟେ ନୂତନ ନିଶା ଧରିଛି, ଗୀତ ଗାଇବାଟା ତ ମୋର ଗୋଟେ ହବି ହେଇକି ରହିଛି। ମୁଁ ଭାବୁଛି ବର୍ତ୍ତମାନ କି ମୁଁ ଗୀତ ଶିଖିବା ଆରମ୍ଭ କରିବି ଆଉ ମୋ ହବିକୁ ପ୍ୟାସନ ବା ପ୍ରଫେସନ ଆକାରରେ ନେଇକି ଆଗକୁ ବଢ଼ିବି, ନା କଣ କହୁଛ?
1: ଆରେ ବା ଭାଗ୍ୟଶ୍ରୀ, ତମର ତ ବହୁତ ସୁନ୍ଦର ଆଶାଟିଏ ରହିଛି।
0: ସିପ୍ରା, ତମେ ତ ଜାଣିଛ ମଣିଷ ଜୀବନରେ ସମସ୍ତଙ୍କର କିଛି ନା କିଛି ହବି ରହିଥାଏ। ଏଇ ଯେମିତି ମୋର ହେଲା ଗୀତ ଗାଇବା, ସେମିତି କାହାର ଗୀତ ଗାଇବା ହଉ ବା ଡ୍ରଇଂ କରିବା ହଉ କି ନୃତ୍ୟ କରିବା, ତା ଛଡା କିଏ ଗାର୍ଡେନିଂ କିଏ ସମାଜ ସେବାରେ ମଧ୍ୟ ଲିପ୍ତ ରହୁଛନ୍ତି। କିନ୍ତୁ ସିପ୍ରା, ମତେ ତମେ କହିଲ ଏତେ ସାରା ହବିଜ ଭିତରୁ ତମର ହବି କଣ?
1: ଆରେ ଭାଗ୍ୟଶ୍ରୀ, ମୋର ହବି ପରା ଡ୍ୟାନ୍ସ କରିବା।
0: ଆରେ ହଁ ହଁ, ମୁଁ ପୁଣି ସେଇଟାକୁ ଭୁଲି ଯାଇଛି, ତମେ ତ ଏତେ ସୁନ୍ଦର ଡ୍ୟାନ୍ସ କର। ଓହୋ, ଶ୍ରୋତା ବନ୍ଧୁ, ମୁଁ ଆପଣଙ୍କୁ ଦେଖେଇ ପାରୁନି, କିନ୍ତୁ ଆପଣ ଅନୁଭବ କରିଦିଅନ୍ତୁ ଯେ ମୁଁ ଏତେ ତାରିଫ କରୁଛି ମାନେ ସିପ୍ରା କେତେ ଭଲ ଡ୍ୟାନ୍ସ କରୁଥିବେ, ନା କଣ?
1: ଏତେ ଆଉ ଟେକନି ମ।
0: କିନ୍ତୁ ଯାହା କୁହା, ଆମ ଦି ଜଣଙ୍କ କମ୍ବିନେସନ ପୁରା ହଟକି, ନା କଣ? ନା ଗୀତ ବିନା ନୃତ୍ୟ ହେଇପାରିବ, ନା ନୃତ୍ୟ ବିନା ଖାଲି ଗୀତର କିଛି ମହତ୍ତ୍ୱ ରହିପାରିବ, ନା କଣ?
1: ଆରେ ହଁ, ସଙ୍ଗୀତ ବିନା ପରା ନୃତ୍ୟ ପୁରାପୁରି ଅଧୁରା।
0: ଶ୍ରୋତା ବନ୍ଧୁ, ସଙ୍ଗୀତ ଆଉ ନୃତ୍ୟ କଥା ଆସିବ ମାନେ ଆମ ଓଡିଶାର ପାରମ୍ପରିକ ନୃତ୍ୟ ଓଡିଶୀ କଥା ବା ଆମେ କେମିତି ଭୁଲିଯିବା। ଆଜିର କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିବା ଭାରତର ପ୍ରାଚୀନତମ ଓ ସର୍ବାଧିକ ମନମୁଗ୍ଧକର ଶାସ୍ତ୍ରୀୟ ନୃତ୍ୟ ଶୈଳୀ ମାନଙ୍କ ମଧ୍ୟରୁ ଗୋଟିଏ ଓଡିଶୀ ନୃତ୍ୟ ବିଷୟରେ।
1: ଯୁବବନ୍ଧୁ, ଓଡିଶୀ କେବଳ ଏକ ନୃତ୍ୟ ନୁହେଁ, ଏହା ଓଡିଶାର ଗୌରବ, ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ଏକ ଜୀବନ୍ତ ପ୍ରତୀକ।
0: ଠିକ କଥା କହିଲ ସିପ୍ରା, ଓଡିଶୀ ନୃତ୍ୟର ପ୍ରତ୍ୟେକ ମୁଦ୍ରା, ପ୍ରତ୍ୟେକ ଭଙ୍ଗୀ ଏବଂ ପ୍ରତ୍ୟେକ ଅଭିବ୍ୟକ୍ତି ଆମର ଐତିହ୍ୟ ଓ ଆଧ୍ୟାତ୍ମିକତାକୁ ପ୍ରକାଶ କରିଥାଏ।
1: ସେଥିପାଇଁ ପରା କୁହାଯାଇଛି, ଶରୀରର ଛନ୍ଦମୟ ଅଭିବ୍ୟକ୍ତିର ନାମ ହିଁ ନୃତ୍ୟ।
0: ହଁ ବନ୍ଧୁଗଣ, ଓଡିଶୀ ନୃତ୍ୟର ଇତିହାସ ପ୍ରାୟ 2000 ବର୍ଷରୁ ଅଧିକ ପୁରୁଣା ବୋଲି ମନେ କରାଯାଏ। ଆଉ ହଁ, ଉଦୟଗିରି ଓ ଖଣ୍ଡଗିରିର ଗୁମ୍ଫା, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିରର ଭାସ୍କର୍ଯ୍ୟରେ ଓଡିଶୀ ନୃତ୍ୟର ବିଭିନ୍ନ ଭଙ୍ଗୀ ଦେଖିବାକୁ ମିଳେ। ଆଉ ଜାଣିଛନ୍ତି, ଏହି ନୃତ୍ୟଟି ମନ୍ଦିର ପରମ୍ପରା ସହ ଜଡିତ ଥିଲା। ମାହାରିମାନେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ଭକ୍ତିଭାବରେ ନୃତ୍ୟ ପରିବେଷଣ କରୁଥିଲେ। ତାପରେ ପରେ କୋଟିପୁଅ ପରମ୍ପରା ମାଧ୍ୟମରେ ଏହି କଳା ସୁରକ୍ଷିତ ରହିଲା ଏବଂ ସ୍ୱାଧୀନତା ପରେ ଗୁରୁମାନଙ୍କ ଅକ୍ଲାନ୍ତ ପରିଶ୍ରମରେ ପୁନର୍ଜୀବିତ ହୋଇପାରିଲା।
1: ଆଉ ଜାଣିଛ ଭାଗ୍ୟଶ୍ରୀ, ଓଡିଶୀ ନୃତ୍ୟର ସବୁଠାରୁ ବଡ଼ ବିଶେଷତା ବା ଆକର୍ଷଣ ହେଉଛି ତ୍ରିଭଙ୍ଗୀ।
0: ଆଚ୍ଛା କହିଲେ ଦେଖି ସିପ୍ରା, ତ୍ରିଭଙ୍ଗୀ ଭଙ୍ଗୀରେ କେଉଁ ଦେବତା ସବୁବେଳେ ବିରାଜମାନ?
1: ଆରେ ଏତିକି ଜାଣିନ ହେ ପ୍ରଭୁ, ଆରେ ଆମର ପ୍ରଭୁ ଶ୍ରୀକୃଷ୍ଣ ପରା।
0: ହଁ ସିପ୍ରା, ଠିକ କହିଛ, ତ୍ରିଭଙ୍ଗୀ ଅର୍ଥାତ ମୁଣ୍ଡ, ଛାତି ଓ କଟିକୁ ତିନୋଟି ଭାଗରେ ପଙ୍କା କରି ସୃଷ୍ଟି କରାଯାଇଥିବା ଏକ ସୁନ୍ଦର ନୃତ୍ୟର ଭଙ୍ଗୀ, ଯେଉଁ ଭଙ୍ଗୀରେ ପ୍ରଭୁ ଶ୍ରୀ ବିଷ୍ଣୁ ପ୍ରତ୍ୟେକ ଭକ୍ତର ମନକୁ ଆକର୍ଷିତ କରନ୍ତି।
1: ଆଉ ତା ସହ ଭାଗ୍ୟଶ୍ରୀ, ଚୌକ ଭଙ୍ଗୀ ମଧ୍ୟ ଓଡିଶୀର ଏକ ପ୍ରମୁଖ ଆଧାର। ଏହା ଭଗବାନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶକ୍ତି ଓ ସ୍ଥିରତାର ଏକ ସୁନ୍ଦର ପ୍ରତୀକ। ଆଉ ଏହି ନୃତ୍ୟରେ ନୃତ୍ୟ ଓ ନାଟ୍ୟ ତିନୋଟିର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥାଏ।
0: ଜାଣିଛୁ ସିପ୍ରା, ଓଡିଶୀ ପ୍ରତି ମୋର ଗୋଟେ ଅବସେସନ ରହିଛି। ଓଡିଶୀ ନୃତ୍ୟର ବେଶଭୂଷାକୁ ତ ମୁଁ ବହୁତ ପସନ୍ଦ କରେ। ମୁଁ କଣ, ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ଓଡିଶୀର ବେଶଭୂଷା।
1: ଓହୋ ଭାଗ୍ୟଶ୍ରୀ, ସତ କଥାଟିଏ କହିଲ, ଓଡିଶୀ ନୃତ୍ୟର ବେଶଭୂଷାକୁ ପରିଧାନ କରିବା ପାଇଁ ଏବଂ ଜଗନ୍ନାଥଙ୍କ ପ୍ରତି ଭକ୍ତି ସମର୍ପଣ ଭାବ ଦେଖି ଟିକେ ନୃତ୍ୟ ପରିବେଷଣ କରିବା ପାଇଁ ସମସ୍ତେ ଓଡିଶୀ ନୃତ୍ୟ ଶିଖିବାକୁ ବର୍ତ୍ତମାନ ସମୟରେ ଆଗ୍ରହ ପ୍ରକାଶ କରୁଛନ୍ତି।
0: ହଁ ସିପ୍ରା, ସାଧାରଣତଃ ଯଦି ଦେଖିବା, ଓଡିଶୀ ନୃତ୍ୟର ପୋଷାକ ସମ୍ବଲପୁରୀ, ବମ୍କେଇ କିମ୍ବା ପାଟ ଶାଢ଼ୀରେ ପ୍ରସ୍ତୁତ କରାଯାଇଥାଏ। ରୂପାର ଗହଣା, ମଥାରେ ଟାହିଆ, ହାତରେ ବାଜୁ ବା ତାଇତ, ଅଣ୍ଟାରେ ବେଙ୍ଗପାଟିଆ ଏବଂ ପାଦରେ ଘୁଙ୍ଗୁର, ସତରେ ନୃତ୍ୟଶିଳ୍ପୀଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଦେଇଥାଏ।
1: ଭାଗ୍ୟଶ୍ରୀ, ଖାଲି କଣ ପାଦରେ ଘୁଙ୍ଗୁର ବାନ୍ଧିଦେଲେ ଜଣେ କେବେ ନୃତ୍ୟଶିଳ୍ପୀ ହୋଇପାରିବ ତାହା ନୁହେଁ, ନୃତ୍ୟ ପ୍ରତି ସେତିକି ସାଧନା, ଭକ୍ତି ଏବଂ ସମର୍ପଣ ଭାବ ରହିବା ନିହାତି ଦରକାର।
0: ଆଚ୍ଛା ସିପ୍ରା, କଥାବାର୍ତ୍ତା ମଧ୍ୟରୁ ଚାଲନା କିଛି ସମୟର ବିରତି ନେଇ ବର୍ତ୍ତମାନ ଶୁଣିନେବା ଏହି ଗୀତଟି।

0: ନମସ୍କାର, ସ୍ୱାଗତ କରୁଛୁ ଯୁବପାଣି ପରିସରକୁ।
1: ମୋର ସାଦର ନମସ୍କାର ସମସ୍ତ ଶ୍ରୋତା ମାନଙ୍କୁ ଯିଏ ଆଜି ଏଇଟାକୁ ଶୁଣୁଛନ୍ତି।
0: ଶକ୍ତି, ପ୍ରଥମେ କୁହନ୍ତୁ ତ କେମିତି ଅଛନ୍ତି?
1: ବହୁତ ଖୁସି ଲାଗୁଛି, ବହୁତ ଭଲ ଅଛି ଏଇଠିକି ଆସିକି।
0: ଆଚ୍ଛା, ଏ ଯୋଉ ନୃତ୍ୟର ଯାତ୍ରା କେମିତି ଓ କିପରି ଆରମ୍ଭ ହେଲା?
1: ଆରମ୍ଭ କହିବାକୁ ଗଲେ ମାନେ ମୁଁ ଆମ ଭଉଣୀ ଆମେ ଦିନ ଯାକ ଜାଣିଲା, ତ ଆମେ ବହୁତ ସାନ ଥିଲୁ। ମାମା ଆମକୁ ଡାନ୍ସ କ୍ଲାସ ନବା ଷ୍ଟାର୍ଟ କରିଦେଇଥିଲେ, ମାନେ ଏମିତି ନୁହଁ କି ପ୍ରଫେସନାଲି ଶିଖଉଥିଲେ, କିନ୍ତୁ ଆମେ ସବୁବେଳେ ଆୱେର ଥିଲୁ କି ଏମିତି ଗୋଟେ ଡାନ୍ସ ଜିନିଷ ଚାଲିଛି। ଯେହେତୁ ମାମା ତାଙ୍କ ବେଳରେ ବହୁତ ଚାହିଁଥିଲେ କରିବାକୁ କିନ୍ତୁ ସୁଯୋଗ ମିଳିନଥିଲା, ତାପରେ ସେଇଭଳିଆ ସେଇ ଟାଇମରେ ପରିବାରରୁ ସପୋର୍ଟ ବି ମିଳେନି, ବଟ୍ ଗୀତ ସିଏ ଗାଇଛନ୍ତି, ସିଏ ବି ରେଡିଓ ଆର୍ଟିଷ୍ଟ ଥିଲେ, ଗୀତ ଗାଇଛନ୍ତି, ତ ସିଏ ଯେତେବେଳେ ନାଚିବାକୁ ଚାହିଁଥିଲେ ତାଙ୍କୁ ଏତେ ମାନେ ସପୋର୍ଟ ମିଳିନଥିଲା, ଫ୍ୟାମିଲି ସପୋର୍ଟ ସୋସାଇଟି ସପୋର୍ଟ ବି ସେତେବେଳେ ନଥିଲା, ବଟ୍ ତାଙ୍କ ଗୁରୁମାନେ ବହୁତ ତାଙ୍କୁ ଉତ୍ସାହ ପ୍ରେରଣା ଦେଉଥିଲେ କି ତୁମେ ଶିଖ, ତ ତାଙ୍କର ବି ସେଇ ଇଚ୍ଛାଟା ଥିଲା, ତ ସିଏ ଆମକୁ ଇଣ୍ଟ୍ରୋଡ୍ୟୁସ୍ କରାଇଥିଲେ ଏଇ ଡାନ୍ସ, ଓଡ଼ିଶୀ ଡାନ୍ସ ୱାର୍ଲ୍ଡକୁ।
0: ଆଚ୍ଛା, ଯେମିତି କହିଲେ କି ଛୁଆବେଳୁ ଫ୍ୟାମିଲି ଯେହେତୁ କହିଥିଲେ ତାଙ୍କ ଇଚ୍ଛା ଅନୁସାରେ ତୁମେ ଶିଖିବା ଆରମ୍ଭ କରିଥିଲ, କିନ୍ତୁ ବର୍ତ୍ତମାନ ତ ତୁମେ ମ୍ୟାଚ୍ୟୁର ହେଇଗଲଣି, ବର୍ତ୍ତମାନ ଜୀବନ ଏବଂ ଜଗତ ବିଷୟରେ ସବୁ କିଛି ପାଇଗଲଣି ତଥ୍ୟ, ତ ବର୍ତ୍ତମାନ କଥା ଯଦି କହିବା, ଓଡ଼ିଶୀ ତମ ପାଇଁ କ'ଣ? କେବଳ ଗୋଟେ କଳା ବା ଗୋଟେ ଭକ୍ତି କରିବାର ଗୋଟେ ସାଧନାର ମାଧ୍ୟମ?
1: କେବଳ ମାନେ ସାଧନା ଭକ୍ତିରେ ବି ସରିବନି, ସେଟା ଗୋଟେ ବହୁତ ମାନେ ୟା ଉତ୍ତରଟା ଏକଦମ ଲମ୍ବା ହେଇଯିବ। ଆପଣ କହିଲେ ମାନେ ଓଡ଼ିଶୀ ଆମେ କଣ ଭାବୁ, ନାଚ ଗୀତ ହେଲା ଗୋଟେ ଗୋଟେ ଏକ୍ସଟ୍ରା କରିକୁଲାର୍ସ ଲୋକ ଭାବନ୍ତି କି ପାଠ ସହିତ କରୁଛ ଯଦି ଠିକ ଅଛି, ନହେଲେ ସେଟାକୁ ସବୁବେଳେ ସାଠରେ ନିଆ ହୁଏ, କିନ୍ତୁ ତା ଭିତରେ ବି ପାଠ ଅଛି, ସେଇଟା ବି ଗୋଟେ ପାଠ, ସେଇଟା ବି ଗୋଟେ ପୂଜା, ସେଇଟା ବି ଗୋଟେ ଡିସିପ୍ଲିନ। ଆପଣ ସେ ଓଡ଼ିଶୀରେ ବି ଜୀବନ ବଞ୍ଚିବାର ବହୁତ କିଛି ଶିଖିଯିବେ, ସେ ୱାର୍ଲ୍ଡ ଆଉ ସେ ଫିଲ୍ଡରେ ରହିକିନା ବି ଆପଣ ଲୋକଙ୍କ ସହ ଡିଲ୍ କରିବା, ସେ ଆର୍ଟକୁ ନେଇକି ଡିଲ୍ କରିବା, ଆଉ ଯୋଉଟା ମାନେ କାହିଁକି ନା ଆମେ ସେମିତି କରିଦେଇଛୁ, ଆମେ ଲୋକ ଭାବୁ କି ଡାନ୍ସ ମାନେ କେବଳ ନାଚିବା, ଆମେ ସେ ପର୍ସପେକ୍ଟିଭଟାକୁ ଲୋକଙ୍କୁ ଦେଖେଇଛୁ, କିନ୍ତୁ ଅଦର ସାଇଡ୍ ଅଫ୍ ଦି ଫିଲ୍ଡଟା ଆମେ କେବେ ଦେଖେଇନୁ। ତ ମୋ ମାଇଣ୍ଡରେ ସବୁବେଳେ ସେଇଟା ଥିଲା କି କେବେ ବି ଜିନିଷଟା ଖାଲି ନାଚ ଯାଏ ସୀମିତ ନଥିବ, ତା ଭିତରେ ଥିବ ନିହାତି ଭାବରେ ବିଦ୍ୟା ଥିବ, ଡିସିପ୍ଲିନ୍ ଥିବ, ସବୁକିଛି ଥିବ, ଆଉ ସେଇଟା ଅଛି, କେବଳ ଓଡ଼ିଶୀ ନୁହଁ ସବୁ ଡାନ୍ସ ଫର୍ମସରେ ଅଛି। ମାନେ ଅନ୍ତରରୁ ମୁଁ ମୋ ମାଆଙ୍କୁ ବହୁତ ଧନ୍ୟବାଦ ଜଣାଏ ସେଇଥିପାଇଁ, କାହିଁକି ନା ସିଏ ଯଦି ଆମକୁ କେବେ ପୁରେଇ ହିଁ ନଥାନ୍ତେ ସେ ଜାଗାରେ, ଆମେ କେବେ ଜାଣି ହିଁ ନଥାନ୍ତୁ କି ଏମିତି ବି କିଛି ଜିନିଷ ଅଛି କି ଏକ୍ସପିରିଏନ୍ସେସ୍ ଅଛି, ସେଟା କେବେ ବି ଆମେ ଅନୁଭବ କରିନଥାନ୍ତୁ। ତ ସେଇ ମୁଁ ଯେତେବେଳେ ବି ମାନେ ଭାବେ କି ଓଡ଼ିଶୀ ଯଦି ଓଡ଼ିଶୀ ପାଇଁ ମୁଁ ଆଜି ଗ୍ରେଟଫୁଲ କି ତାକୁ ସେଇ ଜିନିଷଟା ମୁଁ ବଞ୍ଚି ପାରୁଛି, ତ କହିବାକୁ ଗଲେ ମାନେ ମୋ କ୍ୟାରେକ୍ଟର ବିଲ୍ଡିଂ ହଉ, ପର୍ସନାଲିଟି ହଉ, ସବୁ ଜିନିଷରେ ୟାର ସବୁଥିରେ ମାନେ ଭୂମିକା ରହିଛି ଓଡ଼ିଶୀର, ତ କେବଳ ଭକ୍ତି ତ କହିପାରିବିନି, ଜୀବନ ଶୈଳୀ କହିଲେ ବି ଚଳେ
0: ନିହାତି ରୂପେ। ଆଚ୍ଛା, ଲାଗୁଛି କେବେ କି ଆଧୁନିକ ଯୁଗରେ ଓଡ଼ିଶାର ପରିଭାଷା କିଛି ବଦଳି ଗଲାଣି?
1: ମତେ ଲାଗୁଛି କି ଆମ ଯୋଉ ପିଢ଼ିଟା ଅଛି, ଆମ ଯୁବପିଢ଼ି ସେଇଟା ତାକୁ ଆଉ ଥରେ ରିଡିଫାଇନ୍ କରୁଛି, ରିଇମାଜିନ୍ କରୁଛି, ରିଫ୍ରେମ୍ କରୁଛି, ଆଉ ତାକୁ ସେଇ ପୁଣି ଥରେ ସେଇ

0: ଯୋଉ ମହତ୍ଵଟା ଅଛି, ପୁଣି ଥରେ ସେ ଯୋଉ ତାର ରେସ୍ପେକ୍ଟ ଅଛି, ତାର ଇଜ୍ଜତ ଅଛି, ସେଇଟା ଫେରିକି ଆସିବ ଆମ ମାନେ ପିଢି ସହିତ, କାହିଁକି ନା ଆମେ ଏବେ ବୁଝିବା ଷ୍ଟାର୍ଟ କରିସାରିଲୁଣି କି ଇଟ୍ ଇଜ୍ ନଟ୍ ଜଷ୍ଟ ଡ୍ୟାନ୍ସ, ଇଟ୍ ଇଜ୍ ବିୟଣ୍ଡ ଇଟ୍। ଆଉ ତା ପାଇଁ ବି ମୁଁ ଏମିତି କହିପାରିବିନି କି ପୂର୍ବରୁ ଲୋକ ବୁଝୁନଥିଲେ, କିନ୍ତୁ ପୂର୍ବରୁ ତ ନିହାତି ଭାବେ କଳାର ବହୁତ ମହତ୍ଵ ଥିଲା, ନହେଲେ କେବେ ସେଇଟା ଭଗବାନଙ୍କ ପାଖରୁ ଆରମ୍ଭ ହେଇନଥାନ୍ତା। କିନ୍ତୁ ଯୋଉ ସୋସାଇଟିର ଚେଞ୍ଜେସ୍ ସହ କି ଏଇଟା ଗୋଟେ ପ୍ୟାସନ୍ ହେଇପାରିବ, ପ୍ରଫେସନ୍ ହେଇପାରିବନି, ସେଇ ସବୁ ଜିନିଷକୁ ଆମ ଜେନେରେସନ୍ ମତେ ଲାଗୁଛି ବହୁତ ପରିମାଣରେ ସେଟାକୁ ଚେଞ୍ଜ କରୁଛନ୍ତି, ବହୁତ ପରିମାଣରେ ପ୍ରୁଫ୍ ବି କରୁଛନ୍ତି କି ନା ୟା ଧିଏରେ ବି ପାଠ ଅଛି, ୟାକୁ ନେଇକି ବି ଆପଣ ରିସର୍ଚ୍ଚ କରିପାରିବେ। ନାଚ ମାନେ ତ କେବଳ ନୁହଁ ନା, ଷ୍ଟେଜ୍ରେ ଜଣେ ନାଚୁଛି ଗାଉଛି ସେତିକି, ଜଣେ ଏବେ ନାଚର ଲିଟରେଚର୍କୁ ପଢିବ, ଜଣେ ତାକୁ ରିସର୍ଚ୍ଚ କରିବ କି ଜଣେ ଯଦି ଗୀତଗୋବିନ୍ଦ ଲେଖିଲେ କ'ଣ ଭାବିକି ଲେଖିଲେ, ତାର ଅର୍ଥ କ'ଣ। କେବଳ ନାଚିବାଟା ଓଡ଼ିଶୀ ନୁହଁ, ଓଡ଼ିଶୀର ପୁଣି କେତେଟା ପର୍ଯ୍ୟାୟ ଆସିଲାଣି, ତାର ପାଠ ଅଛି, ତାର ତାଳ ଅଛି, ତ ତାକୁ ନେଇକିନା ବି ଆମେ ଆଗକୁ ବଢ଼ିପାରିବୁ। ଆଉ ଏଇ ଜେନେରେସନ୍ରେ ମୁଁ ସେଇଟା ଫିଲ୍ କରିପାରୁଛି କି ପିପଲ୍ ଆର୍ ଇଣ୍ଟରେଷ୍ଟେଡ୍ ଆଣ୍ଡ ଏନକରେଜ୍ କି ଆମେ ସବୁ ଜିନିଷ, ତାର ସବୁ ସବ୍ ପାର୍ଟସ୍କୁ ଏକ୍ସପ୍ଲୋର୍ କରିବୁ, ନା କି କେବଳ ରେଡ଼ି ହେଇକି ନାଚିବାଟା ଓଡ଼ିଶୀ।
1: ଆରେ ବା, ମାନେ ଆଧୁନିକ ଯୁଗରେ ଓଡ଼ିଶୀର ପରିଭାଷା ଏତେ ସୁନ୍ଦର ଭାବରେ ତୁମେ ବ୍ୟାଖ୍ୟା କଲ, ମୁଁ ସିରିୟସ୍ଲି ବହୁତ ଖୁସି ହେଇଯାଇଛି ତୁମ ବ୍ୟାଖ୍ୟା ଶୁଣିକି। ମୁଁ ଆଶା କରୁଛି ଆମ ଶ୍ରୋତା ବନ୍ଧୁ ବି ବହୁତ ଖୁସି ଥିବେ ଆଜିର ସାକ୍ଷାତକାର ଟିକେ ଶୁଣି। ଆଚ୍ଛା, ଆଗକୁ କଥା ହେବା, ଯେମିତି ତମେ କହିଲ କି ଆଧୁନିକ ଯୁଗରେ ପରିଭାଷା ବି ବଦଳିଲାଣି, ଆଉ ମଡର୍ଣ୍ଣାଇଜେସନ୍ ହେବା ସହିତ ଲୋକଙ୍କ ମଧ୍ୟରେ ଓଡ଼ିଶୀର ଭଲ ପାଇବା ମଧ୍ୟ ଆହୁରି ବଢି ବଢି ଗଲାଣି, ତ ସୋସିଆଲ ମିଡିଆର ଜମାନା ବି, ସୋସିଆଲ ମିଡିଆର ଯୁଗ, ତ ଭାବୁଛ କି ସୋସିଆଲ ମିଡିଆ ଓଡ଼ିଶୀର ପ୍ରଚାର ପ୍ରସାର ପାଇଁ କିଛି ଭୂମିକା ଗ୍ରହଣ କରୁଛି?
0: ନିହାତି ଭାବେ, ମାନେ ଏମିତି ସମ୍ପୂର୍ଣ୍ଣ ଭାବେ ମନା କରି ହବନି କି ତାର ଭୂମିକା ନାହିଁ, କି ଏମିତି ସମ୍ପୂର୍ଣ୍ଣ ଭାବେ କହିବି ହବନି କି କେବଳ ତାର ଭୂମିକା ଅଛି, କାହିଁକି ନା ଆପଣଙ୍କୁ ଇନ୍ ପର୍ସନ୍ ବି ବହୁତ ଜାଗାରେ ପରଫର୍ମ କରିବାକୁ ପଡିବ। ସୋସିଆଲ ମିଡିଆ କହିଲେ ଆମେ ବୁଝୁଛୁ ଲୋକଙ୍କର ଆଟେନସନ୍ ସ୍ପାନ୍ଟା ବହୁତ କମ୍ ରହୁଛି, 2 ସେକେଣ୍ଡ କି 20 ସେକେଣ୍ଡର ରିଲ୍ ମ୍ୟାକ୍ସିମମ୍ ଦେଖିପାରିବେ। ତାପରେ ଯଦି ଆପଣ ଗୋଟେ ଓଡ଼ିଶୀ ପ୍ରେଜେଣ୍ଟେସନ୍, ଯେମିତି ଗୀତ ଗୋବିନ୍ଦ କଲେ ଗୋଟେ ଅଧା ଘଣ୍ଟାର ଶୋ, ସେଇଟା ମାନେ ରିଅଲ ଲାଇଫ୍ରେ କଲେ ଗୋଟେ ଅଧା ଘଣ୍ଟାର ଶୋ, କିନ୍ତୁ ବହୁତ କଷ୍ଟ ଆପଣ ରିଲ୍ରେ ସେ ଆଟେନସନ୍ ସ୍ପାନ୍ଟା ଏକ୍ସପେକ୍ଟ କରିବା, ତ ସେଥିରେ କ'ଣ ହୁଏ ମାନେ ବହୁତ, ମୁଁ କେମିତି କହିବି, ବହୁତ ଚାଲାକରେ ଆପଣ ଯଦି ୟୁଜ୍ କରିପାରିବେ ଦେନ୍ ବହୁତ ବଢ଼ିଆ ଶୋ ହବ। ଯଦି ଆପଣ ଗୋଟେ ଛୋଟ କ୍ଲିପ୍ ପକାଉଛନ୍ତି, ଗୋଟେ ଅଳ୍ପଟେ ମାନେ ଅଧାରେ ରହିଯାଉଛି, ସେଇଟା ଲୋକଙ୍କ ଭିତରେ ଇଣ୍ଟରେଷ୍ଟ ଆଣିକି ଆଗକୁ କ'ଣ ହବ,
1: ସସ୍ପେନ୍ସ,
0: ପଛକୁ ଆଉ କ'ଣଟା ଛାଡ଼ି ହେଇଗଲା କି ଆମେ ଏଇଟା ରିଅଲରେ ଦେଖିବାକୁ ଯିବୁ, ତାପରେ ସେମାନେ ଆପଣଙ୍କ ଯେତେବେଳେ ବି ସେଇ ପରଫର୍ମାନ୍ସ ପଡ଼ିବ ଲୋକ ନିହାତି ଆସିବେ, ଏଇଟା ଗୋଟେ କଥା। ଆଉ ଗୋଟେ କଥା ହେଲା ସବୁବେଳେ ସବୁ ରିଜନ୍ରେ ସବୁକିଛି ଆକ୍ସେସିବଲ୍ ନାହିଁ, ଯେମିତି ବହୁତ ପିଲା ରିମୋଟ୍ ଏରିଆରେ ରହୁଛନ୍ତି କି ବହୁତ ପିଲା ଚାକିରି ପାଇଁ ବି ବାହାରକୁ ପଳାଉଛନ୍ତି, ଯାହାଙ୍କୁ ଏମିତି ସମୟ ହବନି କି ସେ ନିଜେ ଯାଇକି କୋଉଠି ଶିଖିପାରିବେ, ତ ସେଇ ଜାଗାରେ ସୋସିଆଲ ମିଡିଆଟା ବହୁତ ମାନେ ଇମ୍ପୋର୍ଟାଣ୍ଟ ଜିନିଷ। ମୁଁ ନିଜେ ରିଅଲାଇଜ୍ କରିଛି କାହିଁକି ନା ମୋର ବି ଏବେ ଷ୍ଟୁଡେଣ୍ଟ ଅଛନ୍ତି, ଆଉ ସେମାନେ କୋଉ ଗୋଟେ ଜାଗାରେ ନୁହନ୍ତି, କିଏ ପୁନେରୁ, କିଏ ମହାରାଷ୍ଟ୍ରରୁ, ଇଭେନ୍ ମୋର ୟୁଏସ୍ଏର ଗୋଟେ ଷ୍ଟୁଡେଣ୍ଟ ଅଛନ୍ତି, କାନାଡ଼ାର ଜଣେ ଅଛନ୍ତି, ତ ତାଙ୍କ ଶିଖେଇଲା ପ୍ରସେସ୍ରେ ମୁଁ ନିଜେ ବି ବହୁତ କିଛି ଶିଖିଲି କି ସୋସିଆଲ ମିଡିଆଟା ସେତିକି ଖରାପ ନୁହଁ ଯେତିକି ତାକୁ ପୋର୍ଟ୍ରେ କରାଯାଇଛି, ସେଟା ନିର୍ଭର କରେ କିଏ କେମିତି ତାକୁ ଆମେ ବ୍ୟବହାର କରୁଛୁ। ତ ସେ ମାନେ ମୁଁ ନିଜେ ବି କିଛି ବର୍ଷ ଅନଲାଇନ୍ ଶିଖିଛି, ଅନଲାଇନ୍ ଶିଖିଛି କେଉଁଥିପାଇଁ ଯୋଉ ଟାଇମ୍ରେ କୋଭିଡ୍ ହେଲା ସେଟା ପୁରା ମାନେ ପିକ୍ ପିରିୟଡ୍ ଥିଲା ମୋ ରିଅଲାଇଜେସନ୍ର କି ମୁଁ ଯାହା ବି ହଉ ଛାଡ଼ିବିନି, ଏବେ ମାନେ ଓଡ଼ିଶୀ ଛାଡ଼ିବିନି, ଯାହା ବନ୍ଦ ହଉ ଓଡ଼ିଶୀ ଛାଡ଼ିବିନି। ଆକାଡେମିକ୍ସ ତ ଚାଲିଥିଲା, ମାନେ ଆକାଡେମିକ୍ସ କେବେ କମ୍ପ୍ରୋମାଇଜ୍ ହେଇନି, କିନ୍ତୁ ମୋ ମାଇଣ୍ଡରେ ଥିଲା କି ଏମିତି ଗୋଟେ ଧାରାରେ ମଧ୍ୟ ଯିବାର ନାହିଁ, 3-4 ଜିନିଷ ସାଙ୍ଗରେ ନେଇକି ଯିବାର,
1: ମଲ୍ଟି ଟ୍ୟାଲେଣ୍ଟେଡ୍ ହବ ପାଇଁ ଇଚ୍ଛା।
0: ତ କୋଭିଡ୍ ବେଳେ ମୋର ସେଇଟା ପୁରା ଜିଦି ହେଇଗଲା କି ନା ଏବେ ମୁଁ ଡ୍ୟାନ୍ସ, କଳା, ଚିତ୍ର କିଛି ବି ଛାଡ଼ିବିନି, ମୁଁ ଏବେ ଯାହା ପାଠ ସହିତ ଏବେ 3-4 ଜିନିଷ ମୋତେ ଧରିକି ଚାଲିବାର ଅଛି। ଆଉ କୋଭିଡ୍ଟା ଗୋଟେ ମେଜର୍ ସେଟ୍ବ୍ୟାକ୍ ଥିଲା, କାହିଁକି ସବୁ ବନ୍ଦ ହେଇଗଲା ଅଫ୍ଲାଇନ୍ କ୍ଲାସ୍, ତ ସେଇ ଟାଇମ୍ରେ ମୁଁ ମମି କହିଲି କି ନା ତୁମେ ଦେଖ ଯେଉଁଠି ବି ଅନଲାଇନ୍ ଆଡ଼ଭର୍ଟାଇଜମେଣ୍ଟ ଆସିଛି ଯଦି ପଚାରିକି ମାନେ କଥା ହବ, ଯଦି ଶିଖେଇବେ ମୁଁ ଶିଖିବି, ମୁଁ ଅନଲାଇନ୍ ଶିଖିବି। ତ ସେଇଠୁ ହିଁ ମୋର ମାନେ ମୁଁ ଏବେ ଯାହାଙ୍କ ପାଖେ ଶିଖୁଛି ଯୋଉ ଗୁରୁଙ୍କ ପାଖରେ, ମୋ ଗୁରୁ ଗୁରୁ ଶ୍ରୀ ପ୍ରଭାତ କୁମାର ସ୍ୱାଇଁ, ତାଙ୍କ ସହିତ ମୋର ଦେଖା ହେଲା ଅନଲାଇନ୍। ଅନଲାଇନ୍ କେମିତି, ମାମା ହିଁ ବୁଝିଲେ କି ମାନେ ସାର୍ ଅନଲାଇନ୍ କ୍ଲାସେସ୍ ନେଉଛନ୍ତି, ତାଙ୍କ ଆଡ଼ଭର୍ଟାଇଜମେଣ୍ଟ ଥିଲା, ସେଇଠୁ ମୁଁ ଫାର୍ଷ୍ଟ ଏକ୍ସପିରିଏନ୍ସ କରିଛି କି ଅନଲାଇନ୍ ଶିଖିବାଟା ବି ସମ୍ଭବ। ମାନେ ଯେତିକି ଆମେ ଭାବୁ କି ଓଡ଼ିଶୀଟା କେମିତି ଅନଲାଇନ୍ କରିବେ, ନିହାତି କିଛିଟା ଲିମିଟେସନ୍ସ ରହିବ, ଏବେ ମୁଁ ଯଦି ହାତଟା ସିଧା କରିପାରୁନି, ମୁଁ ଯଦି ସାମ୍ନାରେ ଆପଣଙ୍କର ଅଛି ଆପଣ ଆସିକି ମୋ ହାତଟା ସିଧା କରିଦେବେ, ସେଇଟା କ୍ଲାସ୍ରେ ନିହାତି ଗୋଟେ ବେନିଫିଟ, କିନ୍ତୁ ଅନଲାଇନ୍ରେ ଶିଖି ହବନି ଏମିତି ନାହିଁ। ମୁଁ ନିଜେ 5 ବର୍ଷ ଶିଖି ମାନେ 2020-21 ଯାକେ ମୁଁ ଶିଖିଛି ମାନେ ଅନଲାଇନ୍ ଶିଖିଛି, ତାପରେ 22 ବେଳକୁ ଯିବା ଆସିବା କରୁଥିଲି, ମାନେ ପୁରୀ ପୁଣି ଭୁବନେଶ୍ୱର, ଏମିତି ପୁରା ଅପଡାଉନ୍ ହେଇକି ଶିଖା କରୁଥିଲି। ତାପରେ ମୁଁ ଯେତେବେଳେ ଶିଖେଇଲି, ମୁଁ ବି ସେ ଜିନିଷଟା ବୁଝିଲି କି ଏତେ ଡିଫିକଲ୍ଟ ନୁହଁ ଯଦି ଆପଣ ନେଇ ଆଣି ଥୋଇପାରୁଛନ୍ତି, ତାଙ୍କୁ ବୁଝେଇ ପାରୁଛନ୍ତି, କାହିଁକି ନା ଏବେ ଯେମିତି ଆମେ ଓଡ଼ିଶୀରେ ମନେକର ମଙ୍ଗଳାଚରଣ କରୁଛୁ, ତ ଆମର କିଛିଟା ଜିନିଷ ଅଛି ଯୋଉଟା ରାଇଟ୍ ଲେଗ୍ରେ ଅଧା ଜିନିଷ ଅଛି, ଲେଫ୍ଟ ଲେଗ୍ରେ ଅଧା ଷ୍ଟେପ୍ସ ଅଛି, ତ ଯେତେବେଳେ ଆମେ ଶିଖୁ ଆମେ ଯାହାଟା ଶିଖିବା କଥା ସେତିକି ଶିଖୁ। ମୁଁ ଯେତେବେଳେ ଏବେ ଅନଲାଇନ୍ ଶିଖଉଛି, ତ ମୁଁ ଜାଣିଛି ମୋ ଷ୍ଟୁଡେଣ୍ଟସ୍ ମାନେ

0: ଓଲଟା ଦେଖୁଛନ୍ତି, ମାନେ ମୋ ଡାହାଣ ହାତଟା ତାଙ୍କ ବାଁ ହାତ। ତ ମୁଁ ଏବେ ତାଙ୍କୁ ଶିଖେଇବା ପାଇଁ ମୁଁ ମୋ ଡାହାଣ ବାହା ବି କ୍ରସ୍ କରିକିନା ପ୍ରାକ୍ଟିସ୍ କରୁଛି, ମାନେ ଯୋଉଟା ମୋ ଅରିଜିନାଲ ଜିନିଷ ଯୋଉଟା ମୁଁ ଷ୍ଟେଜ୍ କରିବି କରିବି। ତା ଛଡା ତାଙ୍କୁ ଶିଖେଇବା ପାଇଁ ମୁଁ ଡାହାଣ ହାତ ଜିନିଷଟା ବାଁ ହାତରେ ବି ପ୍ରାକ୍ଟିସ୍ କରେ, ବାଁ ହାତ ଜିନିଷଟା ଡାହାଣ ହାତରେ ବି ପ୍ରାକ୍ଟିସ୍ କରେ, ତାକି ସିଏ ସେଇଟାକୁ ସିଧା ଶିଖିପାରନ୍ତୁ। ତ ସବୁବେଳେ ମାନେ ଆପଣ ବାଟ ଖୋଜିଲେ ବାଟ ନିହାତି ମିଳିବ।
1: ଆଚ୍ଛା, ତମେ ଓଡ଼ିଶାକୁ ଇଣ୍ଟରନ୍ୟାସନାଲ ଲେବୁଲରେ ବି ରିପ୍ରେଜେଣ୍ଟ କରିଛ, ତ ତାର ମେମୋରିଜ୍ ତାର ଏକ୍ସପେରିଏନ୍ସ କେମିତି କ'ଣ ଥିଲା ତମର?
0: ମୋତେ ବେଳେବେଳେ ବିଶ୍ୱାସ ହୁଏନି କି ଯାଇକି ଆସିସାରିଲି,
1: ଲାଗୁଛି ଏବେ ଏବେ ନା
0: ଏବେ ମାନେ ମୋତେ ବେଳେବେଳେ ଲାଗେ କି ଏଇଟା ସତରେ ହେଇଥିଲା କି ଏମିତି ହେଇଥିଲା ଏମିତି ଲାଗେ, କାହିଁକି ନା ଆପଣ କେବେ ବି ଭାବିନଥିବେ ସେମିତି ଟାଇମ୍ର ଅପରଚୁନିଟି ଆସିବ।
1: କେମିତି ଅପରଚୁନିଟି ମିଳିଥିଲା ତୁମକୁ?
0: ସେ ମୁଁ ମାନେ ମୁଁ ଏବେ ଯାହାଙ୍କ ପାଖେ ଶିଖୁଛି, ଗୁରୁ ମୋ ଗୁରୁଜୀ ଏବେ ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ପାଖରେ, ସାର୍ଙ୍କର ସିଏ ସିନିୟର ଗୁରୁଙ୍କ ପରିଆ ପରିଆ ହେବେ, ସିଏ ପଦ୍ମଶ୍ରୀ ଗୁରୁ ରଞ୍ଜନ ଗହର୍ମା। ତ ତାଙ୍କୁ ଗୋଟେ ସ୍କ୍ରିପ୍ଟ ଦରକାର ଥିଲା, ମାନେ ତାଙ୍କୁ ଗୋଟେ ଲେଖାଟେ ଦରକାର ଥିଲା। ତ ସିଏ ସାର୍ଙ୍କ ସହିତ କଥା ହେଇଥିଲେ, ସାର୍ ମୋ ନାଁଟା ରେକମେଣ୍ଡ କରିଥିଲେ କି ଶକ୍ତି ଲେଖିପାରିବ, ଆପଣ ଟିକେ ତା ସହ ଡାଇରେକ୍ଟ କଥା ହୁଅନ୍ତୁ। ତ ସିଏ ମ୍ୟାମ୍ ମୋତେ ତାପରେ କହିଥିଲେ କି ସେ କ'ଣ ଭାବୁଛନ୍ତି, ମାନେ କେମିତି ସେ ବୁଦ୍ଧଙ୍କ ଉପରେ ଗୋଟେ ବନେଇବାକୁ ଚାହୁଁଥିଲେ। ତ ମୁଁ ତାଙ୍କୁ ସେଇଟା ଲେଖିକିନା ଦେଇଥିଲି, ମୁଁ ସେତେବେଳେ SCS UG ପଢ଼ୁଥିଲି। ତ ସିଏ ମୋତେ କହିଲେ କି ଶକ୍ତି ମୁଁ ଯେମିତି ଭାବିଥିଲି ତୁମେ ସେମିତି ସେଟାକୁ ଲେଖିକି ଦେଇଦେଇଛ, ମାନେ ମୁଁ ଏକ୍ଜାକ୍ଟଲି ଯାହା ଭାବିଥିଲି ତୁମେ ଲେଖିଛ, ଆଉ ଯେବେ ବି ଫ୍ୟୁଚରରେ ମୋତେ ଏମିତି ସୁଯୋଗ ମିଳେ ତୁମକୁ ତୁମ ସହ କିଛି କରିବାର ମୁଁ ତମ ପାଖକୁ ଫେରିବି। ଏଇଟା ମ୍ୟାମ୍ଙ୍କର ମାନେ ଲାଷ୍ଟ ଲାଇନ୍ ଥିଲା ସେଇ ଲେଖା ପରେ। ତାପରେ କିଛି ମାସ ପରେ ହିଁ ମ୍ୟାମ୍ଙ୍କ ଥ୍ରୁରୁ ସେ କଲ୍ଟା ମୋତେ ଆସିଥିଲା, ସାର୍ ମୋତେ ଜଣେଇଥିଲେ କି ତୁ ମ୍ୟାମ୍ଙ୍କ ସହିତ ଯିବୁ ବୋଲି। ଆଜ୍ଞା ସାର୍ ଯିବି। ତାପରେ ପୁଣି ମୁଁ ସେଇ ଟାଇମ୍ରେ ସବୁଠୁ ୟଙ୍ଗେଷ୍ଟ ଥିଲି, ତ ଗୋଟେ କଲ୍ରେ ମ୍ୟାମ୍ ମୋତେ କହିଥିଲେ ହଁ କନ୍ଫର୍ମ ହେଇଛି ଶକ୍ତି। ତାପରେ ମୋତେ ମ୍ୟାମ୍ କହିଲେ କି ଶକ୍ତି, ବଟ୍ ଯଦି ସେମାନେ ପାର୍ଟିସିପେଣ୍ଟସ୍ ରେଷ୍ଟ୍ରିକ୍ଟ କଲେ କି 6 ଜଣ କି 7 ଜଣ, ତ ଯିଏ ସବୁଠୁ ୟଙ୍ଗେଷ୍ଟ ଥାଏ ତାରଟା ଡ୍ରପ୍ ହେଇଯାଏ, କାହିଁକି ନା ତୁମ ପାଖେ ଏଜ୍ ଅଛି, ଚାନ୍ସ ଅଛି। ତ ମୁଁ କହିଲି କି ଆଜ୍ଞା ମ୍ୟାମ୍ ଠିକ୍ ଅଛି, କାହିଁକି ନା ସେତେବେଳେ ପୁରା ସିଓର ବି ହେଇନଥିଲା, ଆଉ ମୁଁ ଏଇଠି ଥାଇକି କେମିତି ଭାବିଦେବି କି ମାନେ ସବୁ ଜିନିଷ କନଫର୍ମ ହେଇଯିବ ବୋଲି। ତ ତାପରେ ମୁଁ ମାନେ ମୁଁ କ'ଣ କରେ, କଲେଜ ସାରେ ପୁଣି ଭୁବନେଶ୍ୱର ବ୍ୟାକ୍ କରିଯାଏ, କାହିଁକି ନା ସେଇଠି ମୁଁ ନାଚ ଶିଖୁଥିଲି, ମୋର ଡେଲି ଅପ୍ ଆଣ୍ଡ ଡାଉନ୍, ଘରକୁ ପଳେଇଛି। ପୁଣି ରାତିରେ ମ୍ୟାମ୍ ଆଉ ଥରେ କଲ୍ କଲେ, ମାନେ ରଞ୍ଜନା ମ୍ୟାମ୍ କଲ୍ କରି କହିଲେ କି ଶକ୍ତି ବ୍ୟାକ୍ ପ୍ୟାକ୍ କରିକି ପଳେଇ ଆସ ଦିଲ୍ଲୀ। ତାପରେ ସେଇଠି ପହଞ୍ଚିଲା ପରର ସବୁ ଏକ୍ସପିରିଏନ୍ସେସ୍, ମାନେ ଯେମିତି ଥାଏ ଗୋଟେ ଗୋଟେ ୱାନ୍ ଟାଇମ୍ ଜିନିଷ ଥିଲା ଜୀବନରେ, ଫାର୍ଷ୍ଟ ଟାଇମ୍ ପାଇଁ ଆମେ ଗଲୁ, ମାନେ ଭିଜା ଅଫିସରେ କେମିତି ଏକ୍ସପିରିଏନ୍ସ ହୁଏ, ଭିଜା କରିବା ବେଳେ ପ୍ରୋଟୋକଲ୍ସ କ'ଣ, ସେଇଟା ଗୋଟେ ନୂଆ ଏକ୍ସପିରିଏନ୍ସ। ତାପରେ ସେଇଠୁ ଆମେ ଗଲୁ ଲାଟିନ୍ ଆମେରିକା, ସେଇଠି ଡୋମିନିକାନ୍ ରିପବ୍ଲିକରେ ହିଁ ଆମର ପୁରା 7 ଦିନ ଯାକର ପରଫର୍ମାନ୍ସ ଥିଲା, ମାନେ ଏଇଠି ରିପବ୍ଲିକ ଡେ ଚାଲିଥାଏ, ତ ସେଇଠି ତାର ଇଣ୍ଡିଆ ୱିକ୍ ସେଲିବ୍ରେସନ ହୁଏ, ସେଇଠି ଇଣ୍ଡିଆନ୍ ଏମ୍ବାସି ଯୋଉ ଅଛି ସେମାନେ ସେଇଠି ଇଣ୍ଡିଆ ୱିକ୍ ସେଲିବ୍ରେସନ କରନ୍ତି, ICCR ତରଫରୁ ଆମେ ଯାଉ। ତ ସେଇଠି ପୁରା 7 ଦିନ ଯାକ ତାଙ୍କ ଅଲଗା ଅଲଗା ସିଟିଜ ଆଉ କଲଚରାଲ ସେଣ୍ଟରରେ ପରଫର୍ମାନ୍ସେସ ଥିଲା, ବହୁତ ବଢିଆ ଏକ୍ସପିରିଏନ୍ସ ଥିଲା। ତାପରେ ଏଇଟା 2023 ମୁଁ ଆମ ନିଜ ଗୁରୁଙ୍କ ସହିତ ଆମେ ଯାଇଥିଲୁ ସିଙ୍ଗାପୁର, ଯୋଉ ମେକ୍ ଇନ୍ ଓଡ଼ିଶା କରିଥିଲେ, ସେଇଟା ସିଙ୍ଗାପୁରରେ ହେଇଥିଲା, ତ ସେଇଠି ପରଫର୍ମ କରିବାକୁ ଯାଇଥିଲୁ। ସେଇଟା ବି କହିବାକୁ ଗଲେ ୱାନ୍ ଟାଇମ୍ ଏକ୍ସପିରିଏନ୍ସ, ମାନେ ସେ ଏକ୍ସପିରିଏନ୍ସ ଅଲଗା, ଏଇ ଏକ୍ସପିରିଏନ୍ସ ମାନେ ସବୁ ମାନେ ଗୋଟେ ଗୋଟେ ଏମିତି ଏକ୍ସପିରିଏନ୍ସେସ୍ ଯୋଉଟା ଆମକୁ ବହୁତ ବିଲ୍ଡ ବି କରିଛି, ବହୁତ କିଛି ଶିଖିଛୁ ବି, କାହିଁକି ନା ଆପଣ ନିଜ ଜାଗାରୁ ବାହାରିଲେ ଆପଣ ଜାଣିପାରିବେ କୋଉଟା କମ୍ଫର୍ଟେବଲ କୋଉଟା ଅନ୍କମ୍ଫର୍ଟେବଲ, କେମିତି ରିପ୍ରେଜେଣ୍ଟ କରିବେ, ମାନେ ସେଇ ଓଡ଼ିଆ ଜିନିଷ ସେଇ ଓଡ଼ିଶୀ, କିନ୍ତୁ ଆପଣ ଯେତେବେଳେ ତାକୁ ଗ୍ଲୋବାଲି ନେଇକି ଯାଉଛନ୍ତି ତାର ଭାଷାଟା ନିହାତି ଭାବରେ ଚେଞ୍ଜ ହବ। ଆପଣ ଓଡ଼ିଆରେ କହିବେ ଓଡ଼ିଆ ତ ରହିବ, କିନ୍ତୁ ତାକୁ ସେମିତି କମ୍ୟୁନିକେଟ୍ କରିପାରୁଥିବେ ଯେ ଆଉ 4 ଲୋକ ସେଟାକୁ ବୁଝିପାରୁଛନ୍ତି। ଆମେ ମାନେ ନିହାତି ଭାବେ ନିଜ ଭାଷା ନିଜ ଗର୍ବ ସେଟା କେହି ମନା କରିପାରିବେନି, କିନ୍ତୁ ଯେତେବେଳେ 4 ସାମ୍ନା ଲୋକ ବୁଝିପାରୁନାହାନ୍ତି ତାଙ୍କୁ କେମିତି ଆମେ କମ୍ୟୁନିକେଟ୍ କରିବୁ କି ସିଏ ବି ସେ ଓଡ଼ିଶୀ ଓଡ଼ିଆ ତାର ଇମ୍ପୋର୍ଟାନ୍ସଟା ବୁଝିବେ, ସେଇଟା ଗୋଟେ ବିଗ୍ ଏକ୍ସପିରିଏନ୍ସ ଥିଲା। କାହିଁକିନା ଆମେ ସେଠି ଓଡ଼ିଆ ଆଇଟମ୍ ନାଚୁଥିଲୁ, ମାନେ ଓଡ଼ିଶୀ କରୁଛୁ ମାନେ ନିହାତି ଓଡ଼ିଆ ଗୀତରେ ହିଁ କରିବୁ, କିନ୍ତୁ ମ୍ୟାମ୍ ଯେତେବେଳେ ଏକ୍ସପ୍ଲେନ୍ କରୁଥାନ୍ତି କି ମ୍ୟାମ୍ ସେଠି ଆଇଟମ୍ର ସିନପ୍ସିସ୍ଟା ଦେଉଥାନ୍ତି ଇଂଲିଶରେ, ଏମିତି ଫର୍ମସ୍ରେ ଥିଲା କି ସାମ୍ନାବାଲା ଲୋକ ବୁଝିପାରିବେ ଆମେ କ'ଣ କରୁଛୁ, ମାନେ ବହୁତ ଖୁସିରେ ଅଡିଏନ୍ସ ମାନେ ଗ୍ରହଣ କରିଥିଲେ। ମାନେ ସେଇଠି ଗୋଟେ ଜିନିଷ ଏଇଟା ଭଲ ଲାଗିଲା ବାହାର କଣ୍ଟ୍ରିଜରେ କି ତାଙ୍କର ଆର୍ଟ ପାଇଁ ବହୁତ ବହୁତ ଆପ୍ରିସିଏସନ ଅଛି, ବହୁତ ଲିବର୍ଟି ଅଛି, ଆଣ୍ଡ ଇକ୍ୱାଲ ରେସ୍ପେକ୍ଟ ଅଛି, ଏମିତି ନାହିଁ କି ଇଟ୍ ଇଜ୍ ଜଷ୍ଟ ଆର୍ଟ।
1: ଆରେ ବା, ତମର ଏତେ ସାରା ଅନୁଭୂତି ଅଛି, ମାନେ ତମେ ଲିଟରାଲି କହୁଛ ବଟ୍ ଖୁସି ମୋ ଆଖିରେ ଛଲକି ଉଠୁଛି, ବହୁତ ହି ଖୁସି ଲାଗୁଛି ଯେ ତମେ ଆମ ଓଡ଼ିଶାର ପାରମ୍ପରିକ ନୃତ୍ୟ ଓଡ଼ିଶୀକୁ ଗ୍ଲୋବାଲି ଇଣ୍ଟରନ୍ୟାସନାଲ ଲେବୁଲରେ ତମେ ରିପ୍ରେଜେଣ୍ଟ କରିପାରିଛ ଆଣ୍ଡ ଅଡିଏନ୍ସ ମାନଙ୍କ ମନ ବି ଜିତି ପାରିଛ। ଆଚ୍ଛା, ଏମିତି କେବେ ମୋମେଣ୍ଟ ଆସିଛି ଯେତେବେଳେ ଡ୍ୟାନ୍ସ କରିବା ସମୟରେ ଇଞ୍ଜୁରିଜକୁ ଫେସ୍ କରିଛ ଆଉ ସେଇ ଟାଇମ୍ଟା ପୁରା ଟଫ୍ ଟାଇମ୍ ହେଇକି ରହିଛି, ଭାବିଥିଲ କି ମେ ବି ମୁଁ ଡ୍ୟାନ୍ସ କରିପାରିବି?

0: ନେଇକି ଆଗକୁ ବଢି ପାରିବେନି ବଟ୍ ଆଟ୍ ଦି ପଏଣ୍ଟ ତମେ ସେ ଜିନିଷରେ ବହୁତ ଗ୍ରୋ କରିଛ।
1: ନିହାତି ଭାବେ ମାନେ ବହୁତ ମେଜର ସେଟବ୍ୟାକ୍ କହିଲେ ଜଣେ, ମାନେ ମୁଁ ତ ଏମିତି ଭାବିଦେଇଥିଲି କି ମୁଁ ହସ୍ପିଟାଲରେ ଭଗବାନଙ୍କ ସହ ବାର୍ଗେନିଂ କରୁଥିଲି କି ନା ନା, ଆଉ ଯଦି ନ ନାଚି ପାରିଲି କ'ଣ ହେବ, ମୁଁ ପୁରା ୱର୍ଷ୍ଟ ଭାବିଦେଇଥିଲି। ତ 2023 ଜୁନରେ ହିଁ ରଜ ପୂର୍ବରୁ ମୋର ଆକ୍ସିଡେଣ୍ଟ ହେଇଯାଇଥିଲା, ଆଉ ସେଇଠି ପଡ଼ିଗଲା ପରେ ମୁଁ ନିଜେ ଠିଆ ହେଇଛି, ମାନେ ନିଜେ ଠିଆ ହେଇକି ଗଳି ପଡ଼ିଛି, କାହିଁକି ନା ମୁଁ ଠିଆ ହଉଥିଲି ଚେକ୍ କରିବା ପାଇଁ କି କିଛି ହେଇନି ତ, ଆଉ ମୁଁ ଯେତେବେଳେ ଗଳି ପଡ଼ିଛି ମୁଁ ନିଜେ ଜାଣିଛି କି ମୋ କିଛି ଗୋଟେ ହାଡ଼ ଭାଙ୍ଗିଛି, ନହେଲେ ତ ମୁଁ ଠିଆ ହେଇପାରିଥାନ୍ତି। ଠିଆ ହେଇ ଗଳି ପଡ଼ିଛି, ମୋ ସେତେବେଳକୁ ଛାନିଆ ପଶିଗଲାଣି କି ଯଦି ଗୋଡ଼ କାଟିଦେବେ ୟାପରେ, ଯଦି କହିବେ କି ଗୋଡ଼ କଟା ହେଇଯିବ ଗୋଡ଼ ଇଏ ହେଇଯିବ, ମୁଁ ମାନେ ସେଇଟା ଭାବି ଭାବି ନିଜେ ସେନ୍ସଲେସ୍ ହେଇକି ପୁଣି ସେନ୍ସକୁ ଫେରି ସାରିଲିଣି। ମୋ ପାପା ମୋତେ ସ୍କୁଟରରେ ନେଇକି ଯାଉଛନ୍ତି ହସ୍ପିଟାଲ, ମୁଁ ସେଇଟା ଭାବିକି ଏମିତି ଅଧା ବେହୋସ ହେଇକି ଅଧା ଉଠି ବି ସାରିଲିଣି। ତାପରେ ସେଇଠି ପହଞ୍ଚିଲା ପରେ ହସ୍ପିଟାଲରେ ଏକ୍ସରେ କଲେ ଭାଙ୍ଗିଥିଲା, ମାନେ ଆପଣଙ୍କ ଯୋଉ ଆଣ୍ଠୁର ହାଡ଼ ଥାଏ, ଆମର ଗୋଟେ ଥାଇ ବୋନ୍ ଅଛି, ଗୋଟେ ତଳକୁ ଟିବିଆ ବୋନ୍ ଅଛି, ଟିବିଆର ପ୍ଲାଟ୍ୟୁଟା ମାନେ ଯୋଉ ଆଣ୍ଠୁର ଦିଟା ରସ ଉପର ତଳ ହାଡ଼, ଯୋଉଟା ତଳ ହାଡ଼ଟା ଏମିତି ପୁରା କ୍ରାକ୍ ହେଇଯାଇଥିଲା। ସାଙ୍ଗେ ସାଙ୍ଗେ ଦେଖିକି କହିଲେ କି ନାଇଁ ଫ୍ରାକ୍ଚର ହେଇଛି, ଅପରେସନ୍ କରିବାକୁ ପଡ଼ିବ ଇମିଡିଏଟଲି ଡକ୍ଟର କହିଲେ। ମତେ ବହୁତ ନର୍ଭସ୍ ଲାଗୁଥିଲା କାହିଁକି ନା ଇଣ୍ଟରନାଲି ମୁଁ ଭାବିଦେଇଥିଲି କି କିଛି ବି ୱର୍ଷ ହେଲେ ମୁଁ ଚାଲିବା କଥା ହିଁ ଭାବୁନଥିଲି, ମୁଁ ସେତେବେଳେ ଭାବୁଥିଲି ଆଉ ନାଚି ପାରିବିନି। ତାପରେ ସେ କହିଲେ କି ମାନେ ଠିକ ଅଛି ଦେଖାଯାଉ ଅପରେସନ୍ କରିବା ଇଏ ସେ, ତାପରେ ବହୁତ ଜିନିଷ ମାନେ ଆଧାର କାହିଁକି ନା ମୁଁ ନର୍ଭସ୍ ଥିଲି, ଗୋଡ଼ ଭାଙ୍ଗିଲା ପରେ କୋଉ ବି ଯାହାର ବି ଆକ୍ସିଡେଣ୍ଟ ହେଇଥିବ ସେ ନର୍ଭସ୍ ଥିବ। ତ ଏମିତି ଜିନିଷ ହେଲା କି ହସ୍ପିଟାଲରେ କହିଲେ କି ହାର୍ଟ କମ୍ପ୍ଲିକେସନ୍ସ ଅଛି, ଆଉ ଆପଣ ଯଦି ରିସ୍କ ବଣ୍ଡ ସାଇନ୍ କରିବେ ଆମେ ଅପରେସନ୍ କରିବୁ। ତ ମୋ ପାପା ମମି ପୁରା ସ୍କେଡ୍ ମାନେ ପୁରା ଡରି ଯାଇଥିଲେ, ପାପା ସାଙ୍ଗେ ସାଙ୍ଗେ ଏମ୍ସ ନେଇକି ପଳେଇଲେ, ମୋତେ ସାଙ୍ଗେ ସାଙ୍ଗେ ସିଫ୍ଟ କରିଦେଲେ ଏମ୍ସକୁ। ଆଉ ଏମ୍ସରେ 19 ଗଲି, ମୋର 21 ତାରିଖ ଦିନ ଅପରେସନ୍ ହେଲା। ଅପରେସନ୍ରେ ମୋତେ ପଚାରିଲେ ଆପଣ ଦେଖିବାକୁ ଚାହିଁବେ କାହିଁକି ନା ଲୋକାଲ ଏନେସ୍ଥେସିଆ ଦିଆହବ, କେବଳ ଗୋଡ଼ ଭାଙ୍ଗିଛି ଫୁଲ୍ ବଡି ଦେବେନି। ତ ମୁଁ ପୁରା ଆୱେର୍ ଥିଲି, ପୁରା ପ୍ରୋସେସ୍ ଅଫ୍ ଅପରେସନ୍ ମୁଁ ଆୱେର୍ ଥିଲି। ତ ମୁଁ କହିଲି କି ନା ମୁଁ ଦେଖିବିନି, କିନ୍ତୁ ମାନେ ମୁଁ ଯୋଉ ଡିଜିଟାଲାଇଜ୍ ଥାଏ ଯୋଉଟା ସ୍କ୍ରିନ୍, ସେଟା ଦେଖୁଥିଲି କି କେମିତି ସ୍କ୍ରୁଜ୍ ଇଏ ହେଉଛି ଲାଗୁଛି ସେଟା ଦେଖୁଥିଲି, କିନ୍ତୁ ଆକ୍ଚୁଆଲ ଅପରେସନ୍ଟା ଯୋଉ ବ୍ଲଡ୍ ସ୍କ୍ରିନ୍ ସେଗୁଡ଼ା ମୁଁ ଦେଖୁନଥିଲି, କଭର୍ କରାହେଇଯାଇଥିଲା। ତାପରେ ଅପରେସନ୍ ହେଲା, ଅପରେସନ୍ ହେଇକି ସେ ପ୍ଲେଟ୍ ସ୍କ୍ରୁ ଲାଗି ସେ ତ ଆନେସ୍ଥେସିଆ ଦିଆହେଇଛି, କିଛି ଜଣାପଡ଼ିନଥିଲା। ଓହ୍ଲେଇଲି ଯେତେବେଳେ ଆନେସ୍ଥେସିଆ ଓହ୍ଲେଇଲା, ପୁରା ନିୟର୍ ଡେଥ୍ ଏକ୍ସପିରିଏନ୍ସ। ମୁଁ ସେତେବେଳକୁ ମାନେ ମୋତେ ଏମିତି ଲାଗୁଥିଲା କି ମରିଗଲେ ବି ଏତେ କଷ୍ଟ ହେବନି, ଏଇଠି ଏମିତି ହେଇକି ଯେତିକି ଲାଗୁଛି। ଆଉ ସେଇ ଟାଇମ୍ରେ ହିଁ ପୁରୀରେ ରଥଯାତ୍ରା ଥିଲା, ଆଉ ସେଇଟା ମୋର ଫାର୍ଷ୍ଟ ଟାଇମ୍ ଏକ୍ସପିରିଏନ୍ସ ହେଇଥାନ୍ତା ରଥଯାତ୍ରାରେ ପରଫର୍ମ କରିବାର। ମୁଁ ତା ପୂର୍ବରୁ କେବେ ରଥଯାତ୍ରାରେ ପରଫର୍ମ କରିନି କି ଏବେ ବି, ଆଉ ତା ପରଠୁ ଆଜି ଯାକେ କେବେ କରିନି। ତ ମୁଁ ସେଇ ଟାଇମ୍ରେ ଭାବିଲି ମେ ବି ଜଗା ହିଁ ଚାହୁଁନାହାନ୍ତି କି ମୁଁ ସେଇଠି କରେ। ତ ସେଇ ସେତେବେଳେ ଯୋଉ ରଥଯାତ୍ରା ଲୋକ ମହୋତ୍ସବ ହୁଏ ସେଇଠି ମୋର ପରଫର୍ମାନ୍ସ ଥିଲା, ସେଇଠି ଫେଲିସିଟେସନ୍ ବି ଥିଲା। ତ ପାପା ଆସିକି ସେଇଟା ରିସିଭ୍ କରିକି ଗଲେ କାହିଁକି ନା ମୁଁ ହସ୍ପିଟାଲରେ ଥିଲି। ତ ସେଇ ଟାଇମ୍ରେ ସେ ଡକ୍ଟର କହିଲେ କିଛି ହବନି, ଆପଣ ମାନେ ଡାନ୍ସ କରିପାରିବେ ବୋଲି ହିଁ ଅପରେସନ୍ କରାହେଇଛି, ନହେଲେ ତ ପ୍ଲାଷ୍ଟର କରିକି ରଖାଯାଇଥାନ୍ତା, 6 କମ୍ପ୍ଲିଟଲି ବେଡ୍ ରେଷ୍ଟ, ତାପରେ ଉଠିଲେ ଯାହା ହେଇଥାନ୍ତା। ବଟ୍ ସେ ଅପରେସନ୍ ପରର ଇମିଡିଏଟଲି ଅପରେସନ୍ ପରଦିନ ହିଁ ସେ ଆସିକି ମୋ ଗୋଡ଼କୁ ଏମିତି ପୁରା ଭାଙ୍ଗିକି ମୁଭ୍ କରିବା ଷ୍ଟାର୍ଟ କଲେ କି ପେନ୍ ହେଲେ ବି ଆପଣ କରନ୍ତୁ, ନହେଲେ ସେଇଟା ଷ୍ଟିଫ୍ ହେଇଯିବ। ଆଉ ମାନେ ବହୁତ ବେଶୀ ମୁଁ ଯଦି ଉପକୃତ ଦେନ୍ ମୋ ଫିଜିଓଥେରାପିଷ୍ଟ ଭାଇଙ୍କୁ, ସିଏ ଯଦି ନଥାନ୍ତେ ତାହେଲେ ମେ ବି ମୁଁ ଆଉ ଥରେ ଚାଲି ବି ପାରିନଥାନ୍ତି, କାହିଁକି ନା ସିଏ ବହୁତ କରିଛନ୍ତି, ବହୁତ ମାନେ ମୁଁ ତ ନିଜେ ଭରସା ହାରିଯାଇଥିଲି, କିନ୍ତୁ ସିଏ ଆସିକି ପୁରା ମାସେ ଭିତରେ ସେ ମୋତେ ଚଲେଇ ଦେଇଛନ୍ତି, ମାନେ ମୁଁ ପୁଣି କହିବାକୁ ଗଲେ ପୁଣି ଚାଲିବାରୁ ଆରମ୍ଭ କଲି। ଏବେ ବି ବେଳେ ବେଳେ ବହୁତ ପେନ୍ ହୁଏ, ଆଉ ମୁଁ ମାନେ ଆଗରୁ କିଛି ବି ବିନା ସପୋର୍ଟରେ ନାଚୁଥିଲି, ମାନେ ମୁଁ କେବେ ବି ନି କ୍ୟାପ୍ କି ସେମିତି କିଛି ବି ପିନ୍ଧେନି। ଅପରେସନ୍ ପରଠୁ ଆଜି ଯାକେ ମୁଁ ବିନା ନି କ୍ୟାପ୍ର ଦିନେ ବି ନାଚିନି, କାହିଁକି ନା ମୋର ଆଉ ମନେ ନାହିଁ କେମିତି ବିନା ନି କ୍ୟାପ୍ରେ ମୁଁ ମୋ ଆଣ୍ଠୁକୁ ଭରସା କରିବି। କଷ୍ଟ ଲାଗେ କିନ୍ତୁ ଯେତେବେଳେ ମୁଁ ଡାନ୍ସ କରେ ଆପଣ ବିଶ୍ୱାସ କରିବେନି, ମୋତେ ଦିନେ କଷ୍ଟ ହେଇନି ସେ ଷ୍ଟେଜ୍ରେ, ମୋତେ ସେ ପ୍ଲେଟ୍ ସହ ଦିନେ ବି କଷ୍ଟ ହେଇନି। ମୁଁ ସେଠୁ ଫେରି ଆସିଲା ପରେ ମୋତେ କାଟେ, ତା ପୂର୍ବରୁ ମୋତେ କାଟେ, କିନ୍ତୁ ଯେତିକି ସମୟ ମୁଁ ଷ୍ଟେଜ୍ରେ ଥାଏ ମୋର ମୁଁ ଭୁଲି ବି ଯାଇଥାଏ କି ମୋ ଗୋଡ଼ ଭାଙ୍ଗିଛି କି ତା ଦେହରେ ପ୍ଲେଟ୍ ଲାଗିଛି, 8 ସ୍କ୍ରୁ ଲାଗିଛି, ମୋର କିଛି ମନେ ନଥାଏ। ଆଉ ସେ ଟାଇମ୍ରେ ମୋତେ ଆଜି ଯାକେ ପେନ୍ ବି ହେଇନି, ମାନେ ସେଇ 20-30 ଯେତିକି ମିନିଟ୍ ବି ମୁଁ ନାଚିଛି ମୋତେ କେବେ ପେନ୍ ହେଇନି। ତା ପରେ ଆସିକି ହେଇଛି, ତା ପୂର୍ବରୁ ହେଇଛି, କିନ୍ତୁ ଷ୍ଟେଜ୍ରେ ମାନେ କେବେ ବି ହେଇନି।
0: ଭଗବାନ କିଛି ହରେଇଛନ୍ତି ମାନେ କିଛି ନିହାତି ତୁମ ପାଇଁ ଭଲ ରଖିଛନ୍ତି। ଆଉ ତମେ ଏତେ ମାନେ କୁହନ୍ତିନି ଏତେ ଟଫ୍ ଟାଇମ୍ ତମେ ଦେଇକି ଆସିଛ, ନିହାତି ରୂପେ ତା ଦ୍ୱାରା ତମେ ଆହୁରି ଷ୍ଟ୍ରଙ୍ଗ ହେଇଯାଇଛ, ଆଉ ଡ୍ୟାନ୍ସ ପ୍ରତି ତମ ଭଲ ପାଇବା ଆହୁରି ବି ବଢ଼ିଯାଇଛି। ନିହାତି ରୂପେ ତମ ପାଇଁ ଆହୁରି କିଛି କିଛି ବହୁତ ଭଲ ଭଲ ସବୁ ଷ୍ଟେପ୍ସ ରହିଛି ଲାଇଫ୍ର, ତମେ ନିହାତି ରୂପେ ତମ ଡ୍ରିମ୍କୁ ଫୁଲଫିଲ୍ କରିବ। ମୁଁ ତ ଏବେଠୁ ପୁରା ସିଓର ହେଇଗଲାଣି ଯେ ତମେ ତମ ଡ୍ରିମ୍ରେ ସକ୍ସେସ୍ ନିହାତି ରୂପେ ହେବ। ବହୁତ ବହୁତ ଧନ୍ୟବାଦ ଶକ୍ତି ତମ ସାଙ୍ଗରେ କଥା ସିରିୟସଲି ମତେ ତ ବହୁତ ଖୁସି ଲାଗିଲା। ଆଉ ମୁଁ ଆଶା କରୁଛି କି ମୁଁ ଆଶା କ'ଣ ମୁଁ ପୁରା ବିଶ୍ୱାସ କରୁଛି ଯେ ଆମ ଶ୍ରୋତା ମାନେ ବି ବହୁତ ଖୁସି ଥିବେ। ବର୍ତ୍ତମାନ କିନ୍ତୁ ସମୟ ହେଇଗଲାଣି କାର୍ଯ୍ୟକ୍ରମକୁ ଆଜିର ସାକ୍ଷାତକାରକୁ ସମାପ୍ତ କରିବା ପାଇଁ। ତା ପୂର୍ବରୁ ପଚାରିବା ପାଇଁ ଚାହିଁବି କି ଆଜିର ଯୁବବାଣୀର ପରିସର

0: ଆଜିର ଆକାଶବାଣୀ ପରିସରରେ କଣ୍ଟ୍ରିବ୍ୟୁସନ୍ କରି କେମିତି ଲାଗୁଛି?
1: ବହୁତ ବହୁତ ଧନ୍ୟବାଦ ଆକାଶବାଣୀକୁ, କାହିଁକି ନା ମତେ ସୁଯୋଗ ଦେଇଥିବାରୁ କି ମୁଁ ମୋ ଜୀବନ ବିଷୟରେ କି ମୋ ଚିନ୍ତାଧାରା ବିଷୟରେ ଦୀପ ଆସିକି ଏଇଠି କହିପାରେ, ଏଟା ନିହାତି ଭାବରେ ବହୁତ ବଡ ସୁଯୋଗ, ଆଉ ଆସିକି ବହୁତ ଖୁସି ଲାଗୁଛି। ଆଶା କରୁଛି ପୁଣି କେବେ ଫେରିବି। ବହୁତ ବହୁତ ଧନ୍ୟବାଦ, ଆଉ ଶ୍ରୋତା ମାନଙ୍କୁ ବି ମୋର ବହୁତ ବହୁତ ଧନ୍ୟବାଦ। ସାଦର ପ୍ରଣାମ, ଜୟ ଜଗନ୍ନାଥ।
0: ନିହାତି ରୂପେ ପୁଣି ଥରେ ତୁମ ସାଙ୍ଗରେ ଦେଖା ହବ ଆଉ ଏକ ସୁନ୍ଦର ସାକ୍ଷାତକାରରେ। ସେ ପର୍ଯ୍ୟନ୍ତ ରହୁଛୁ, ନମସ୍କାର। ଶ୍ରୋତା ବନ୍ଧୁ, ଆଶା କରୁଛି କି ଆଜିର ସାକ୍ଷାତକାରଟି ଆପଣଙ୍କ ମନକୁ ବେଶ ପାଇଥିବ, କିନ୍ତୁ ବର୍ତ୍ତମାନ ସମୟ ହୋଇଗଲାଣି କାର୍ଯ୍ୟକ୍ରମକୁ ସମାପ୍ତ କରିବା ପାଇଁ। ତା ପୂର୍ବରୁ ଆଜିର ଅଧ୍ୟାୟଟି ଆପଣଙ୍କୁ କିପରି ଲାଗିଛି ସେ ବିଷୟରେ ଆପଣଙ୍କ ମତାମତଟି ଚିଠି ମାଧ୍ୟମରେ ନିଶ୍ଚିତ ଜଣାଇବେ। ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍ ନମ୍ବର 752001।
2: ଶ୍ରୋତା ବନ୍ଧୁ, ଆପଣଙ୍କର ବହୁମୂଲ୍ୟ ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଜଣାଇ ପାରିବେ। ତେବେ ଆମ ଫୋନ ନମ୍ବର ଟି ଲେଖି ରଖନ୍ତୁ 9437037892।
0: ଏଥିସହିତ ଯୁବବାଣୀ ଏବଂ ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଫୋନ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
2: ଶ୍ରୋତା ବନ୍ଧୁ, ଆମେ ପୁଣି ଥରେ ଆସିବୁ ଏକ ନୂତନ ଓ ନିଆରା କାର୍ଯ୍ୟକ୍ରମକୁ ନେଇ। ସେହି ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆମେ ଆପଣଙ୍କର ଯୁବ ସାଥୀ, ମୁଁ ସିପ୍ରା
0: ଆଉ ମୁଁ ଭାଗ୍ୟଶ୍ରୀ
2: ରହୁଛୁ।
0: ନମସ୍କାର, ଜୟ ଭାରତ।

ସନ୍ଧ୍ୟା 6:10ରେ ଶୁଣିବେ ଏକକ ଓଡ଼ିଆ ଭକ୍ତି ଗୀତ, 6:15ରେ ଶୁଣିବେ ଏକ ଦେଶାତ୍ମବୋଧକ ଗୀତ, କେତୋଟି ଓଡ଼ିଆ ଆଧୁନିକ ଗୀତ ଶୁଣିପାରିବେ ସନ୍ଧ୍ୟା 6:20ରେ। ସନ୍ଧ୍ୟା 7:00ରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଜିଲ୍ଲା ହାଲଚାଲ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 7:25ରେ। ଆଜି ଏଥିରେ ଶୁଣିପାରିବେ କଟକ ଜିଲ୍ଲା ସମ୍ପର୍କରେ। ସନ୍ଧ୍ୟା 7:30ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଏଥିରେ ଶୁଣିବେ ଲଙ୍କା ଆମ୍ବ ପ୍ରକ୍ରିୟାକରଣ ମାଧ୍ୟମରେ ମହିଳାମାନଙ୍କର ଆତ୍ମନିଯୁକ୍ତି ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଡକ୍ଟର କବିତା ସେଠି। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ରାତି 8:00 ଓ ପରେ ରାତି 10:00। ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ସାହିତ୍ୟ ସୁଧାର ପୁନଃ ପ୍ରସାରଣ ଶୁଣିବେ ରାତି 9:30ରେ। ରାତି 10:30ରେ ପ୍ରଚାର କରିବୁ ଶ୍ରୀଜଗନ୍ନାଥ ଭଜନର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଠାରେ ସମାପ୍ତ ହେଉଛି ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କିଛି କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କିତ ସୂଚନା। ବର୍ତ୍ତମାନ କହି ରଖୁଛି ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ।

ଏବେ ଶୁଣିପାରିବେ ପ୍ରାତଃ 6:40। ସକାଳ 7:25 ପ୍ରଚାର କରିବୁ ପୁରାତନ ଗୀତର କାର୍ଯ୍ୟକ୍ରମ। ପରେ 7:40 ଶୁଣିବେ କେତୋଟି ପଲ୍ଲୀ ଗୀତ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 8:30। କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ ଶୁଣିପାରିବେ ଦିନ 9:30। ସୂଚନା ଓ ସଙ୍ଗୀତର ମଧୁମୂର୍ଚ୍ଛନାର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିବେ ଦିନ 10। ଶ୍ରୋତାବନ୍ଧୁ, ଏଠାରେ ସମାପ୍ତ ହେଉଛି ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କିତ ସୂଚନା। ବର୍ତ୍ତମାନ କହି ରଖୁଛି ପାଣିପାଗ ସମ୍ବନ୍ଧୀୟ ସୂଚନା।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କ ନିମନ୍ତେ ମିଳିଥିବା ସୂଚନା ମୁତାବକ ଉତ୍ତର ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ସମୁଦ୍ରର ସ୍ଥିତି ମେ ମାସ 28 ତାରିଖ ଏବଂ 29 ତାରିଖ ଦିନ ଅଶାନ୍ତରୁ ଅତି ଅଶାନ୍ତ ରହିବାର ସମ୍ଭାବନା ରହିଛି। ପବନର ବେଗ 40-50 କିଲୋମିଟର ପ୍ରତି ଘଣ୍ଟା ବହିବା ସହିତ ଝଡ଼ ତୋଫାନ ହେବାର ପୂର୍ବାନୁମାନ କରାଯାଇଅଛି। ସେଥିପାଇଁ ସତର୍କତାମୂଳକ ଏହି ଦିନମାନଙ୍କରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଅଛି। ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା 2ଟି ସ୍ଥାନରେ ଘଡ଼ଘଡ଼ି ଝଡ଼ ବର୍ଷା ସହିତ ପବନର ବେଗ 50-60 କିଲୋମିଟର ପ୍ରତି ଘଣ୍ଟା ବହିବାର ପୂର୍ବାନୁମାନକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଅଛି। ପୁରୀ ଖୋର୍ଦ୍ଧା ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା 2ଟି ସ୍ଥାନରେ ସନ୍ଧ୍ୟା ସମୟରେ ଘଡ଼ଘଡ଼ି ଝଡ଼ ବର୍ଷା ବିଜୁଳି ସହିତ ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ବହିବାର ପୂର୍ବାନୁମାନକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଅଛି। ଶ୍ରୋତାବନ୍ଧୁ, ଏଥିସହିତ ଏଠାରେ ସମାପ୍ତ ହେଉଛି ପାଣିପାଗ ସମ୍ବନ୍ଧୀୟ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ।

ଶ୍ରୋତାବନ୍ଧୁ, ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ରହିଛି ନିଜାମଙ୍କ ଗୀତ ରଚନାରୁ ତପ ମିଶ୍ରଙ୍କ କଣ୍ଠରେ, ସଙ୍ଗୀତ ସଂଯୋଜନାରେ ଶାନ୍ତିରାଜ ଖୋସଲା।

ଗଣତନ୍ତ୍ର ଯେତେବେଳେ ଆମେ ଚଳେଇବାକୁ ଚାହୁଁଛେ, ଗଣଙ୍କ ତନ୍ତ୍ର ଅର୍ଥାତ୍ ଗଣଙ୍କ ଦ୍ୱାରା ଗଣଙ୍କ ପାଇଁ ଯେଉଁ ନୀତି ନିୟମ, ଯେଉଁ ସମାଜଟିଏ ତିଆରି କରାଯାଉଛି, ସେଥିରେ ଉଭୟ ନାରୀ ଓ ପୁରୁଷ ଉଭୟଙ୍କର ଭାଗିଦାରିତା ରହିବା ନିହାତି ଜରୁରୀ। ଗଣତନ୍ତ୍ରର ପ୍ରକୃତ ଅର୍ଥ ହେଉଛି ଜନସାଧାରଣଙ୍କ ଶାସନ, ଯେଉଁଥିରେ ପୁରୁଷ ଓ ନାରୀ ଉଭୟଙ୍କର ସମାନ ଅଧିକାର ରହିଛି। ଜନସଂଖ୍ୟାର ପ୍ରାୟ ଅଧାଭାଗ ହେଉଛନ୍ତି ନାରୀ, ତେଣୁ ସେମାନଙ୍କ ସକ୍ରିୟ ସହଭାଗିତା ବିନା ଗୋଟିଏ ସଫଳ ଗଣତନ୍ତ୍ରର କଳ୍ପନା ସୁଦ୍ଧା କରାଯାଇପାରିବ ନାହିଁ। ଆଜି ନାରୀଟିଏ ଘରର ଚାରିକାନ୍ଥ ଭିତରେ ରହିବାକୁ ଇଚ୍ଛା କରୁନାହିଁ, ବରଂ ଆକାଶରେ ଉଡିବା ଠାରୁ ନେଇ ସମୁଦ୍ରରେ ବୁଡିବା ପର୍ଯ୍ୟନ୍ତ, ରନ୍ଧା କ୍ଷେତ୍ରରୁ ରଣକ୍ଷେତ୍ର ପର୍ଯ୍ୟନ୍ତ ପ୍ରତିଟି ସ୍ଥାନରେ ସେ ପୁରୁଷ ସହ ସମାନ ଭାଗିଦାରିତା ସମାସ୍କନ୍ଧ ହୋଇ ଚାଲିବାରେ ବିଶ୍ୱାସ କରୁଛି। ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସେ ଗ୍ରହଣ କରୁଛି। ଆଜି ଆମମାନଙ୍କର ପରମ ସୌଭାଗ୍ୟ, ଆମ ଦେଶର ସର୍ବୋଚ୍ଚ ଆସନରେ ଯିଏ ବସିଛନ୍ତି ଆମ ରାଷ୍ଟ୍ରପତି, ସେ ହେଉଛନ୍ତି ଜଣେ ମହିଳା, ସେ ପୁଣି ଜଣେ ଓଡିଆ ମହିଳା। ଏହା ସମସ୍ତଙ୍କୁ ଖୁବ ଗର୍ବିତ କରେ। ଆମେ ଏମିତି ଗୋଟେ ଦେଶରେ ରହୁଛେ ଯେଉଁଠି ଆମକୁ ଭୋଟ ଦେବା ପାଇଁ ଅଧିକାର ଦିଆଯାଇଛି। ନିଜକୁ ଆଧୁନିକ କହୁଥିବା ଅନେକ ଗୁଡିଏ ଦେଶ ଯେତେବେଳେ ଭୋଟ ପ୍ରଦାନ କରିବା ପାଇଁ ନାରୀକୁ ଦେଇନଥିଲେ ଅଧିକାର, ସେତେବେଳେ ଆମ ଦେଶ ନାରୀକୁ ପ୍ରଥମେ ଅଧିକାର ଦେଇଥିଲା, ଭୋଟ ଦେବାର ଅଧିକାର। ଭାରତୀୟ ସମ୍ବିଧାନ ପ୍ରତିଟି ନାରୀକୁ ପୁରୁଷ ସଦୃଶ ସମାନ ମତାଧିକାର ଦେଇଛି, ଯାହାଦ୍ୱାରା ସେ ନିଜ ପସନ୍ଦର ସରକାର ବାଛି ପାରୁଛି। ଠିକ ସେମିତି ପଞ୍ଚାୟତ ହଉ, ପୌରପାଳିକା ନିର୍ବାଚନ ହେଉ, ମହିଳାମାନଙ୍କ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି, ସେଥିପାଇଁ ଆଜି ହଜାର ହଜାର ନାରୀ ସରପଞ୍ଚ, ସମିତି ସଭ୍ୟା, ମେୟର ସଫଳତାର ସହ କାର୍ଯ୍ୟ କରୁଛନ୍ତି। ଏହି ସବୁ ଜିନିଷ ଏଇଥିପାଇଁ ଆମକୁ ଖୁସି ପ୍ରଦାନ କରୁଛି, କାରଣ ସାଧାରଣତଃ ଯିଏ ଭୋକରେ ଥାଏ ସିଏ ଅନ୍ୟ ଗୋଟିଏ ଭୋକିଲାର ପେଟକୁ ଚିହ୍ନିପାରେ। ସେମିତି ଗୋଟିଏ ନାରୀ ଆଉ ଗୋଟିଏ ନାରୀର ଅସୁବିଧା, ତାର ପ୍ରଗତିରେ ହେଉଥିବା ବାଧା ଗୁଡିକୁ ଯଥାର୍ଥରେ ଚିହ୍ନଟ କରି ତାକୁ ଆଗକୁ ଆଣି ତାର ସମାଧାନ ପାଇଁ ବାଟ ଖୋଜିବ। ଏଇଥିପାଇଁ ହିଁ ଗୋଟିଏ ନାରୀ ଯେତେବେଳେ ବସୁଛି, ତା ପାଖକୁ ନାରୀଟିଏ ନିସଙ୍କୋଚରେ ତା ପାଖରେ ପହଞ୍ଚି ପାରୁଛି, ତା ପାଖରେ ପହଞ୍ଚି ନିଜର ସମସ୍ୟା ଜଣେଇ ପାରୁଛି। ସମସ୍ୟାର ସମାଧାନ ପାଇଁ ଯଦି ସେ ନାରୀଟି ହାତ ବଢଉଛି, ତେବେ ତାହାର ସମସ୍ୟାର ସମାଧାନ ତୁରନ୍ତ ହେଇପାରୁଛି। ସେମିତି ଆଜି ଯେଉଁ ନୀତି ନିର୍ଦ୍ଧାରଣରେ ବି ନାରୀର ଭୂମିକା ନିହାତି ଭାବେ ରହିଛି, ରାଜନୀତି ହଉ, ପ୍ରଶାସନ ହେଉ, ଆଇନ ବା ପ୍ରତିରକ୍ଷା କ୍ଷେତ୍ର ହେଉ, ସବୁ କ୍ଷେତ୍ରରେ ଉଚ୍ଚ ପଦବୀ ମୁଣ୍ଡନ କରି ସେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛି। ଆଉ ଆମମାନଙ୍କର ପରମ ସୌଭାଗ୍ୟ, ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାରୀ ସମ୍ମାନ ଓ ନାରୀକୁ ଶକ୍ତି ପ୍ରଦାନ କରିବା ପାଇଁ ନାରୀ ବନ୍ଧନର କାର୍ଯ୍ୟକ୍ରମ କରିଛନ୍ତି। ଏହା ଗଣତନ୍ତ୍ରରେ ନାରୀର ଭାଗିଦାରିତାକୁ ଅଧିକ ମଜବୁତ କରିବ। ଯେତେବେଳେ ନାରୀଟିଏ ଲୋକସଭାରେ ବସି ଦେଶରେ ଅସଂଖ୍ୟ ଅବଳା ଦୁର୍ବଳଙ୍କର ସ୍ୱରଟିଏ ହୋଇ ଛିଡା ହେବ, ସେତେବେଳେ ସ୍ୱାଭାବିକ ଭାବେ ଗୋଟିଏ ନାରୀର ପ୍ରକୃତ ଅସୁବିଧାଟାକୁ ସମାଜ ଜାଣିପାରିବ। ଠିକ ସେମିତି ସ୍ୱୟଂ ସହାୟକ ଗୋଷ୍ଠୀ ହଉ, ଏହାରି ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନେ ଆଜି ନିଜ ଗୋଡରେ ଛିଡା ହେଇପାରିଛନ୍ତି, ଅର୍ଥନୈତିକ ସ୍ୱାଧୀନତା ପାଇଛନ୍ତି। ଯେଉଁ ଅର୍ଥ ଟିକକ ପାଇଁ ତାଙ୍କୁ ପିତା, ପୁତ୍ର ବା ସ୍ୱାମୀ ପାଖରେ ହାତ ପତେଇବା ପାଇଁ ପଡୁଥିଲା, ସେଥିରେ ଆଜି ସେମାନେ ସ୍ୱାଧୀନତା ପାଇଛନ୍ତି। ତେବେ ଏଥିରେ ବି ଅନେକ ଗୁଡିଏ ସମସ୍ୟା ଓ ଆହ୍ୱାନ ରହିଛି। ଆଜି ଆମେ ଗଣତନ୍ତ୍ରରେ ନାରୀର ସହଭାଗିତାର କଥା ଆମେ ଯେତେବେଳେ ଆଲୋଚନା କରୁଛେ, ସାମାଜିକ ଅନ୍ଧବିଶ୍ୱାସ ଆଉ ପୁରୁଷ ପ୍ରଧାନ ମାନସିକତା ଯୋଗୁଁ ଅନେକ ସ୍ଥାନରେ ନାରୀକୁ ଆଗକୁ ବଢିବାର ସୁଯୋଗ ମିଳୁନି। ଆଜି ବି ରାଜନୀତିରେ ମହିଳାମାନଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ କମ୍ ରହୁଛି। ସୁରକ୍ଷା ଓ ଶିକ୍ଷାର ଅଭାବ ସେମାନଙ୍କ ପ୍ରଗତିରେ ବାଧା ସୃଷ୍ଟି କରୁଛି। ଅନ୍ଧବିଶ୍ୱାସରୁ ବାହାରିବାକୁ ପଡିବ, ଆହୁରି ଅନେକ କାମ ବାକି ରହିଛି। ଗୋଟେ ସୁସ୍ଥ ଆଉ ସମୃଦ୍ଧ ଗଣତନ୍ତ୍ର ପାଇଁ ନାରୀର ବିକାଶ ଓ ନାରୀର ସମ୍ମାନ, ନାରୀର ସୁରକ୍ଷା ଅପରିହାର୍ଯ୍ୟ। ନାରୀ କେବଳ ଦେଶର ଭୋଟର ନୁହେଁ, ସେ ବି ଦେଶର ଭାଗ୍ୟ ବିଧାତା। ଯଦି ପ୍ରତ୍ୟେକ ନାରୀ ଶିକ୍ଷିତ, ସୁରକ୍ଷିତ ଓ ସ୍ୱାବଲମ୍ବୀ ହେବେ, ସେଦିନ ପ୍ରକୃତରେ ନାରୀ ବନ୍ଧନଟି ସାର୍ଥକ ହେବ। ନାରୀ ବନ୍ଧନ ହିଁ ନାରୀକୁ ସ୍ୱତନ୍ତ୍ରତା, ନାରୀକୁ ସମ୍ମାନତା, ନାରୀକୁ ସୁରକ୍ଷା ପ୍ରଦାନ କରିବ। ସେଦିନ ଆମର ଗଣତନ୍ତ୍ର ଅଧିକ ମଜବୁତ ହେବ, ଏହା ଦୃଢ଼ ବିଶ୍ୱାସର ସହିତ କୁହାଯାଇପାରେ। ଏଇଠି ଆଉ ଗୋଟେ କଥା କହିବାକୁ ଚାହିଁବି, ମୁଁ ବି ଜଣେ ମହିଳା। ମହିଳାଟିଏ ଯେତେବେଳେ ସଶକ୍ତ ହୁଏ, ସଶକ୍ତ ହେବା, ସ୍ୱାଧୀନ ହେବା ଓ ସ୍ୱେଚ୍ଛାଚାରୀ ହେବା ଭିତରେ ଗୋଟିଏ ସୂକ୍ଷ୍ମ ଲକ୍ଷ୍ମଣ ରେଖା ରହୁଛି, ସେଇ କଥାଟି ଭୁଲିଗଲେ ହେବ ନାହିଁ। ଆଧୁନିକତାର ଆଳରେ ଆମେ ଅନେକ ଜିନିଷକୁ ପଛରେ ଛାଡି ଦେବାକୁ ଚାହୁଁଛେ, ଆମ ସଂସ୍କୃତିକୁ, ଆମ ପ୍ରଥାକୁ, ଆମ ପରମ୍ପରାକୁ ଗୋଡରେ ଆଡେଇ ଦେବାକୁ ଚାହୁଁଛେ, ଯୋଉଟାକି ଠିକ ନୁହେଁ ବୋଲି ମୋର ବ୍ୟକ୍ତିଗତ ମତ। ଆଜି ମହିଳା ସ୍ୱାବଲମ୍ବୀ ହେବା ସହିତ ପରିବାରର ସମୃଦ୍ଧିରେ ନିଜର ଭାଗିଦାରିତା, ଗଣତନ୍ତ୍ରରେ ନିଜର ଭାଗିଦାରିତା ପ୍ରମାଣ କରିସାରିଛି। ତେବେ ବି ପଥ ଆହୁରି ବାକି, ଯୋଉଠି ଗୋଟିଏ ସକାରାତ୍ମକ ଚିନ୍ତାଧାରାର ସହିତ ତାକୁ ଆଗକୁ ଯିବ।

ନେବାକୁ ହେବ। ତାକୁ ବୁଝିବାକୁ ହେବ ଯେ ମୁଁ ନାରୀ, ମୁଁ ଅବଳା ନୁହେଁ, ମୁଁ ଦୁର୍ବଳା ନୁହେଁ, ମୁଁ ନିଶ୍ଚିତ ଭାବେ ସବଳା। ମୁଁ ହାତ ଧରି ମୋର ପରିବାର ସହ ସମଗ୍ର ସମାଜକୁ ଆଗକୁ ନେବାରେ ନିଜର ଭୂମିକାକୁ କରିବି ସ୍ପଷ୍ଟ, ନିଜର ଭୂମିକାକୁ କରିବି ନିର୍ଦ୍ଦିଷ୍ଟ। ଯେମିତି କୁହାଯାଏ ପୁରୁଷଟିଏ ଶିକ୍ଷିତ ହୋଇଥିଲେ ଜଣେ ମଣିଷ ଶିକ୍ଷିତ ହୁଏ, କିନ୍ତୁ ନାରୀଟିଏ ଶିକ୍ଷିତ ହୋଇଥିଲେ ସମଗ୍ର ପରିବାର ଶିକ୍ଷିତ ହୁଏ। ଠିକ ସେମିତି ମୁଁ ଯଦି ଶିକ୍ଷିତ, ମୁଁ ଯଦି ସାକ୍ଷର, ମୋର ସମାଜକୁ ଆଗେଇ ନେବା ପାଇଁ ମୋର ଏଇ ଶିକ୍ଷା, ମୋର ଏଇ ସାକ୍ଷରତା ନିଶ୍ଚିତ ଭାବେ କାମ କରିବ। ମୋର ଜ୍ଞାନକୁ ମୁଁ ଅନ୍ୟକୁ ଆଲୋକ ବାଣ୍ଟିବା ପାଇଁ କାର୍ଯ୍ୟ କରିବି। ଆଜି ଗଣତନ୍ତ୍ରରେ ସହଭାଗିତା କେବଳ ନୁହେଁ, ପ୍ରତିଟି କ୍ଷେତ୍ରରେ, ପ୍ରତିଟି ସ୍ଥାନରେ ମୁଁ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଯିବି। ଏହା ହେଉ ପ୍ରତିଟି ମହିଳାଙ୍କର ଅଭିପ୍ରାୟ, ଏହା ହେଉ ପ୍ରତିଟି ମହିଳାଙ୍କର ଲକ୍ଷ୍ୟ।

ଶୁଣୁଥିଲେ ଆଲୋଚନା ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରିତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଛନ୍ଦା ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ପୁଅ, ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ହର

0: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା। ଓପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ଏବଂ ରାଜ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଦେଶରେ ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନର ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ରହିବେ। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି 4 ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ଶ୍ରୀମତୀ ପରିଡ଼ା ଆଲୋଚନା କରିଥିଲେ। ବୈଠକରେ ବିଧାୟକ ବାବୁ ସିଂ, ବିଭାଗୀୟ କମିଶନର ତଥା ସଚିବ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ସିଏଜି ରାଜ୍ୟର ଭୁବନେଶ୍ୱର ଓ କଟକରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବେ। ଏନେଇ ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଏଜିର ବାର୍ଷିକ କାର୍ଯ୍ୟଯୋଜନା ଅନ୍ତର୍ଗତ ଦେଶର 110 ସହରରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସହରୀ ଗତିଶୀଳତା ବ୍ୟବସ୍ଥାକୁ ଅଧିକ ଗଠନମୂଳକ କରିବା, କାର୍ଯ୍ୟକ୍ଷେତ୍ରରେ ରହୁଥିବା ଅସୁବିଧାଗୁଡ଼ିକୁ ଅଡିଟ୍ ଟିମ୍ ସମ୍ମୁଖରେ ଉପସ୍ଥାପନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼କରଲା ଖୁଣ୍ଡା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆୟୋଜିତ ବୈଠକରେ ଶ୍ରୀ ନାୟକ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପାନୀୟ ଜଳ ସମସ୍ୟାରେ ସୁଧାର ଆସିଥିବାବେଳେ ଆଗାମୀ ଦିନରେ ପାନୀୟ ଜଳ ପ୍ରକଳ୍ପ ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନ୍ରେ ଆମେ ସାମିଲ ହେଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି। ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ, ଆଣ୍ଡ ଦ୍ୟାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେଜ୍। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମ୍ରେ ସାମିଲ ହେଇଛୁ। ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନନୀୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ ଦୁଇ ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭିଏମ୍ ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବା ନିବୃତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ପଦଯାତ୍ରାରେ ଅଂଶଗ୍ରହଣ କରିଥିବା ବୟୋଜ୍ୟେଷ୍ଠ ଶ୍ରୋତା ରାଜେନ୍ଦ୍ର ରଣା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
2: ଆକାଶବାଣୀ କଟକ ଆମର ପୁରାତନ ରେଡିଓ ଷ୍ଟେସନ, ଆମେ ଏହା ମାଧ୍ୟମରେ ଅନେକ ଜିନିଷ ଜାଣୁ, ଶିଖୁ, ଉପଦେଶ ମଧ୍ୟ ପାଉ। ଏହା ହେଉଛି ମାନବ ଜୀବନର ସୁସଂସ୍କାରର ପଥପ୍ରଦର୍ଶକ। ଦେଶ ବିଦେଶର ମଧ୍ୟ ସବୁ ଭଲ ମନ୍ଦ ଖବର ସବୁବେଳେ ଶୁଣିବାକୁ ପାଉ, ଆଉ ଯେଉଁମାନେ ଆମକୁ ଇଏ ଖବର ଶୁଣାନ୍ତି ସେମାନେ ଅତି ଉଚ୍ଚମାନର ଶିକ୍ଷା ଲାଭ କରିଛନ୍ତି, ତେଣୁ ଆମେ ଏମାନଙ୍କଠୁ ସବୁ ଜିନିଷ ପାଇ ଅଧିକ ଉପକୃତ ଅଛୁ।
0: ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଶ୍ରୀ ଗୋପାଳନ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ 2024 ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ 200 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ଭୁବନ ସାହୁ ଶୀର୍ଷସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଉତ୍ତର ଖାତାର ପୁନଃ ମୂଲ୍ୟାୟନ ଆସନ୍ତା 1ରୁ ଆବେଦନ ଆରମ୍ଭ ହେବ। ବିଜ୍ଞାନ ବାଣିଜ୍ୟ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପୁନଃ ମୂଲ୍ୟାୟନ ଆସନ୍ତା ମାସ 12 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପ୍ରତ୍ୟେକ ପେପର ପାଇଁ 200 ଟଙ୍କା ଦାଖଲ କରିବାକୁ ପଡ଼ିବ। ଡାଉନଲୋଡ୍ ଲିଙ୍କ୍ ଜୁନ୍ 19ରୁ 23 ତାରିଖ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଇମେଲ୍କୁ ପଠାଯିବ। ମୂଲ୍ୟାୟନରେ ତ୍ରୁଟି ଥିଲେ ଜୁନ୍ 30 ତାରିଖ ସୁଦ୍ଧା ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌନଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଜଳ ଓ

0: ପରିମଳ ମିଶନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ସିଆର୍ଆର୍ଆଇ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଆଇସିଆର୍ଆର୍ ପକ୍ଷରୁ କୃଷକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ କୃଷି ବୈଜ୍ଞାନିକମାନେ ଯୋଗଦେଇ କୃଷିକ୍ଷେତ୍ରରେ ସ୍ଥାୟୀ ମୃତ୍ତିକା, କୃଷି ଉତ୍ପାଦନ ବୃଦ୍ଧି ଆଦି ସମ୍ପର୍କରେ କୃଷକମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲା ଜନଜାତି ସମ୍ପ୍ରଦାୟର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସର୍ବପ୍ରଥମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସପ୍ତାହବ୍ୟାପୀ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ବିଭିନ୍ନ ଜନହିତକର ଏବଂ ପ୍ରଗତିଶୀଳ ଯୋଜନାଗୁଡ଼ିକ ଯେପରି ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ସମ୍ବଲପୁରଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା ଏବଂ ରାଜ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଆକାଶବାଣୀର 90 ବର୍ଷ ପୂର୍ତ୍ତି। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଚଳିତ ବର୍ଷ ଆକାଶବାଣୀ ଏହାର 90 ବର୍ଷ ପାଳନ କରୁଛି। 1936 ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ନାମ ପରିବର୍ତ୍ତିତ କରାଯାଇ ଅଲ୍ ଇଣ୍ଡିଆ ରେଡ଼ିଓ AIR ରଖାଗଲା। ଏହି ଦିବସଟି ଦେଶର ସାଂସ୍କୃତିକ ସୂଚନା ଓ ପ୍ରସାରଣ ଇତିହାସରେ ଏକ ବିଶେଷ ମୁହୂର୍ତ୍ତ ଭାବେ ପରିଗଣିତ ହୋଇଆସୁଛି। ସେହିଦିନ ଜନ୍ମଗ୍ରହଣ କରିଥିବା ସ୍ୱର ପିଢ଼ି ପରେ ପିଢ଼ି ପ୍ରତିଧ୍ୱନିତ ହୋଇ ଚାଲିଛି। 1936 ଜୁନ୍ ମାସ 7 ତାରିଖ ଅଲ୍ ଇଣ୍ଡିଆର ରେଡ଼ିଓ ତତ୍କାଳୀନ ସରକାରୀ ପତ୍ରିକା ଦି ଇଣ୍ଡିଆନ୍ ଲିସନ୍ର ପ୍ରଥମ ପୃଷ୍ଠାରେ AIR ନାମ ଘୋଷଣା କରାଯାଇଥିଲା। ଅର୍ଥାତ୍ ସ୍ୱରର ଯାଦୁ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ଲିପିବଦ୍ଧ କରାଯାଇଥିଲା। ପରିବର୍ତ୍ତିତ ସମୟର ଧାରା ମଧ୍ୟରେ ଏହି ଘୋଷିତ ମୁହୂର୍ତ୍ତଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଆସିଛି, ଯାହାକି ଏକ ଐତିହ୍ୟର ପରିଚୟ ପ୍ରଦାନ କରିଛି। ଦିଲ୍ଲୀର ଆକାଶବାଣୀ କେନ୍ଦ୍ରରେ ପ୍ରଥମେ ଡେଣା ମିଳିବାକୁ ଆରମ୍ଭ କରିଥିବା ସ୍ୱରଗୁଡ଼ିକ ପରେ ଇତିହାସ ସୃଷ୍ଟି କରିଥିଲା। ଭବିଷ୍ୟତ ପାଇଁ ଏକ ଜାତି ଗଠନର ରୂପରେଖ ଆରମ୍ଭ ହୋଇଥିଲା, ଯାହାକି ସେବେଠାରୁ କାଳଜୟୀ, ଆତ୍ମାପୂର୍ଣ୍ଣ ଏବଂ ଅବିସ୍ମରଣୀୟ ହୋଇ ରହିଆସିଛି। 1948 January 28 ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ଲାଭ କରିଥିଲା। ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ ଗଣତାନ୍ତ୍ରିକ ଜୀବନରେ ଆକାଶବାଣୀ ଏକ ଅନନ୍ୟ ଏବଂ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରିଆସୁଛି। କଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବା ପରଠାରୁ ରେଡ଼ିଓ କେବଳ ମନୋରଞ୍ଜନର ମାଧ୍ୟମ ହୋଇ ନ ରହି ବରଂ ଓଡ଼ିଆ ସମାଜର ପ୍ରତିଟି ସୁଖ ଦୁଃଖର ସାଥୀ ଏବଂ ପ୍ରଗତିର ଏକ ଶକ୍ତିଶାଳୀ ସାରଥି ପାଲଟିଛି। ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ 90 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଏହି ପଦଯାତ୍ରାକୁ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥୋ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଆକାଶବାଣୀ କଟକର ବର୍ତ୍ତମାନ ଏବଂ ଅବସରପ୍ରାପ୍ତ ବହୁ କର୍ମଚାରୀ ଏଥିରେ ଯୋଗଦେବା ସହ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ଆକାଶବାଣୀର 90 ବର୍ଷର ଗୌରବମୟ ଯାତ୍ରାକୁ ଏହା ଅବିସ୍ମରଣୀୟ କରାଇବା ସହିତ ସାର୍ବଜନୀନ ପ୍ରସାରଣ ମୂଲ୍ୟବୋଧକୁ ପ୍ରତିଫଳିତ କରିଛି। ବର୍ତ୍ତମାନର ଡିଜିଟାଲ ଓ ସ୍ମାର୍ଟଫୋନ୍ ଯୁଗରେ ମଧ୍ୟ ରେଡ଼ିଓ ନିଜର ପ୍ରାସଙ୍ଗିକତା ବଜାୟ ରଖିପାରିଛି। ବହୁଜନ ହିତାୟ, ବହୁଜନ ସୁଖାୟ ଦୃଷ୍ଟିକୋଣ ଆଧାରରେ ଆକାଶବାଣୀ ସମାଜକୁ ଶିକ୍ଷା, ସଚେତନ ଏବଂ ସଂଗଠିତ କରିବାରେ

0: ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡ଼ିଓ ଦ୍ରୁତ ଗତିରେ ବିକାଶ ଲାଭ କରିଥିଲା। 1956 ମସିହାରେ ହିଁ ଅଲ୍ ଇଣ୍ଡିଆ ରେଡ଼ିଓ ଆକାଶବାଣୀ ନାମରେ ପରିଚୟ ହାସଲ କଲା। ଦେଶବ୍ୟାପୀ 591 ଆକାଶବାଣୀ କେନ୍ଦ୍ର ମାଧ୍ୟମରେ ଏହି ଜାତିର ସ୍ୱର ଭାରତର 98% ଲୋକଙ୍କ ପାଖରେ ପହଞ୍ଚି ପାରୁଛି। ଆକାଶବାଣୀର ସମ୍ବାଦ ସେବା ବିଭାଗ ଭାରତ ଭଳି ବିଶାଳ ଭୂଖଣ୍ଡର ବିଭିନ୍ନ ପ୍ରାନ୍ତରେ ଅହରାତ୍ର ପ୍ରମୁଖ ଭାଷା ଏବଂ ଉପଭାଷାରେ ଖବର ପ୍ରସାରଣ କରିଚାଲିଛି। ପ୍ରସାରଣରେ ରେଡ଼ିଓ ସର୍ବଦା ସର୍ବୋଚ୍ଚ ବୃତ୍ତିଗତ ନୀତି ଓ ମାନଦଣ୍ଡକୁ ପାଳନ କରିଚାଲିଛି। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସୂଚନାର ନିରନ୍ତର ପ୍ରବାହ ଏବଂ ଏହା ମାଧ୍ୟମରେ ନାଗରିକ ସଚେତନତା ଅତ୍ୟନ୍ତ ଜରୁରୀ। ଗଣତାନ୍ତ୍ରିକ ପ୍ରକ୍ରିୟାର ଚତୁର୍ଥ ସ୍ତମ୍ଭ ଭାବରେ ରେଡ଼ିଓ ନିଜର ନିରପେକ୍ଷତା ଏବଂ ଦାୟିତ୍ୱବୋଧକୁ ସନ୍ତୋଷଜନକ ଭାବେ ନିର୍ବାହ କରିଚାଲିଛି। ବ୍ୟାବସାୟିକ ଢଙ୍ଗରେ ବାର୍ତ୍ତା ପ୍ରସାରଣ ଏବଂ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସମୟରେ ଭ୍ରମାତ୍ମକ ଖବର ପ୍ରସାର ଯୁଗରେ ଆକାଶବାଣୀ ସମ୍ବାଦ ଆଜି ବି ସବୁଠାରୁ ବିଶ୍ୱସନୀୟ ରହିପାରିଛି। ଆକାଶବାଣୀ କଟକ ସମ୍ବାଦ ପଢ଼ୁଛନ୍ତି। ଏହି ଶବ୍ଦଗୁଡ଼ିକ ଶୁଣିବା ମାତ୍ରେ ଖବରର ସତ୍ୟତା ଉପରେ ନାଗରିକଙ୍କର ସମ୍ପୂର୍ଣ୍ଣ ଭରସା ଆସିଯାଇଥାଏ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସଠିକ୍ ସୂଚନା ପାଇବା ନାଗରିକଙ୍କ ଅଧିକାର ଏବଂ ରେଡ଼ିଓ ଏହାକୁ ସୁନିଶ୍ଚିତ କରିଥାଏ। ଆଧୁନିକ ସମାଜ ସହ ତାଳ ଦେଇ ରେଡ଼ିଓ ମଧ୍ୟ ରୂପାନ୍ତରିତ ହୋଇଛି। FM ଏବଂ ଡିଜିଟାଲ ଆପ୍, ଆକାଶବାଣୀ ୟୁଟ୍ୟୁବ୍ ଚ୍ୟାନେଲ ଓ ପଡ଼କାଷ୍ଟ ମାଧ୍ୟମରେ ଆଧୁନିକତାକୁ ଆପଣେଇ ରେଡ଼ିଓର ଯାତ୍ରା ଅଧିକ ସଶକ୍ତ ହୋଇପାରିଛି। ଆଜିର ବ୍ୟସ୍ତବହୁଳ ଜୀବନ ଏବଂ ଦୃଶ୍ୟ ମାଧ୍ୟମକୁ ଆପଣାଇ ଯେଉଁଠି ମଣିଷର ଆଖି କ୍ଲାନ୍ତ ହୋଇଯାଉଛି, ସେଠି ଶ୍ରାବ୍ୟ ମାଧ୍ୟମରେ ରେଡ଼ିଓ ସମଗ୍ର ବିଶ୍ୱକୁ ଅନୁଭବ କରିବାର ପ୍ରେରଣା ଯୋଗାଇ ଚାଲିଛି। ସମସ୍ତଙ୍କର ହିତ ଏବଂ ସମସ୍ତଙ୍କର ସୁଖର ବାର୍ତ୍ତାକୁ ରେଡ଼ିଓ ବର୍ଷ ବର୍ଷ ଧରି ଅକ୍ଷରେ ଅକ୍ଷରେ ପାଳନ କରିଚାଲିଛି।
1: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଆରମ୍ଭ କରିବା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ରହିଛି ରଜିଆ ଝିଅ ସାଙ୍ଗେ ହେଇଗଲା ଭାବ ଓଡ଼ିଆ କଥାଚିତ୍ରରୁ, ବାବୁଲ ସୁପ୍ରିୟ ଏବଂ ନିବେଦିତାଙ୍କ ଦ୍ୱୈତ କଣ୍ଠରେ। ଗୀତ ରଚନା ରହିଛି ଶ୍ରୀକାନ୍ତ ଗୌତମଙ୍କର ଏବଂ ସଙ୍ଗୀତ ସଂଯୋଜନାରେ ପ୍ରେମାନନ୍ଦ।

0: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ। ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ସଦସ୍ୟ ରାଷ୍ଟ୍ର। ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ।
1: मैं आज देश के सामने एक चिंता एक चुनौती के संबंध में आगाह करना चाहता हूँ। षड्यंत्र के तहत देश की डेमोग्राफी को बदला जा रहा है, एक नए संकट के बीज बोए जा रहे हैं और ये घुसपैठिए मेरे देश के नौजवानों की रोजी रोटी छीन रहे हैं, एक घुसपैठिए मेरे देश की बहन बेटियों को निशाना बना रहे हैं, ये बर्दाश्त नहीं होगा। ये घुसपैठिए भोले भाले आदिवासियों को भ्रमित करके उनकी जमीनों पर कब्जा कर रहे हैं, ये देश सहन नहीं करेगा। और इसलिए एक हाई पावर डेमोग्राफी मिशन शुरू करने का निर्णय किया है।
0: ଶ୍ରୀ ଶାହା କହିଛନ୍ତି, ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଘଟୁଛି। ଭାରତର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି, ଜନସଂଖ୍ୟାଗତ ପରିବର୍ତ୍ତନ କେବଳ ଦେଶର ସାର୍ବଭୌମତ୍ୱ ସହ ଜାତୀୟ ସୁରକ୍ଷା, ଆଇନ ଶୃଙ୍ଖଳା, ସାମାଜିକ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଏବଂ ଆଦିବାସୀ ସମାଜର ସଂରକ୍ଷଣ ସହିତ ଜଡ଼ିତ ପ୍ରସଙ୍ଗରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି, ଏହି କମିଟି ବେଆଇନ ପ୍ରବେଶ ଏବଂ ବିଭିନ୍ନ କାରଣରୁ ସମଗ୍ର ଭାରତରେ ଘଟୁଥିବା ଜନସଂଖ୍ୟାଗତ ପରିବର୍ତ୍ତନର ବ୍ୟାପକ ଅଧ୍ୟୟନ କରିବ। ଧାର୍ମିକ ଏବଂ ସାମାଜିକ ସମ୍ପ୍ରଦାୟ ସ୍ତରରେ ଅସ୍ୱାଭାବିକ ଜନସଂଖ୍ୟା ପରିବର୍ତ୍ତନ ଢାଞ୍ଚାକୁ ମଧ୍ୟ କମିଟି ସମୀକ୍ଷା କରିବ। କମିଟି ଏକ ଯୋଜନାବଦ୍ଧ ଏବଂ ସମୟଭିତ୍ତିକ ସମାଧାନ ବାହାର କରି ରିପୋର୍ଟ ଉପସ୍ଥାପନ କରିବେ ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଗସ୍ତରେ ସିକିମ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଷ୍ଟ୍ରପତି କେତେକ ସ୍ଥାନକୁ ପରିଦର୍ଶନ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆଜି ଅର୍କିଡାରିୟମ

ଏବଂ ନାମଗେଲ ତିବତଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ଅର୍କିଡାରିୟମ୍ଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ପ୍ରମୁଖ ସ୍ୱାଗତ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶଗତ ଏବଂ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ନାଥୁଲାଘାଟି ପରିଦର୍ଶନ କରିବା ସହ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ସମ୍ମିଳିତ କାର୍ଯ୍ୟସୂଚୀର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ କେ ନାଗରାଜ ନାଇଡୁ କହିଛନ୍ତି, ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଆଧାରିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ଉପରେ ମତ ବିନିମୟ ହୋଇଛି। ବୈଠକରେ ସଦସ୍ୟ ରାଷ୍ଟ୍ରଗଣ ଏକ ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, କ୍ୱାଡ୍ ସଦସ୍ୟ ରାଷ୍ଟ୍ର ସହଭାଗିତା ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ପର୍ଯ୍ୟବେସିତ ହୋଇଛି। ସେଥିମଧ୍ୟରେ ସାମୁଦ୍ରିକ ଏବଂ ଆନ୍ତର୍ଜାତିକ ସୁରକ୍ଷା, ଆର୍ଥିକ ସମୃଦ୍ଧି, ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା, ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ କ୍ଷେତ୍ରରେ ତ୍ୱରିତ ପ୍ରକ୍ରିୟା ଅନ୍ତର୍ଭୁକ୍ତ। କ୍ୱାଡ୍ ରାଷ୍ଟ୍ରଗୁଡ଼ିକ ଆଜି ସାମୁଦ୍ରିକ କ୍ଷେତ୍ରରେ ସମନ୍ୱୟକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ର ସମୀକ୍ଷା ସହଯୋଗ ବ୍ୟବସ୍ଥା ଆରମ୍ଭ କରିବା ନେଇ ସହମତ ହୋଇଛନ୍ତି ବୋଲି ଶ୍ରୀ ନାଇଡୁ କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ନିନ୍ଦା କରାଯାଇଥିବା ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚାରିଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଉନ୍ନତ ବୈଷୟିକ ସୁରକ୍ଷା ବ୍ୟବସ୍ଥା, ସମୟୋଚିତ ଅନୁଧ୍ୟାନ ଏବଂ ତ୍ୱରିତ ଅଭିଯୋଗ ସମାଧାନ ବ୍ୟବସ୍ଥା ପାଇଁ ମଧ୍ୟ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ବୈଷୟିକ ତ୍ରୁଟି ଏବଂ ଦେୟ ବିଫଳତା ସଂକ୍ରାନ୍ତ ସମସ୍ୟାକୁ ଦୂର କରିବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସିବିଏସ୍ଇ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ଏକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କଗୁଡ଼ିକ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, କାନାଡ଼ା ବ୍ୟାଙ୍କ ଏବଂ ଇଣ୍ଡିଆନ୍ ବ୍ୟାଙ୍କର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଛାତ୍ରଛାତ୍ରୀ ଅନୁକୂଳ ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବିଶେଷ କରି ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ, ଉତ୍ତର ଖାତାର ଫଟୋକପି ପ୍ରଦାନ ଏବଂ ଅନ୍ୟାନ୍ୟ ଦେୟ ଆଧାରିତ ପ୍ରକ୍ରିୟା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ଡ୍ରୋନ୍ ମାଧ୍ୟମରେ ହେଉଥିବା ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଚୋରା କାରବାରକୁ ରୋକିବା ପାଇଁ ଆସନ୍ତା 6 ମାସ ମଧ୍ୟରେ ଏକ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଜସ୍ଥାନର ବିକାନେର ଜିଲ୍ଲାର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ବିଏସ୍ଏଫ୍ କର୍ମଚାରୀଙ୍କୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ସୀମାପାର ଆତଙ୍କବାଦ ଦେଶ ପାଇଁ ଆହ୍ୱାନପୂର୍ଣ୍ଣ ଥିବାବେଳେ ଦେଶ ଭିତରେ ଏହାକୁ ସହଯୋଗ କରୁଥିବା ଆଭ୍ୟନ୍ତରୀଣ ଉପାଦାନ ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ସୀମାପାର ଆତଙ୍କବାଦକୁ ସହଯୋଗ କରୁଥିବା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଶାହା କହିଛନ୍ତି। ଭାରତୀୟ ସୀମାରେ ଅବତରଣ କରୁଥିବା ଡ୍ରୋନ୍ରୁ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ପ୍ରଭାବଶାଳୀ ଢଙ୍ଗରେ ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପୁଲିସ୍ ଏବଂ ନାଗରିକ ପ୍ରଶାସନକୁ ସହଯୋଗ କରିବା ଜରୁରୀ ବୋଲି ଶ୍ରୀ ଶାହା କହିଛନ୍ତି। ସୀମା ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ, ବିଏସ୍ଏଫ୍, ସଶସ୍ତ୍ର ବାହିନୀ, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକମାନଙ୍କୁ ନେଇ ଏକ ବହୁସ୍ତରୀୟ ସୁରକ୍ଷା ପ୍ରଣାଳୀ ଗଠନର ଆବଶ୍ୟକତା ଉପରେ ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା 2036 ମସିହାରେ ଭାରତର ଅଲିମ୍ପିକ୍ କ୍ରୀଡ଼ା ଆୟୋଜନକୁ ଦୃଷ୍ଟିରେ ରଖି ଆଗାମୀ ଅଲିମ୍ପିକ୍ କ୍ରୀଡ଼ାସୂଚୀରେ ଯୋଗାସନକୁ ଅନ୍ତର୍ଭୁକ୍ତ କରାଯିବ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଅହମ୍ମଦାବାଦ ଆସନ୍ତା 4 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଏହା ଦେଶର ପାରମ୍ପରିକ ସୁସ୍ଥତା ଅଭ୍ୟାସକୁ ବିଶ୍ୱ କ୍ରୀଡ଼ା ଶୃଙ୍ଖଳ ଭାବରେ ସ୍ଥାନିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯୋଗାସନ ଅନ୍ତର୍ନିହିତ ଶକ୍ତି ବୃଦ୍ଧିକୁ ପ୍ରତିଫଳିତ କରେ ଏବଂ ସାରା ବିଶ୍ୱରେ ଶାରୀରିକ ମାନସିକ

0: ସୁସ୍ଥତା ଏବଂ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହିତ କରିବାରେ ଯୋଗ ଏକ ମାଧ୍ୟମ ଭାବେ ଉଭା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। मंत्री कहते योगासन शारीरिक सुस्थता श्रृंखला और मानसिक संतुलन को एकाठी करें योग प्रशिक्षक और सुस्थता पेशादारों जीविका अर्जन सुजोग सृष्टि करें आंतर्जातिक स्तर में भारत योगासन को प्रोत्साहित करिवारे नेतृत्व नेबा उचित बोली मंत्री कहते। ଏହି ଅବସରରେ ମନ୍ତ୍ରୀ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିଅନସିପ୍ 2026ର ଅଫିସିଆଲ ମାସ୍କଟ୍ ଜର୍ସି ଏବଂ ଚାମ୍ପିଅନସିପ୍ ଚଳଚ୍ଚିତ୍ରକୁ ଉନ୍ମୋଚନ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ 2026 ପାଳନ ନେଇ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରାଯାଇଛି। ଇଂରାଜୀ ହିନ୍ଦୀ ଏବଂ 21ଟି ଆଞ୍ଚଳିକ ଭାଷାରେ ଏହି ହ୍ୟାଣ୍ଡବୁକ୍ ପ୍ରସ୍ତୁତ ହୋଇଛି। ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଯୋଗକ୍ରିୟା ଏବଂ ଏଥିପାଇଁ ମନ୍ତ୍ରଣାଳୟ ଗ୍ରହଣ କରିଥିବା ପଦକ୍ଷେପ ଏବଂ ଏହା ସହିତ ଜଡ଼ିତ ଜନଭାଗିତାର ସୁଯୋଗ ଆଦି ଏହି ହ୍ୟାଣ୍ଡବୁକ୍ରେ ସ୍ଥାନିତ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ସିବିଏସ୍ଇ ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜ୍ୟରେ ପଡ଼ି ରହିଥିବା ହଜାର ହଜାର ସଂଖ୍ୟାର ରାଜସ୍ୱ ମାମଲାର ତ୍ୱରିତ ଶୁଣାଣି ଓ ଫଇସଲା ପାଇଁ କଟକ ବୋର୍ଡ ଅଫ୍ ରେଭିନ୍ୟୁ ପରିସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରାଜସ୍ୱ ମାମଲାର ସମାଧାନ ପାଇଁ ରିଭିଜନ କୋର୍ଟ ସଂଖ୍ୟା 43କୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆଗାମୀ ଦିନରେ ମାମଲାଗୁଡ଼ିକର ପଞ୍ଜୀକରଣ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
3: ଆମେ ଶୀଘ୍ର ସମାପ୍ତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ 23ଟା ରିଭିଜନାଲ କୋର୍ଟ କରିକିରି ମେମ୍ବର ବୋର୍ଡ ଅଫ୍ ରେଭିନ୍ୟୁର ଗୁଡ଼ିଏ କେସ୍ ଆମେ ରିଭିଜନାଲ କୋର୍ଟକୁ ଟ୍ରାନ୍ସଫର କରିଥିଲୁ। ପରବର୍ତ୍ତୀ ଅବସ୍ଥାରେ ରିଭିଜନାଲ କୋର୍ଟର ସଂଖ୍ୟା ମଧ୍ୟ ବୃଦ୍ଧି କରିକିରି 43ରେ ସଂଖ୍ୟା ପହଞ୍ଚିଲା ଏବଂ ତାର ସାଙ୍ଗରେ ସାଙ୍ଗରେ ନିକଟ ଅତୀତରେ ମଧ୍ୟ ଗୁଡ଼ିଏ ପ୍ରକାରର କେସ୍ ତହସିଲଦାରମାନଙ୍କୁ ମଧ୍ୟ ଆମେ ଅଧିକୃତ କରିଥିଲୁ ଯେମିତି କେସେସ୍ ସବୁ ଲୋକ ଶୀଘ୍ର ନ୍ୟାୟ ପାଇବେ କେସ୍ ସମାପ୍ତ ହେବ।
2: ଆକାଶବାଣୀ କଟକ କେନ୍ଦ୍ରର 90ତମ ପ୍ରତିଷ୍ଠା ଦିବସ ଅବସରରେ କଟକ ଦର୍ଘା ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠା ଦିବସ ଅବସରରେ ଶାସ୍ତ୍ରୀୟ ସଙ୍ଗୀତ ପାଲା ଦାସକାଠିଆ ପରିବେଷଣ କରାଯାଇଥିଲା। କଟକ ଆକାଶବାଣୀ କେନ୍ଦ୍ରର ପ୍ରାକ୍ତନ ଅତିରିକ୍ତ ଉପମହାନିର୍ଦ୍ଦେଶକ ହୃଷିକେଶ ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା ସଂସ୍କୃତି ମନୋରଞ୍ଜନ ଚାଷ ଏବଂ ସମ୍ବାଦ ପରିବେଷଣ କ୍ଷେତ୍ରରେ ଆକାଶବାଣୀର ଦାନ ଅତୁଳନୀୟ ବୋଲି କହିଥିଲେ। ଏ ସମ୍ପର୍କରେ ଆକାଶବାଣୀ କଟକର କାର୍ଯ୍ୟକ୍ରମ ନିଷ୍ପାଦକ ଦୁର୍ଗାଚରଣ ମାଝୀ କହିଥିଲେ,
4: ଆମର 90 ବର୍ଷ ଭିତରେ ଯେଉଁ ଯେଉଁ କାର୍ଯ୍ୟକ୍ରମ ଆମେ ପ୍ରସ୍ତୁତ କରିକି ସେଟାକୁ ଲୋକଙ୍କ ପ୍ରସାର ପାଖରେ ପହଞ୍ଚାଇବା ପାଇଁ ଯେଉଁ ହିତକାରୀ କାର୍ଯ୍ୟକ୍ରମ ଯେଉଁଗୁଡ଼ା ସବୁ ରହିଛି ଆକାଶବାଣୀର, ବିଶେଷ କରିକି ଯେଉଁ ଡେଭଲପମେଣ୍ଟାଲ ପ୍ରୋଗ୍ରାମ ଯେଉଁ କହୁଛୁ, ଆପଣଙ୍କର ଚାଷବାସ କଥା କୁହନ୍ତୁ କି ଶିକ୍ଷା କଥା କୁହନ୍ତୁ କି ଆପଣଙ୍କର ମନୋରଞ୍ଜନ ଯେଉଁଟା ସଙ୍ଗୀତ, ସେଟାକୁ ବେଶୀ ଗୁରୁତ୍ୱ ଦେଇଛୁ। ଅର୍ଥାତ୍ ଶିକ୍ଷା ସୂଚନା ଏବଂ ମନୋରଞ୍ଜନ ଏହାରି ମାଧ୍ୟମରେ କାର୍ଯ୍ୟକ୍ରମ ଆମେ ପ୍ରସାରଣ କରିଆସିଛୁ।
2: ନିଆଳି ବିଧାୟକ ଛବି ମଲ୍ଲିକ କଟକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରି କଟକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏହା ଏକ ସଂକଳ୍ପ ଓ ସେବାର ସୁଯୋଗ ବୋଲି କହିଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳର ସମାନ ଉନ୍ନତି ଉପରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୌସୁମୀ ସମୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଗ୍ରୀଷ୍ମ ଅବକାଶ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ସମସ୍ତ ଛୁଟିକାଳୀନ ବେଞ୍ଚ ଆଭାସୀ ମାଧ୍ୟମରେ କାର୍ଯ୍ୟ କରିବେ। ଅବକାଶ ସମୟରେ ହାଇକୋର୍ଟରେ ସର୍ବନିମ୍ନ 50% କର୍ମଚାରୀ ଉପସ୍ଥିତି ନ୍ୟାୟାଳୟରେ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନଜାତୀୟ ଗରିମା ଉତ୍ସବ ଅବସରରେ କଟକ ଜିଲ୍ଲା ଆଠଗଡ଼, ବାରଙ୍ଗ ଓ ବଡ଼ମ୍ବା ବ୍ଲକର ବିଭିନ୍ନ

0: ମରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ନିକଟସ୍ଥ ଡାକ୍ତରଖାନାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଶିବିରରେ ଉପସ୍ଥିତ ରହି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ରୋଗର ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ପରାମର୍ଶ ଓ ମାଗଣା ଔଷଧ ଦେଇଥିଲେ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକ୍ରିୟାରେ ଜିଲ୍ଲାରେ ଚଳିତ ମାସ 30ରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। କଟକ ମହାନଗର ନିଗମ ବିଜୁ ଭବନ ସମ୍ମିଳନୀ କକ୍ଷଠାରେ ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ସଚେତନତା ନିମନ୍ତେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ନିମନ୍ତେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ହାଇକୋର୍ଟ ପରିସରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ 115 ମାମଲାର ସମାଧାନ ହେବା ସହିତ 9,68,11,334 କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ହାଇକୋର୍ଟର 11 ବିଚାରପତି ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ଜିଲ୍ଲା ହାଲଚାଲ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ କିଷାନବାଣୀ ଶୁଣିବା ପୂର୍ବରୁ ରହିଛି ଏକ ଛୋଟ ବିଜ୍ଞାପନ।
2: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
3: ଅଂଶୁଘାତ ନ ହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
2: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
2: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି। ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
2: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
3: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ଯୋଗାଯୋଗ କରନ୍ତୁ।
2: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
1: ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଷାନବାଣୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ମାନସୀ ଦେଇ, ବିଭୂତିଭୂଷଣ ମିଶ୍ର ଏବଂ ସୀତାମଣି ଦେବୀ। କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ରହିଛନ୍ତି ଦିଲୀପ କୁମାର ନାୟକ।
4: ପ୍ରାୟୋଜକ ଅଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଓହୋ, କି ଗରମ! ମଣିଷ ଝାଳ ଏତେ ଜୋରେ ବୋହୁଛି, ଘରେ ପୁଣି ହେଇଛି ଏତେ ଗରମ! ବାହାରେ ହେଇଛି ସନ୍ଧ୍ୟାବେଳ ସମୟ, କହିଲୁ ଟିକେ ବାହାରକୁ ଆସିଲେ ସୁଲୁସୁଲିଆ ପବନ ଦଉଥିବ, ତା ବି ନାହିଁ! ଏପଟେ କ'ଣ ବିଶେଷଜ୍ଞ ମାନେ କହିଲେଣି, ଦିନକୁ ଦିନ ଗରମ ଏମିତି ବଢି ଚାଲିବ, କ'ଣ ଗୋଟା ଏଲ ନିନୋ ଆସିବ, ଆଗକୁ ଆହୁରି ଭୟଙ୍କର ହବ ପାଣିପାଗ ସମସ୍ୟା, ବର୍ଷା କ'ଣ ଏ ବର୍ଷ କମ ରହିବ! ଏ କଥା ସବୁ ଶୁଣି ମଣିଷ ଭୟ ଲାଗିଲାଣି, ଚାଷ କରିବ କେମିତି, ବଞ୍ଚିବ କେମିତି, ସିନା ଉତ୍ପାଦନ ହେଲେ ମଣିଷ ବଞ୍ଚିବ, ଚାଷ ହବ କି ନାହିଁ ବର୍ତ୍ତମାନ ସନ୍ଦେହ ହେଲାଣି, କି ଯଦି ବର୍ଷା ନ ହବ ଚାଷ କେମିତି ସମ୍ଭବ ହବ! ହଉ, ମୁଁ ଟିକେ ବସି ପଡ଼େ, କେହି କୁଆଡେ କଣ ଦେଖାଯାଉନାହାନ୍ତି, ମୁଁ କାହାକୁ କହୁଛି କେଜାଣି, ଇଏ ଆମ ଭଜନୀ କୁଆଡେ ଗଲା!
1: କୁଆଡେ ଆଉ ଯିବି ଅପା, ଏଇ ତ ଆସି ପହଞ୍ଚିଲି ଆଉ କଣ। ଅପା ନମସ୍କାର। ହଉଛି
0: ନମସ୍କାର, ମୁଁ ପରା ଆଗୁଆ ଚାଲି ଆସିଲି ତ, ମୁଁ କହିଲି ଆଗ ବସି ଯାଇ କାହିଁକି ଆସିଲି, ଗରମ ତ ହଉଛି, ବାହାରେ ଟିକେ ପବନ ହଉଥିବ, କାହିଁ ବାହାରେ ଟିକେ ପବନ ବି ନାହିଁ।
1: ଗରମ କଥା କାଇଁ କହୁଛ ଅପା, ଇଏ ତ କିଛି ଦିନ ହେଲାଣି ଏମିତି ଗରମ ହଉଛି ଯେ ଇଏ ଦିନ 8ଟା ପରେ ଆଉ ଘରୁ ବାହାରି ହଉନି।
0: ହଁ ପରା,
1: ମୁଁ ତ ସକାଳୁ ସକାଳୁ ଯାଉଛି ବିଲକୁ, ଭୋରୁ ପଳଉଛି 5 ରାତିରୁ, 8 ବାଜିଲା ବେଳକୁ ପୁଣି ଘର ଆସି ପହଞ୍ଚି ଯାଉଛି, ଏ ଖରା ସମ୍ଭାଳି ହଉନି ଅପା। ଆଉ ଆଜି ତ ଦେଖୁଛ ଏଇ 4ଟା ବେଳେ ଟିକେ ଯାଇଥିଲି ଆମର ବିଲ ଆଡେ, ହଠାତ୍ କିନି ମନେ ପଡିଗଲା କୋଠ ଘର କଥା, ତମେ ଯାଇ ବସିଥିବ, ଏଇଠି ଆସୁଛି ଆଉ କଣ।
0: ହଉ ହଉ, କିନ୍ତୁ ଆମେ ସବୁବେଳେ ତ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ କହୁଛୁ ଟାଣ ଖରାକୁ ଯାଆନ୍ତୁନି, ସେ ସମ୍ପର୍କରେ ଆଜି ପୁଣି ଥରେ ଟିକେ କହ।

0: ନିହାତି ଆଉ ଟିକେ ସଚେତନ କରେଇଦବା।
1: ହଁ ହଁ, ହେଇଛି ଟାଣ ଖରାରେ ପଦାକୁ ଆଦୌ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଦିନ 11ଟାରୁ 3ଟା ମଧ୍ୟରେ କୌଣସି ପ୍ରକାର କଠିନ ପରିଶ୍ରମ ଆମେ କରିବାନି, ଖରା ବେଳରେ ନିଆଁ ପାଖରେ ମଧ୍ୟ ଆମେ କାମ କରିବାନି। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ ଓ ମଧୁମେହର ପୀଡିତ ବ୍ୟକ୍ତି ଟାଣ ଖରାରେ ଆଦୌ ବାହାରକୁ ଯାଆନ୍ତୁ ନାହିଁ।
0: ଆଉ ଯଦି ଅତ୍ୟଧିକ ଜରୁରୀ ପଡୁଛି, ଗଲାବେଳେ ଛତାଟିଏ, କଳା ଚଷମା ଏବଂ ଓଦା ଗାମୁଛା, ପାଣି ବୋତଲ ନବା ପାଇଁ ଭୁଲନ୍ତୁ ନାହିଁ।
1: ଯଦି କେହି ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସା ପ୍ରତି ଅବହେଳା କରନ୍ତୁନି। ଗୋରୁ ଗାଈମାନଙ୍କୁ ଟାଣ ଖରାରେ ବାହାରକୁ ଛାଡନ୍ତୁ ନାହିଁ, ସେମାନଙ୍କୁ ଛାଇରେ ରଖି ନିୟମିତ ପାଣି ପିଇବାକୁ ଦିଅନ୍ତୁ। ଆଉ ଗୋଟିଏ କଥା ଭଜନୀ,
0: କି କଥା?
1: ହାଲକା ଏବଂ ଢିଲା ପୋଷାକ ପରିଧାନ କରିବା, ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକା ପାଣି, ORS ଦ୍ରବଣ, ପଣା, ତୋରାଣି, ଘୋଳ ଦହି, କାକୁଡି ଏସବୁକୁ ଆମେ ଖାଇବା। ଆଉ ଅଂଶୁଘାତରେ ଯଦି କୌଣସି ବ୍ୟକ୍ତି ଆକ୍ରାନ୍ତ ହେଲା, ଯଥାଶୀଘ୍ର ତାଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବା। ହାଲିଆ ଲାଗିଲେ ଛାଇ ଜାଗା ବା ପବନ ଚଳାଚଳ କରୁଥିବା ସ୍ଥାନରେ ତାଙ୍କୁ ବିଶ୍ରାମ କରାଇବା।
0: ବୁଝିଲ ଅପା? ଆଉ ଗୋଟେ କଥା ଏଠି ସଚେତନ କରିବା,
1: କଣ
0: ଆମ ଯୋଉ ବାହାରେ ଜୀବଜନ୍ତୁ ମାନେ ବୁଲୁଛନ୍ତି, ସେମାନଙ୍କ ପାଇଁ ଆମ ଘରର ଦୁଆରେ ହଉ କିମ୍ବା ସାହିରେ ହଉ, ଗଳିକନ୍ଦିରେ, ଗାଁ ମୁଣ୍ଡରେ ପାଣି ପିଇବାର ବ୍ୟବସ୍ଥା ଟିକେ କରିବା।
1: ନିହାତି ନିହାତି, ବହୁତ ଭଲ କଥାଟିଏ କହିଲୁ ଯୋଉଟାକୁ ମୁଁ ଭୁଲି ଯାଇଥିଲି। ହଉ, ଏତେ କଥା ପଡିଲା, ବର୍ତ୍ତମାନ ଗୋଟିଏ ଭଜନ ଶୁଣିବା, ଆଗକୁ ବଢିବା।
0: ଶୁଣିବା।

0: ଯା ହଉ ବାପା, ସନ୍ଧ୍ୟା ସମୟ ଭଜନଟେ ଶୁଣିଲେ ସେ ଗୀତିକାର କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ ଦେଇ ଆଜି କଣ କୋଠ ଘରେ ଆଲୋଚନା ଅଛି, ଚାଲ ସେଇ କଥା ଟିକେ ଶୁଣିବା।
1: ଆଜି ଆଲୋଚନା ଅଛି ସେଇ ମହିଳାଙ୍କ ଉପରେ, ମହିଳା ସଶକ୍ତିକରଣ।

0: ମହିଳାମାନେ ପ୍ରତ୍ୟେକ ଜିନିଷକୁ କେମିତି ବ୍ୟବହାର କରିବେ, କେମିତି ତାର ପ୍ରକ୍ରିୟାକରଣ କରିକିରି ଭ୍ୟାଲ୍ୟୁ ଆଡିସନ କରିକି ରୋଜଗାର କରିବେ।
1: ଆଚ୍ଛା,
0: ଏଇ ଯୋଉ ଆମେ ଜାଣିଛୁ, ଆମର ତ ତୁ ତ ଜାଣିଛୁ ତୋ ଗାଁରେ କେତେ ଜାଗାରେ ଯୋଉ କାଜୁ ଗଛ ଅଛି, ପୁରୀ ଜିଲ୍ଲାରେ ଅଧା ଅଞ୍ଚଳ କାଜୁ।
1: ମଲା ତମେ ଖାଲି ଆମର ଏଇ ବ୍ରହ୍ମଗିରି ଅଞ୍ଚଳ ଚାଲି ଯାଉନ, ସେପଟେ ଦେଖିବ ଆମର ଏଇ ଯୋଉ ଖରା ଦିନରେ ଖାଲି କାଜୁ ଶୁଖେଇକିରି ତାକୁ କାଟି ମଞ୍ଜି ବାହାର କରିକି ବିକ୍ରି କରୁଛନ୍ତି।
0: ବାସ ବାସ, କୋଣାର୍କ କଣ, ଏପଟେ ବ୍ରହ୍ମଗିରି କଣ, କେତେ କେତେ ଅଞ୍ଚଳ, ଏଇ ତ କାଜୁ ଆଉ ଖାଲି ତ କାଜୁ ଜଙ୍ଗଲ। ତେବେ ଏଇ ଯୋଉ କାଜୁ ଆମର ସିନା କାଢିଦେଲେ ତାକୁ କାଟିକିରି ବିକ୍ରି କରି ରୋଜଗାର କରିଦଉଛନ୍ତି, କାଜୁ ଯୋଉ ଫଳଟିରେ ହୁଏ ତାକୁ ଆମର କହନ୍ତି କଣ, ଲଙ୍କା ଆମ୍ବ।
1: ଲଙ୍କା ଆମ୍ବ,
0: ସେ ଲଙ୍କା ଆମ୍ବକୁ ଆମେ କଣ କରୁ, କାଜୁ ତୋଳି ଦେଲା ପରେ ତାକୁ ଫୋପାଡି ଦଉ।
1: ହଁ, ସେଠି ଖାଇବା ଟିକେ ଅବାଗିଆ ଲାଗେ, ପାଟିକୁ ଗତ ଗତ ଲାଗେ,
0: ଲାଗିବ, ସେ ରାସ୍ତା କଡରେ ଗଦା ଗଦା ହିଁ ପଡିଥାଏ।
1: ହଁ,
0: କିନ୍ତୁ ଯଦି ମହିଳାଟିଏ ଚାହିଁବ, ସରକାର କହିଲେଣି, ତାକୁ ପ୍ରକ୍ରିୟାକରଣ କରିକି ସେ ଅଧିକ ରୋଜଗାର କରିପାରିବ।
1: ଆଚ୍ଛା, ସେ ଫଳରୁ କରିହବ?
0: ହଁ,
1: ଇଏ ତ ତାହେଲେ ବଢିଆ ଆଲୋଚନାଟି, ଆଉ ଡେରି କାହିଁ କରୁଛ, ଶୁଣେଇ ଦିଅ ଆଲୋଚନାଟି।
0: ହଉ, ଆମର କୃଷି ସହ ଜଡିତ ଅନେକ ଫସଲ ରହିଛି ଯାହାକି ଚାଷୀଟିକୁ ଆର୍ଥିକ ବିକାଶରେ ସାହାଯ୍ୟ କରିଥାଏ। ତାକୁ ଆଖି ଆଗରେ ରଖି ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ପ୍ରତି ସମୟରେ କିଭଳି ଭାବରେ ଆମେ ଧାନ, ଡାଲି ଏବଂ ତୈଳବୀଜ ଜାତୀୟ ଫସଲ କରିବା ସଙ୍ଗେ ସଙ୍ଗେ ଉଦ୍ୟାନ କୃଷି ଉପରେ ଗୁରୁତ୍ୱ ଦେବା, ଏବଂ ତା ଭିତରୁ ଯୋଉ ଆମର ରୋଜଗାର ଆସିବ ସେଥିରେ ନିଶ୍ଚିତ ଭାବରେ ଗୋଟେ ଚାଷୀଟିର ଆର୍ଥିକ ବିକାଶ ଘଟିବ। ସେହି ଉଦ୍ୟାନ କୃଷି ଭିତରେ ଅନ୍ୟତମ ଆମର କାଜୁ ଚାଷ, ଯାହାକି ଚଳିତ ବର୍ଷ ଯୋଉ ଆମର ଆର୍ଥିକ ବର୍ଷରେ କୃଷିର ବଜେଟ୍ ହେଇଥିଲା ସେଥିରେ ମାନ୍ୟବର ପ୍ରଧାନମନ୍ତ୍ରୀ କାଜୁ ଚାଷ, ନଡ଼ିଆ ଚାଷ, ବାଉଁଶ ଚାଷ, ତା ସାଙ୍ଗେ ସାଙ୍ଗେ ଆମର ଡାଲି ମିଶନ ହଉ ବା ତୈଳବୀଜ ମିଶନ, ଏସବୁକୁ ସେ ଗୁରୁତ୍ୱ ପ୍ରଦାନ କରିଥିଲେ। ତେବେ ଏଇ ଯୋଉ କାଜୁ ଚାଷ ଯୋଉଟା ଆମର ଉପକୂଳବର୍ତ୍ତୀ ଅଞ୍ଚଳରେ ଆମର ଚାଷୀ ଭାଇ ଭଉଣୀ ମାନେ କରୁଛନ୍ତି, ଏଠି ମଞ୍ଜି ଯେକୌଣସି ସମୟରେ ବା ଯେକୌଣସି ଜାଗାରେ ପକେଇଦେଲେ ଆର ମାଟି, ପାଣି, ପବନ ଏଭଳି ଭାବରେ ଯେ କାଜୁ ଗଛଟିଏ ହେଇଯାଏ ଏବଂ ସେ ଆମକୁ ଉତ୍ପାଦନ ଦେଇଥାଏ। ତେବେ ତାକୁ ଆଖି ଆଗରେ ରଖି ଆଜି ଆମେ ଗୋଟେ ଆଲୋଚନା ରଖିଛୁ, ସେଇ ଲଙ୍କା ଆମ୍ବର କିଭଳି ଭାବରେ ପ୍ରକ୍ରିୟାକରଣ କରାଯିବ। ଆମେ ତ କାଜୁ ଚାଷ କରୁଛେ, କାଜୁ ବିକୁଛେ, କାଜୁ ବିକିକିରି ଆମେ ବିଭିନ୍ନ ପ୍ରକାର ରୋଜଗାର କରୁଛେ, ଆମେ ପ୍ରକ୍ରିୟାକରଣ କରୁଛେ, କିନ୍ତୁ କାଜୁ ଯୋଉଠୁ ହଉଛି, ଯୋଉ ମୁଖ୍ୟ ଫଳଟି ତାକୁ ଲଙ୍କା ଆମ୍ବ ବୋଲି କୁହାଯାଏ, ସେ ଲଙ୍କା ଆମ୍ବର କିଭଳି ଭାବରେ ପ୍ରକ୍ରିୟାକରଣ ହେଇପାରିବ, ତାକୁ ଆମେ କଣ କରୁଛୁ ନା, କାଜୁଟି ନେଲା ପରେ ସେ ଜିନିଷଟିକୁ ଆମେ ଫିଙ୍ଗି ଦଉ, ସେ କୌଣସି ଦରକାରରେ ଆସେନି। କିନ୍ତୁ ଗୋଟିଏ ମହିଳା ଚାହିଁଲେ ବିନା କୌଣସି ଖର୍ଚ୍ଚରେ ତାକୁ ସେ ପ୍ରକ୍ରିୟାକରଣ କରିପାରିବ। ତାକୁ ଆଖି ଆଗରେ ରଖି ଆଜି ଯୋଉ ଆମର ଆଲୋଚନାଟିଏ ରହିଛି, ଲଙ୍କା ଆମ୍ବ ପ୍ରକ୍ରିୟାକରଣ ମାଧ୍ୟମରେ ମହିଳାମାନଙ୍କର ଆତ୍ମନିଯୁକ୍ତି, ଏ ସମ୍ପର୍କରେ ଆଜି ଆଲୋଚନା କରିବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର କବିତା ସେଠୀ, ଯେ କି କନିଷ୍ଠ ଉଦ୍ୟାନବିଦ ଅଛନ୍ତି, କାଜୁ ଗବେଷଣା ପ୍ରକଳ୍ପ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରୁ ଆସିଛନ୍ତି। ମ୍ୟାଡାମ ନମସ୍କାର।
2: ନମସ୍କାର।
0: ଆଜି ଯୋଉ ଆଲୋଚନାଟି ରହିଛି ମ୍ୟାଡାମ, ଯୋଉ କାଜୁର ଯୋଉ ଫଳ ତଳେ କାଜୁଟି ହୁଏ, ଆମେ ଲଙ୍କା ଆମ୍ବ ବୋଲି କହୁ, ଯେତେବେଳେ ଆମେ କାଜୁଟି ତୋଳି ଦଉ, ସେ ଲଙ୍କା ଆମ୍ବଟି ଆମେ ଦେଖିଛୁ ବାଲ୍ଟି ବାଲ୍ଟି ସେସବୁ ଏମିତି ରାସ୍ତା କଡରେ ଗଦା ହେଇଥିବ, ତ ଆମେ ଚାହୁଁଛୁ ଯେ ସେ ଜିନିଷର କିଭଳି ଭାବରେ ପ୍ରକ୍ରିୟାକରଣ ହେଇପାରିବ, ହେଇପାରିବ କି ମ୍ୟାଡାମ?
2: ନିଶ୍ଚିନ୍ତ ଭାବରେ ହେଇପାରିବ। ଏଇ କାମ୍ବ ଫଳର ପ୍ରକ୍ରିୟାକରଣ ପୂର୍ବରୁ ଆପଣଙ୍କୁ ସମ୍ୟକ ଧାରଣା ଦେବାକୁ ଚାହୁଁଛି, ଏଇ ଯୋଉ ଲଙ୍କା ଫଳ ବିଷୟରେ ଆମର କେତେ ଉତ୍ପାଦନ ହଉଛି, ଆମର କେତେ ଏରିଆ ରହିଛି। ଯଦି ଆପଣ ଓଡ଼ିଶାକୁ ଲକ୍ଷ୍ୟ କରିବେ, ଆପଣ ଏଠାରେ ବହୁ ବର୍ଷୀୟ ଫସଲ ମାନଙ୍କ ମଧ୍ୟରେ ଲଙ୍କା ଆମ୍ବ ଅନ୍ୟତମ, ଏହାର ଆମ ରାଜ୍ୟରେ ବହୁଳ ଭାବରେ ଚାଷ କରାଯାଉଛି। ଆପଣ ଯଦି ଏହାର ଆମର ଷ୍ଟାଟିଷ୍ଟିକ୍ସ ନେବେ, ଦେଖିବେ ସାରା ଭାରତ ବର୍ଷରେ ଓଡ଼ିଶାରେ ସବୁଠାରୁ ଅଧିକ ଜମିରେ ଲଙ୍କା ଆମ୍ବ ଚାଷ ହେଉଛି, ଏବଂ ରାଜ୍ୟର ପ୍ରାୟ 121.28 ମେଟ୍ରିକ ଟନ୍ ଲଙ୍କା ଆମ୍ବର ମଞ୍ଜି ଉତ୍ପାଦନ ହେଉଛି, ଯାହାର ଫଳ ତାର 6 ଗୁଣା ଉତ୍ପାଦନ ହେଉଛି। ତା ମାନେ ଆପଣଙ୍କର 621.28 ମେଟ୍ରିକ ଟନ୍ ଆପଣଙ୍କର ଲଙ୍କା ଆମ୍ବ ଫଳ ଆମେ ଉତ୍ପାଦନ କରୁଛେ, କିନ୍ତୁ ଏହାର କୌଣସି ଆମ ରାଜ୍ୟର ପ୍ରକ୍ରିୟାକରଣର ସୁବିଧା ନାହିଁ, କିମ୍ବା ଆମେ ତାକୁ ଜାଣିନାହୁଁ, ଯୋଉଟାକି ଆମର ସମ୍ପୂର୍ଣ୍ଣ ଭାବରେ ଆମେ ତାକୁ ଫୋପାଡି ଦଉଛୁ। ଆମ ଯଦି ଦେଖିବେ ଗୋଆରେ ଆମର ଏଇ ଲଙ୍କା ଆମ୍ବ ଫଳରୁ ଆମର ଗୋଟେ ଆଲକୋହଲିକ ପାନୀୟ ଦ୍ରବ୍ୟ ତିଆରି ହେଉଛି, ଯାହାକୁ ଫେନି କୁହାଯାଉଛି, ଏହାର ଚାହିଦା ମଧ୍ୟ ସାରା ବିଶ୍ୱରେ ରହିଅଛି। ଫେନି ଛଡା ଆମେ ବହୁତ ପ୍ରକାରର ମୂଲ୍ୟଯୁକ୍ତ ପଦାର୍ଥ ଆମେ କରିପାରିବା, ଯାହାକି ଆମର ମହିଳାମାନେ ଘରେ ବସିକି ତାକୁ ତିଆରି କରିପାରିବେ, ଏହାକୁ ଏକ ଉଦ୍ୟୋଗ ଭାବରେ ମଧ୍ୟ ନେଇପାରିବେ। କାହିଁକି ଚାହିଦେବାକୁ ଚାହୁଁଛି, ଲଙ୍କା ଆମ୍ବ ଫଳରେ ଆପଣ ଯୋଉ ଲେମ୍ବୁ ଅଛି, ଲେମ୍ବୁ ଜାତୀୟ ଯେତିକି ଭିଟାମିନ ସି ରହିଅଛି, ତାର 6 ଗୁଣା ଅଧିକା ଭିଟାମିନ ସି ଆପଣ ଲଙ୍କା ଆମ୍ବ ଫଳରେ ପାଇବେ। ଏହା ଭିତରେ ଖଣିଜ ପଦାର୍ଥ ଆଉ ଭିଟାମିନ ସବୁ ପ୍ରକାରର ଦ୍ରବ୍ୟ ରହିଛି, ଯାହା ସ୍ୱାସ୍ଥ୍ୟ ପକ୍ଷେ ଏହା ବହୁତ ହିତକର। ଏହାକୁ କିଭଳି ଭାବରେ ମୂଲ୍ୟଯୁକ୍ତ ଏହି ଫଳକୁ ପଦାର୍ଥ ତିଆରି କରିହବ, ସେ ବିଷୟରେ ମୁଁ ଆପଣଙ୍କୁ ସମ୍ୟକ ଧାରଣା ଦେବି। ଆପଣଙ୍କର ଏଠି ମୋର ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀର ମା ଭଉଣୀ ମାନେ ଜଡିତ ଅଛନ୍ତି, ସେମାନେ ଏ ଯୋଉ ଫୋପାଡି ଦଉଛନ୍ତି ସମସ୍ତଙ୍କର। ଆମର ଯଦି ଦେଖିବେ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କର ଲଙ୍କା ଆମ୍ବ ଏକ ପ୍ରମୁଖ ଫସଲ, ଆପଣଙ୍କର

0: ଅଭ୍ୟନ୍ତରୀଣ ଜିଲ୍ଲାରେ ବି ଆମର ଲଙ୍କାମ୍ବ ଫସଲ ହେଉଛି। ସେଠି ଆମେ ସମ୍ପୂର୍ଣ୍ଣ ଭାବରେ ଆମର ଲଙ୍କାମ୍ବ ଫଳଟିକୁ ଆମେ ଫୋପାଡ଼ି ଦେଉଛୁ। ଯୋଉ ମା ଭଉଣୀ ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ଅଛନ୍ତି କିମ୍ବା ସେମାନେ ଏଇଟାକୁ ଆଣିକି ତାଙ୍କର ଘରେ ତିଆରି କରିପାରିବେ। କଣ ସବୁ ତିଆରି କରିପାରିବେ ଆପଣଙ୍କର ଗୋଟେ ହେଲା ଲଙ୍କାମ୍ବର ଗୋଟେ ଆର୍ଟିଏସ୍, ଫଳରୁ ଆପଣ ତାର ଆପଣ ଜୁସ୍ ଏକ୍ସଟ୍ରାକ୍ଟ କରିବା ରସ ବାହାର କରିକି ଆର୍ଟିଏସ୍ ନାମକ ଏକ ମୂଲ୍ୟଯୁକ୍ତ ପଦାର୍ଥ ନେଇ କରିପାରିବେ।
1: ସେଟା କୋଉ କାମରେ ଆସିବ ଯୋଉ ଆର୍ଟିଏସ୍ଟା?
0: ଆର୍ଟିଏସ୍ ଆପଣଙ୍କର ଯେମିତି ଆପଣ ଗୋଟେ ପାନୀୟ ଦ୍ରବ୍ୟ ହିସାବରେ ଆପଣ ସ୍କ୍ୱାସ୍ ପିଉଛନ୍ତି, ଆର୍ଟିଏସ୍ ବି ସେଇଭଳିଆ ଏକ ପାନୀୟ ପଦାର୍ଥ ଯାହାକୁ ଆପଣ କନଜ୍ୟୁମ୍ ମାନେ ଡାଇରେକ୍ଟଲି ତାକୁ ଆପଣ ପିଇ ପାରିବେ। ତା ଭିତରେ ତା ଛଡା ଆପଣ ସ୍କ୍ୱାସ୍ ତିଆରି କରିପାରିବେ।
1: ଯୋଉ ଆର୍ଟିଏସ୍ ପରେ ଆପଣ କହିଲେ ଯେ ସ୍କ୍ୱାସ୍ ତିଆରି କରିପାରିବେ, ତ କେମିତି କରିବେ? ଯେତେ କମ୍ ଟେକ୍ନିକ ଭିତରେ ସେମାନେ କରିପାରିବେ
0: ଟେକ୍ନିକ ଆପଣଙ୍କର କଣ କଣ ଆପଣ କରିପାରିବେ, ମୂଲ୍ୟଯୁକ୍ତ ପଦାର୍ଥ କଣ କଣ କରିପାରିବେ ସେଗୁଡ଼ିକ ଆପଣଙ୍କୁ ପ୍ରଥମେ ତ ଜଣେଇ ଦଉଛି। ଆପଣ ଆର୍ଟିଏସ୍ କରିପାରିବେ, ସ୍କ୍ୱାସ୍ କରିପାରିବେ, ଆଚାର କରିପାରିବେ, ତା ଭିତରୁ ଆପଣଙ୍କର ଯୋଉ ରହୁଛି ଖଟା କରିପାରିବେ ଆଉ ଚଟନି କରିପାରିବେ।
1: ହଁ ମ୍ୟାଡାମ, ଯୋଉ କହୁଥିଲେ ଆମର ଆଲୋଚନା ଥିଲା ଯେ ଆମେ କିଭଳି ଭାବରେ ଲଙ୍କାମ୍ବର ପ୍ରକ୍ରିୟାକରଣ କରିପାରିବା, ସେ ଜିନିଷ ଗୁଡିକ କଣ କଣ ବାହାରି ପାରିବ, ତା ଭିତରେ ଆପଣ କହିଲେ ଆଚାର କରିପାରିବା, ତା ଭିତରେ ଆପଣ କହିଲେ ସ୍କ୍ୱାସ୍ କରିପାରିବେ, ତାପରେ ଆଉ ଗୋଟେ ଇଂରାଜୀ ନାଁଟିଏ ଗଲେ ଆର୍ଟିଏସ୍, ଆଉ କଣ ସବୁ ରହିଛି?
0: ଆପଣଙ୍କ ସିରପ କରିପାରିବେ, ସିରପ କରିପାରିବେ, ଜାମ୍ କରିପାରିବେ, ଜେଲି କରିପାରିବେ, ଆଉ ତା ସାଙ୍ଗରେ ଆପଣ ଚଟନି କରିପାରିବେ, ଆଉ ତା ଫଳରୁ କ୍ୟାଣ୍ଡି ମଧ୍ୟ ତିଆରି ହେଇପାରିବ। ବିଭିନ୍ନ ପ୍ରକାର ଦ୍ରବ୍ୟ, ମୂଲ୍ୟଯୁକ୍ତ ଦ୍ରବ୍ୟ ତିଆରି ହେଇପାରିବ,
1: କିନ୍ତୁ ତା ପାଇଁ ଟିକେ ଟ୍ରେନିଂ ଦରକାର, ଯୋଉ ମହିଳାମାନେ
0: ସମ୍ୟକ ଧାରଣା ରହିଥିବା ଦରକାର। କାରଣ ଯେହେତୁ ଲଙ୍କାମ୍ବର ଫଳରୁ ଆପଣ ଖାଇଛନ୍ତି କି ନାହିଁ, ଖାଇଲେ ତାକୁ ଟିକେ ତଣ୍ଟି ଗତ ଗତ କରେ, ତଣ୍ଟି ଗତ ଗତ କରେ, ସେଇ ଗତ ଗତଟା ଯଦି ଆପଣ ତାର ରସରୁ ବାହାର କରିଦେବେ ତାହେଲେ ଆପଣ ତାକୁ ପାସ୍ ଆପଣଙ୍କର ସବୁକିଛି ତିଆରି କରିପାରିବେ। ଗତ ଗତ କାଢିବା ପାଇଁ ଦୁଇ ତିନିଟା ତାର ପ୍ରଣାଳୀ ରହିଛି, ତ ସେଇ ବିଷୟରେ ମୁଁ ଆପଣଙ୍କୁ ଟିକେ ସମ୍ୟକ ଧାରଣା ଦଉଛି। ଆପଣ ଯଦି ଗତ ଗତ କାଢିବା ପାଇଁ ଗୋଟେ ପ୍ରକାର ହେଉଛି ଗୋଟେ ଲିଟର ରସରେ, ଫଳ ରସରେ, ସେଥିରେ କଣ 0.5 ଗ୍ରାମ ଜିଲାଟିନ ନାମକ ଏକ ଦ୍ରବ୍ୟ ମିଳୁଛି, ତାକୁ ଆପଣ ତା ଦେହରେ ମିଶେଇ ଦେବେ। ଜିଲାଟିନ
1: ସେଟା କୋଉଠୁ ମିଳିବ ମ୍ୟାଡମ୍?
0: ସେଟା ଆପଣଙ୍କର ଯେକୌଣସି ଏଇ ଯୋଉ କେମିକାଲ ଦୋକାନରେ ଆପଣ ପାଇପାରିବେ।
1: ମହିଳାମାନେ ସାଧାରଣତଃ ଜାଣିଥିବେ, ଯୋଉମାନେ ଯେହେତୁ ସେମାନେ ଜାମ୍ ଜେଲି ଆମର ବିଭିନ୍ନ ଜିନିଷରୁ କରୁଛନ୍ତି, କମଳା ହଉ, ଲେମ୍ବୁ ହଉ, ବିଭିନ୍ନ କରୁଛନ୍ତି, ତ ସେମାନେ ଜାଣିଥିବେ
0: ନିଶ୍ଚୟ। ଆପଣ ସେଠୁ ଆଣିକି ରସରେ ମିଶେଇ ଦେଇକି ତାକୁ ଟିକେ ଉଷୁମ କରିଦେବେ। ଉଷୁମ କରିଦେଲେ ଆପଣଙ୍କର ସେ ଜିଲାଟିନଟା ଆପଣଙ୍କର ଫଳ ରସ ସାଙ୍ଗରେ ଭଲ ଭାବରେ ମିଶିଯିବ। ମିଶେଇ ତାକୁ କିଛି ସମୟ ପାଇଁ ସ୍ଥିର ଭାବରେ ରଖିଦେବେ। ରଖିଦେଲେ କଣ ହବ, ଆପଣଙ୍କର ସେ ଯୋଉ ଟାନିନ ନାମକ ଯୋଉ ଦ୍ରବ୍ୟଟି ସେଇଟା ତଳେ ବସିଯିବ। ତଳେ ବସିଗଲେ ଆପଣ ଉପରୁ ଧୀରେ କିଣା ରସଟିକୁ ଗଡେଇ ନେଇ ତାକୁ ଆପଣ ସ୍କ୍ୱାସ୍ କରିପାରିବେ, ଆର୍ଟିଏସ୍ କରିପାରିବେ, ସେଇଟା ଗତ ଗତ କରେ, ତେଣୁ ସେଟାକୁ ଆପଣ ପକେଇଦେବେ। ୟା ଛଡା ଜିଲାଟିନ ଛଡା ଆପଣ ଆଉ ଗୋଟେ ମିଳୁଛି ପଲିଭିନାଇଲ ପାଇରୋଲିଡିନ, ଯୋଉଟାକି ସେଇଟା ବି ଆପଣ ସେଇ କେମିକାଲ ଦୋକାନରେ ପାଇପାରିବେ। ପିଭିପି ନାମକ ସର୍ଟ ଫର୍ମରେ ଆମେ ପିଭିପି କହୁଛୁ, ତାକୁ ମଧ୍ୟ ମିଶେଇକି ଆପଣ ତାକୁ ରଖିବେ। ଗୋଟେ ଲିଟର ଫଳ ରସରେ 1.4 ଗ୍ରାମ ମିଶେଇବେ, ମିଶେଇକି ତାକୁ ଆପଣ ରଖିଦେବେ। ସେଇଭଳି ଭାବରେ ଗୋଳେଇ ଦେଇକି ରଖିଦେବେ। କିଛି ସମୟ ରଖିଲା ପରେ ସେଇ ଯୋଉ ତାର ଟାନିନଟି ତଳେ ବସିଯିବ, ବସିଗଲା ପରେ ତାକୁ ଆପଣ, ତା ଛଡା ଯଦି ଆପଣଙ୍କୁ ପଲିଭିନାଇଲ ପାଇରୋଲିଡିନ ମିଳୁନି, ଜିଲାଟିନ ମିଳୁନି, ତା ଛଡା ଆପଣ ପେଜ ମଧ୍ୟ ବ୍ୟବହାର କରିପାରିବେ। ପେଜ ଯୋଉ ଭାତ ଗାଳିଲା ବେଳେ ଯୋଉ ପେଜ ବାହାରୁଛି, ତାକୁ ଆପଣ 1 ଲିଟର ରସରେ 125 ମିଲିଲିଟର ପେଜ ମିଶେଇଦେବେ।
1: ସେଠୁ
0: ପେଜ ମିଶେଇଦେଲେ ଭଲ ଭାବରେ ମିଶେଇକି ଗୋଳେଇକି ତାକୁ ସ୍ଥିର ଭାବରେ ରଖିଦେବେ। ରଖିଦେଲେ ସେ ଟାନିନ ତକ ଆପଣଙ୍କର ତଳେ ବସିଯିବ,
1: ସେ
0: ପେଜ ସହ ତଳେ ବସିଯିବ। ତାପରେ ଆପଣ ରସଟିକୁ ଉପରୁ ଧୀରେ କିଣା ଗଡେଇ ନେଇ ତାକୁ ଆପଣ ଆର୍ଟିଏସ୍, ସ୍କ୍ୱାସ୍, ସିରପ ସବୁ ତିଆରି କରିପାରିବେ। ତା ଛଡା ବି ଆପଣ,
1: ଆଚ୍ଛା ମ୍ୟାଡମ୍, ଏଇଥିରେ ମୋର ପ୍ରଶ୍ନ ରହିବ, ସେମାନେ ତ ସେ ଯୋଉ ଆମର ରସ ପେଜ ମିଶେଇଲୁ, ତା ଭିତରେ କିଛି ମିଠା ଦବାକୁ ପଡିବ କି? ମାନେ
0: ନାଇଁ ନାଇଁ, କୌଣସି ପ୍ରକାର ମିଠା ଦବା ଦରକାର ନାହିଁ। ତାପରେ ଆପଣ ରସଟି ନିଗାଡ଼ି ଆଣିଲା ପରେ, ତାପରେ ଆପଣ ଯେତେବେଳେ ଆର୍ଟିଏସ୍ କରୁଛନ୍ତି କିମ୍ବା ସ୍କ୍ୱାସ୍ କରୁଛନ୍ତି କିମ୍ବା ସିରପ କରୁଛନ୍ତି, ସେତେବେଳେ ଆପଣ ମିଠା ମିଶେଇବେ, ଚିନି ମିଶେଇବେ, ତାର ଭାଗମାପ କରି ରହିଛି ସବୁ, ମିଶେଇକି ଆପଣ ତାକୁ ଆର୍ଟିଏସ୍, ସ୍କ୍ୱାସ୍ ତିଆରି କରିପାରିବେ। ତ ଆପଣ ଯଦି ଗୋଟେ ଯେମିତି ଆମର ରହିଛି ଆର୍ଟିଏସ୍ ତିଆରି କରିବା ପାଇଁ ଆମର ରହିଛି, ସେଥିରେ ଗୋଟେ ଲିଟର ଆର୍ଟିଏସ୍ ରେ ଆପଣ 100 ml ଆପଣ କାଜୁ ଫଳର ରସ ନେବେ, ଆଉ 900 ml ଆପଣ ନେବେ ପାଣି ନେବେ, ଆଉ ସେଥିରେ ଆପଣ 500 ଗ୍ରାମ ଚିନି ମିଶେଇବେ। ମିଶେଇକି ତାପରେ ତାକୁ ଟିକେ ଉଷୁମ କରିବେ, ଚୁଲିରେ ବସେଇକି ତାକୁ ଉଷୁମ କରିବେ। ଟିକେ ଗରମ ଟିକେ ଆସିଲା ପରେ ତାକୁ ଆପଣ ଓହ୍ଲେଇ ଆଣିବେ। ଓହ୍ଲେଇ ଆଣିକି ତାକୁ ଡାଇରେକ୍ଟଲି ଆପଣ ତାକୁ ଥଣ୍ଡା କରିଦେବେ, ଫ୍ରିଜରେ ରଖି ଥଣ୍ଡା କରିବେ। ତାକୁ ଡାଇରେକ୍ଟଲି ଆପଣ ସର୍ଭ କରିପାରିବେ, ଯୋଉମାନେ ଆସୁଛନ୍ତି ଆପଣଙ୍କ ଘରେ ଗେଷ୍ଟ ଆସୁଛନ୍ତି, ତାଙ୍କୁ ଡାଇରେକ୍ଟଲି ସର୍ଭ କରିପାରିବେ। କିମ୍ବା ତାକୁ ଆପଣ ଯଦି ଏଇଟା ହଉଛି ରେଡି ଟୁ ସର୍ଭ, ମାନେ ଆପଣ ଇନ୍ଷ୍ଟାଣ୍ଟଲି ୟାକୁ ସର୍ଭ କରିପାରିବେ, ଆଉ ୟାର ଯଦି ରଖିବା ପାଇଁ ଚାହୁଁଛନ୍ତି, ବେଶୀ ଦିନ ଟିକେ ରଖିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ସେଥିରେ ଟିକେ ପ୍ରିଜର୍ଭେଟିଭ ଦେଲେ ଆପଣଙ୍କର ଫ୍ରିଜ୍ କଣ୍ଡିସନ୍ ଅତି ବେଶୀରେ ମାସେ ପର୍ଯ୍ୟନ୍ତ ତାକୁ ରଖିପାରିବେ।
2: ଯାହା ହଉ ଅପା।

0: ଇଏ ବିଶେଷଜ୍ଞ ମହାଶୟ ସୁନ୍ଦର ଭାବରେ ଆଜି ଗୋଟେ ନୂଆ କଥା ଶୁଣେଇଲେ ଯେ ଆମେ ଯୋଉ ଫଳକୁ ନ ଖାଇକିରି ଫୋପାଡ଼ି ଦେଉଥିଲୁ ସେଇ ଫଳରୁ ସୁନ୍ଦର ଭାବରେ କଣ ଜେଲି ତିଆରି କରିହେଉଛି, ସେଥିରୁ ଆଚାର କରିହେଉଛି, ବିଭିନ୍ନ ପ୍ରକାର ଜୁସ୍ କରିହେଉଛି, ଏଇ ଜିନିଷ କରିକିରି ଆମ ଭାଲ୍ୟୁ ଆଡିସନ ଯାହା କହୁଛ ସୁନ୍ଦର ଭାବରେ କରିକିରି ତାକୁ ବଜାରରେ ବିକ୍ରି କରିବା ଏବଂ ତାକୁ କିଛି ପଇସା ମଧ୍ୟ ରୋଜଗାର କରିପାରିବା। ସତରେ ଆଲୋଚନାଟି ସୁନ୍ଦର ଥିଲା। ଏଇ କାର୍ଯ୍ୟକ୍ରମ ତରଫରୁ ମ୍ୟାଡାମଙ୍କୁ ଅଶେଷ ଧନ୍ୟବାଦ।
1: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା।

0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
1: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ।
0: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18ରୁ 40 ବର୍ଷ ବୟସର କୃଷକ।
1: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
0: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇଁ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
1: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।

0: ମେଡିକେସନ କଣ ଦରକାର, କାଲି ତାଙ୍କର ପ୍ରୋବ୍ଲେମ ଥିଲେ ମାଛ କଟୁଛି କଣ ଦରକାର ମୁଁ କହିଲି, ସେ ବି ମତେ କହିଲେ କଣ ବୁଲାଇ ନାହିଁ, ଚାଷୀର ଠୁ କିଛି ନେବିନି, ମୁଁ ପ୍ରଥମରୁ ଚିନ୍ତା କରିଛି ଚାଷୀ ଠୁ କୌଣସି ପାପ୍ୟ ମୁଁ ନେବି ନାହିଁ, ପାଣି ଟେଷ୍ଟ କଲି ମାଟି ଟେଷ୍ଟ କଲି ଡକ୍ଟର ଲାଇନ ଚିନ୍ତା କଲି, କାରଣ ମୁଁ ନିଜେ ଆପ୍ରୁଭାଲ ଡକ୍ଟର ନୁହଁ ନା, ଆକ୍ଚୁଆଲି ମୁଁ ଅଭ୍ୟାସଗତ ଯେ କୌଣସି ପ୍ରୋବ୍ଲେମ ହେଲେ ମୁଁ ସଲ୍ଭ କରିପାରୁଛି, ମାଛ ହଉ ଗଛ ହଉ କୁକୁଡ଼ା ହଉ।
1: ସେଥିପାଇଁ କୁହାହେଇଛି ମାନବ ସେବା ହେଲା ମାଧବ ସେବା। ଆପଣ ମଣିଷ ମାନଙ୍କର ବିଭିନ୍ନ ପ୍ରକାର ଯୋଉ ଆମର ଚାଷୀ ଭାଇ ଭଉଣୀ ମାନଙ୍କର ଯୋଉ ବିଭିନ୍ନ ପ୍ରକାର ସମସ୍ୟା ତାର ସମାଧାନ କରୁଛନ୍ତି, ସେ ଯୋଉ ବାଟରେ ହଉ, ମଣିଷଟେ ଯେତେବେଳେ ତାର ଘରୋଇ କିଛି ରୋଜଗାର ପାଇଁ କି ତାଙ୍କୁ ସାହାଯ୍ୟ କରୁଛି, ଆଠୁ ବଡି ସାହାଯ୍ୟ ଆଉ କିଛି ନାହିଁ। ତେବେ ଆପଣ ଯେତେବେଳେ କଲେ ମାଛ ଚାଷ କରୁଛନ୍ତି, ବର୍ତ୍ତମାନ ସମୟରେ ଆମର ସବୁ କହୁଛନ୍ତି ଯେ ରାସାୟନିକ ଖାଦ୍ୟ ଆମେ ମାଛକୁ ନ ଦେଇକି ଜୈବିକ ଖାଦ୍ୟ ତାକୁ ଦବା ପାଇଁ କି ସବୁ ଏକ୍ସପର୍ଟ ଯୋଉମାନେ ସବୁ ଆମ ପାଖକୁ ଆସନ୍ତି ସେମାନଙ୍କର ମତ, ଯାହାଫଳରେ କି ପାଣିର ମାନ ଭଲ ରହିବ, ଚାରିପଟର ଆମର ଯୋଉ ପରିବେଶ ଭଲ ରହିବ, ମାଛକୁ ଯୋଉ ମାଛକୁ ମଣିଷ ଖାଦ୍ୟ ଭାବରେ ଗ୍ରହଣ କରିବେ ସେ ମଧ୍ୟ ମାନେ ତାଙ୍କ ଶରୀରର କୌଣସି କ୍ଷତି ଘଟେଇବନି, ତା ଉପରେ ଆପଣଙ୍କର ମତାମତ କଣ?
0: ମୁଁ ମାଛ ବିଷୟରେ ଯେତିକି ଟ୍ରେନିଂ ନେଲା ପରେ, ଆପଣ ଆକ୍ଚୁଆଲି ଦାନାଟା ହେଲା କମର୍ସିଆଲ, ମାଛକୁ ପ୍ଲାଙ୍କଟନ ଯେତେ ସୃଷ୍ଟି କରାଯିବ ପୋଖରୀରେ ତାଙ୍କର ହେଲା ଲଞ୍ଚ ଆଉ ଡିନର ପାଣି, ଆମେ ତ ତିଆରି କରୁ ଲଞ୍ଚ ଡିନର, କୋଉଥିରେ ତିଆରି ହେବ? ପ୍ଲାଙ୍କଟନ ସୃଷ୍ଟି କରିବା ପାଇଁ କଞ୍ଚା ଗୋବର, ବାଦାମ ପିଡ଼ିଆ, ଗୁଡ଼, କିଛି ଧାନ ପାଉଡର ହଉ, କଣ୍ଠା ପାଉଡର ହଉ, ଚୁଡ଼ା ଗୁଣ୍ଡା ପାଉଡର, ଏ ପୋଚ କରିକି ଆପଣ କଣ୍ଟିନ୍ୟୁ ମାସେକେ ତାର ସେ ସିଷ୍ଟମ ଅନୁଯାୟୀ ପଡ଼ିବ, ତା ଦେହରେ ତିନି ପ୍ରକାର ଜୁସ୍ ପ୍ଲାଙ୍କଟନ ତିଆରି ହେବ, ଗୋଟେ ହେଉଛି ଉଦ୍ଭିଦ ପ୍ଲାଙ୍କଟନ, ଗୋଟେ ଜୁସ୍ ପ୍ଲାଙ୍କଟନ, ଗୋଟେ ହେଉଛି ଆକ୍ଟିଭ ପ୍ଲାଣ୍ଟ। ଏ ପ୍ଲାଙ୍କଟନ ପାଣିରେ ସୃଷ୍ଟି ହେଇଗଲା, ଆପଣ ଜାଣିବେ ମାଛ ଖାଦ୍ୟ ଖୋଜିବ, ସେ ତାକୁ ଆମେ ସକାଳ ଜଳଖିଆ ଚା ପିଲା ଭଳିଆ, ଟିକେ ସକାଳ ଜଳଖିଆ ସନ୍ଧ୍ୟାବେଳେ ଟିକେ ଚା, ଆମେ ସେଇଟା ହେଉଛି ଦାନା, ଏଇ ଦାନା ପକେଇଲେ ମାଛ ଆନନ୍ଦ ଦେଖିଲୁ, କିନ୍ତୁ ତାଙ୍କୁ ମେଣ୍ଟେନ କରିବାକୁ ଗଲେ ପ୍ଲାଙ୍କଟନ ସୃଷ୍ଟି କରିବା, ଯିଏକି ମାନେ ରାସାୟନିକ ଜିନିଷ ନୁହଁ, ସବୁ ଆମ ତିଆରି ଜିନିଷ
1: ଜୈବିକ
0: ଜୈବିକ, ଗୋଟେ ଗାଈ ମୂତ, ଗୋଟେ ଗୋବର, ଗୋଟେ ବାଦାମ ପିଡ଼ିଆ, ଗୋଟେ ସୋରିଷ ପିଡ଼ିଆ, ଗୋଟେ ବିଭିନ୍ନ ପ୍ରକାର ଧାନ ପାଉଡର, ଇଏ ପାଉଡର, ଏଇଟା ଏହା ଦେହରୁ ହିଁ ତିଆରି ହେବ, ଗୁଡ଼ ଇଏ ତ କୌଣସି କୁଣ୍ଡା ଏଇଥିରୁ ହିଁ ତିଆରି ହେବ, ଏ ମାଛ ଯିଏ ଖାଇବ ବାହାର ମାଛ ଗୁଡାକ ଯିଏ ଇଞ୍ଜେକ୍ସନ ଦିଆହଉଛି ପ୍ରୋଟିନ ଦିଆହଉଛି ତାର ଟେଷ୍ଟ ଅଲଗା ରହିବ,
1: ପାଣିର ମାନ ମଧ୍ୟ ଭଲ ରହିବ। ତେବେ ଆପଣ କେତୋଟି ପୋଖରୀ କରିଛନ୍ତି?
0: ସାତଟା ପୋଖରୀ।
1: ସାତଟା ପୋଖରୀ ମାନେ କେତେ ଜାଗା?
0: ଏ ଟୋଟାଲ 5.5 ଏକର ଉପରେ ଅଛି।
1: ଆପଣଙ୍କର ପ୍ରୋଜେକ୍ଟ ରେ ଆମେ ଦେଖିଲୁ
0: ପ୍ରୋଜେକ୍ଟ ନାଁ ଯେ ଆର୍କେ ଆକ୍ୱାକଲଚର ଇଣ୍ଟିଗ୍ରେଟେଡ ଫାର୍ମ,
1: ଆପଣ ତାର ମୁଖ୍ୟ ଅଛନ୍ତି?
0: ପ୍ରୋପ୍ରାଇଟର ନାହିଁ, ମିସେସ୍ ବି ମୋ ସାଥିରେ ମିଶି କାମ କରୁଛି, ସେ ପ୍ରୋପ୍ରାଇଟର ଅଛି, ମୁଁ ଡାଇରେକ୍ଟର ଅଛି, ଏଇ ପ୍ରୋଜେକ୍ଟ ତିଆରି ହେବ ଅଟୋମେଟିକ ଏଟା କମ୍ପାନୀ ହେବାର ବହୁତ
1: ସମ୍ଭାବନା ଅଛି। ଆଗକୁ ଆପଣ ମଧ୍ୟ ଏପିଓରେ ଯୋଡ଼ି ହେବେ, କାରଣ କିଛି ଚାଷୀ ଯେତେବେଳେ ଯେହେତୁ ତାଙ୍କର ସମସ୍ୟାର ସମାଧାନ ଆପଣ କରୁଛନ୍ତି, ସେମାନଙ୍କୁ ବିଭିନ୍ନ ପ୍ରକାର ସମସ୍ୟା ସମୟରେ ଆପଣ ଠିଆ ହେଉଛନ୍ତି, ତେଣୁ ତାଙ୍କୁ ପରବର୍ତ୍ତୀ ସମୟରେ ଆପଣ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖିଛନ୍ତି ନା ନାହିଁ?
0: ବାରମ୍ବାର କହିଛି ଆପଣ ଏକରେ ଜାଗାରେ ଯେବେ ସବୁ ପ୍ରକାର ପ୍ରୋଜେକ୍ଟ କରିବେ, ଆପଣ ଗୋଟେ ଆକ୍ଚୁଆଲି 30,000 ଦରମା ପାଇଲା ଭଳିଆ ଘରେ ବସ,
1: 30 × 3 = 60
0: ଆପଣ ରୋଜଗାର କରିବେ, ଏକରେ ଦେଢ଼ ଏକର ଜାଗା,
1: ଏକରେ ଦେଢ଼
0: ଏକର ଠୁ ଦେଢ଼ ଏକର ଭିତରେ 3 ଲକ୍ଷ।
1: ତେବେ ସାର୍ ଟିକେ ଆମକୁ କୁହନ୍ତୁ, ଆମର ଚାଷୀ ଭାଇ ଭଉଣୀ ମାନେ ଆପଣଙ୍କୁ ଶୁଣୁଛନ୍ତି, କଣ କେମିତି ସେଇ ଯୋଉ ଟେକ୍ନିକ କଣ ରହିଛି ଆପଣଙ୍କର?
0: ଏଗ୍ରିକଲଚର ରହିବ, ହର୍ଟିକଲଚର ରହିବ, ଫିସିକଲଚର ରହିବ, ଭେଟେନାରୀ ରହିବ, ସେଇଭଳିଆ
1: ଯୋଉ ଇଣ୍ଟିଗ୍ରେଟେଡ ଫାର୍ମିଂ।
0: ଇଣ୍ଟିଗ୍ରେଟେଡ ଫାର୍ମିଂ ଇଣ୍ଟିଗ୍ରେଟ ତ ଗଭର୍ଣ୍ଣମେଣ୍ଟ 2 ଏକର 3 ଏକର ଆଭବରେ କରୁଛି, ଆମେ ଦେଢ଼ ଏକର ବି ତାକୁ ଛୋଟ ପ୍ରୋଜେକ୍ଟ କରିପାରିବେ, ଯୋଉ ଚାଷୀମାନେ କରିପାରିବେ ଗୋଟେ
1: ଯାହାର ଯେତିକି ଅଛି
0: ଅଛି ଜମି ତାକୁ ନେଇକି ପ୍ରୋଜେକ୍ଟ ତିଆରି ହବ। ତ ଗଭର୍ଣ୍ଣମେଣ୍ଟ କହୁଛି 1.5 ଏକର ଏକରେ ପ୍ରୋଜେକ୍ଟ ହେଲେ ଗୋଟେ ଘରେଇ ଲୋକ 10-15,000 ଦରମା ପାଇଲା ଭଳିଆ ତା ଦେହରୁ ପାଇବ, ତା ତା ଆନନ୍ଦ କୋଉଠି ପାଇବ? ତା ନ୍ୟାଚୁରାଲ ଯୋଉ ଟାଉନରେ ରହିଲା ଲାଗିବନି, ଆପଣ ଏଇଠି ତୋଳିବ ଏଇଠି ଖାଇବ, ଏଇଠି ଏଇଠି ତା ପରିବେଶ ତା ପବନ ତା ପରିବେଶରେ ତୁମେ ବଞ୍ଚିବ, ଯୋଉଟା ରୋଗ ରହିବନି ଦେହରେ। ଆପଣ ଫ୍ଲାଟରେ ରହିବା, ଫ୍ଲାଇଟ୍ରେ ଯିବା, ଟମାଟୋ ଗଛକୁ ଲୋକ ଚିହ୍ନି ପାରୁନାହାନ୍ତି, ପିଲା ଧାନ ଜାଣିପାରୁନାହାନ୍ତି,
1: ଚାଉଳ ଖାଉଛନ୍ତି, ଧାନଟା
0: ଧାନଟା କୋଉଠି ବାହାରୁ ଜାଣିପାରୁନାହାନ୍ତି। ଫ୍ଲାଟରେ ଚାଲି ଫ୍ଲାଇଟ୍ରେ ବୁଲିବା ଅପେକ୍ଷା ଏକରେ ଜାଗା ଦେହରେ ଯିଏ ନ୍ୟାଚୁରାଲି ବଞ୍ଚିବ ସିଏ ବୋଧେ ଭାବୁଛି ଏ ଯୋଉ ଭୂତାଣୁ ଏ ଯୋଉ କରୋନା କରୋନା ତାକୁ ଆଟାକ୍ କରିବନି।
1: ବହୁତ ଭଲ କଥା କହିଲେ, ଆପଣଙ୍କ କଥାକୁ ଆମର ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ଆଶା କରିବୁ ସେମାନେ ଆପଣଙ୍କ କଥା ମାନେ, ଯଦି ଏଇଭଳି ଯଦି ଗୋଟିଏ ଚାଷୀ ଭାଇ ଏକରେ 1.5 ଏକର ଜମି ରଖିଲା, ସେ ଇଣ୍ଟିଗ୍ରେଟେଡ ଫାର୍ମିଂ କଲା, ସେ ନିଶ୍ଚିତ ଭାବରେ ମାସକୁ ମାସ 10-15,000 ଟଙ୍କା ରୋଜଗାର କରିପାରିବ। ତେବେ ସାର୍ ଏଇଠି ଗୋଟିଏ କଥା ହଉଛି, ଆମେ ଦେଖିଲୁ ଆପଣଙ୍କର ଏଇ ଯୋଉ ଫାର୍ମ 5.5 ଏକର ଫାର୍ମ ରହିଛି, ବିଭିନ୍ନ ଗଛ, ଗୁଆ ଗଛ ରହିଛି, ନଡ଼ିଆ ଗଛ ରହିଛି, ୟୁକାଲି ପଟାସ ଗଛ ରହିଛି, ଆମ୍ବ ଗଛ ରହିଛି, ଏଇ ସବୁ ଆପଣ ଗୋଟେ ଆଗ୍ରୋ ଫରେଷ୍ଟ୍ରି ଭଳିଆ କରିଛନ୍ତି, ମାନେ ମାଛ ଚାଷ କରିବା ସାଙ୍ଗେ ସାଙ୍ଗେ ପୋଖରୀ କରିବା ସାଙ୍ଗେ ସାଙ୍ଗେ ପୋଖରୀ ଛଡା ସେ ଅନ୍ୟ ଗଛ ମଧ୍ୟ ଲଖିଛନ୍ତି, ଯାହାଫଳରେ କି ଆମର ପରିବେଶ ସୁସ୍ଥ ରହିବା ସାଙ୍ଗେ ସାଙ୍ଗେ ମାନେ ପବନ ମିଳିବ ଏବଂ ମାଛଙ୍କୁ ମଧ୍ୟ ରହିବ। ତେବେ ଆଗକୁ ଏ ପ୍ରୋଜେକ୍ଟକୁ ବଢ଼ିବା ପାଇଁ କଣ କରିବେ?
0: ଏ ପ୍ରୋଜେକ୍ଟ ମୋର ପୁରା ମୋର ନିଜର ଡିଜାଇନ ନୁହଁ, ମାନେ ମୁଁ ସାର୍ ମାନଙ୍କୁ ନେଇକି ହର୍ଟିକଲଚର ଫିସିକଲଚର ଏଗ୍ରିକଲଚର ସମସ୍ତଙ୍କୁ ନେଇକି ମୁଁ ଯୋଉ ଡିଜାଇନ ବନେଇ, ସବୁଠି କମର୍ସିଆଲ ବି ଆଟାଚମେଣ୍ଟ ହେବା ଦରକାର, ନହେଲେ ଚାଲିବନି। କମର୍ସିଆଲ ମିନିଂ ମୁଁ ଏଠି ବର୍ତ୍ତମାନ ବେସ୍ରେ ଆରମ୍ଭ କରିଛି ଜାଆଁଳ ତିଆରି, ମାନେ ମାଛ ଜାଆଁଳଟା ମୁଁ ବେଶୀ ହିଁ ଦଉଛି, ଯେତେ ଚାଷୀ ପୁରୀ ଡିଷ୍ଟ୍ରିକ୍ଟରେ ଜାଆଁଳ ତିଆରି।
1: ଆପଣ ଯୋଉ ଜାଆଁଳ ତିଆରି କଥା କହୁଛନ୍ତି, ଆମର ଚାଷୀ ଭାଇ ଭଉଣୀ ମାନେ କୁହନ୍ତି ଯେ ଗୋଟିଏ ଚାଷୀ କି ମାଛ ବିକ୍ରି କରି ରୋଜଗାର କରିବା ପାଇଁ 6 ମାସରୁ 8 ମାସ ଲାଗିବ, କିଲେ 750-1.5 କିଲେ ହେଲେ ତ ବିକିବ, କିନ୍ତୁ ମାଛ ଜାଆଁଳ 15-20 ଦିନ ଭିତରେ ତା ପାଖକୁ କିଛି ନା କିଛି ପଇସା ଯେମିତି ହେଲେ ଆସିବ, ତାହାରି ଉପରେ ଆପଣ ତ ନିଜେ ଅନୁଭବୀ ମଣିଷ,
0: କହିବା କଥା ଗୋଟେ କେତେ ଦିନରେ ପଇସା

0: ତାଙ୍କ ପାଖକୁ ଆସିବ,
1: ଯେତେ
0: ସେତିକି
1: କମ ସମୟ ଭିତରେ।
0: ଯେତେ ମାଛର ଧରନ୍ତୁ ଗୋଟେ ରୋହି ଭାକୁର ମିଟିକାଳି ବର୍ଷେ ଭିତରେ ତାର ମ୍ୟାଚୁରଡ ହବ ଖାଇବା, 4 ମାସିଆ ବି ଗୋଟେ ଚିଙ୍ଗୁଡ଼ି ଅଛି କାମ୍ପିସ୍ ମଧୁରି ଚିଙ୍ଗୁଡ଼ି, 4 ମାସରୁ 5 ମାସ ଗୋଟେ, ତା ଦେହରେ ଆଉ 2 ଗୋଟେ ଇଲିଶା ଅଛି, ଗୋଟେ ପୁଟିସି ଅଛି, ସେ 4 ମାସିଆ, 4-5 ମାସ ଭିତରେ ପାଇପାରିବ।
2: ବୁଝିଲ ଅପା, ସତରେ ଏଇ ଭାଇ ଜଣକ ଜଣେ ସଫଳ ଚାଷୀ,
1: ନିଶ୍ଚୟ
2: ସିଏ ତାଙ୍କର ବାଣିଜ୍ୟ ବେପାର ବନ୍ଦ କରି ଆମକୁ ଅନୁପ୍ରାଣିତ କରିବା ପାଇଁ ସୁନ୍ଦର ଭାବରେ ଚାଷ କରୁଛନ୍ତି ଏବଂ କେତେ ଲୋକ ମଧ୍ୟ ତା ଦ୍ୱାରା ଉପକୃତ ହେଉଛନ୍ତି। ସତରେ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ଏତେ ସୁନ୍ଦର ଅନୁଭୂତି ପାଇଁ ଆମେ ଆମର ଭାଇଙ୍କୁ ଧନ୍ୟବାଦ ଦେଇ ସମୟ କହିଲାଣି କାର୍ଯ୍ୟକ୍ରମର ବିଦାୟ ନେବା ପାଇଁ। ଉଠିବା ଏଥର
2: ଉଠିବା ଅପା, ଶୀଘ୍ର ପୁଣି ଉଠିଲେ ସକାଳୁ ବିଲକୁ ଯିବା।
1: ସକାଳୁ ସକାଳୁ ତ ବିଲକୁ ଯିବାକୁ ପଡିବ, ହେଲେ ଏଇ ଯୋଉ ଗରମ ହଉଛି ଭିତରୁ ଟିକେ ନିସ୍ତାର ମିଳିଯିବ।
2: ହଁ ହଁ,
1: ତାହେଲେ ଉଠିବା ଏଥର
2: ଉଠିବା।
1: ଆଜିର କିଷାନବାଣୀ କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ଆପଣମାନଙ୍କ ଠାରୁ ମୁଁ ବିଦାୟ ନେଉଛି। ସୀତା ଅପା,
2: ମୁଁ ଭଜନୀ, ନମସ୍କାର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।
1: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ପ୍ରଚରଖୋଲୁ କିଷାନବାଣୀ। ଉପସ୍ଥାପନ କରିଥିଲେ ମାନସୀ ଦେଇ, ବିଭୂତିଭୂଷଣ ମିଶ୍ର ଏବଂ ସୀତାମଣି ଦେବୀ। କାର୍ଯ୍ୟକ୍ରମଟିର ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

ବର୍ତ୍ତମାନ ଶୁଣିବା ଗୀତଟିକୁ ସାଜନ ହିନ୍ଦୀ କଥାଚିତ୍ରରୁ କୁମାର ସାନୁ ଏବଂ ଅଲକା ୟଗ୍ନିକ ଦ୍ୱୈତ କଣ୍ଠରେ ଗୀତ ରଚନା ରହିଛି ସମୀରଙ୍କର ଏବଂ ସଙ୍ଗୀତ ସଂଯୋଜନା ନଦୀମ ଶ୍ରାବଣଙ୍କର।

ହିନ୍ଦୀ କଥାଚିତ୍ର ଟୁ ଷ୍ଟେଟ୍ସରୁ ପରବର୍ତ୍ତୀ ଗୀତଟି ରହିଛି ଅରିଜିତ ସିଂ ଏବଂ ଚିନ୍ମୟୀ ଶ୍ରୀପଦଙ୍କ ଦ୍ୱୈତ କଣ୍ଠରେ, ଶଙ୍କର ଏହସାନ ଲୟଙ୍କ ସଙ୍ଗୀତ ସଂଯୋଜନା ଏବଂ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତ ରଚନାରୁ।

ପରବର୍ତ୍ତୀ ଗୀତଟି ରହିଛି ହମାରି ଅଧୁରି କାହାଣୀ କଥାଚିତ୍ରରୁ ପାପନଙ୍କ କଣ୍ଠରେ, ସଙ୍ଗୀତ ସଂଯୋଜନାରେ ମିଥୁନ।

କସ୍ମିକ୍ 4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ ଶ୍ରୋତାବନ୍ଧୁ ବର୍ତ୍ତମାନ ପୁନଃ ପ୍ରସାରଣ କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ସାହିତ୍ୟ ସୁଧା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସଂଘମିତ୍ର ପଟ୍ଟନାୟକ। କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ରହିଛନ୍ତି ଦିଲୀପ କୁମାର ନାୟକ।

0: ଗୋଟେ ଏନ୍ଜିଓରେ ମୁଁ କିଛି ଛାତ୍ରମାନଙ୍କୁ ଏବେ ମଧ୍ୟ ମୁଁ ସେମାନଙ୍କୁ ଏମିତି ମେଟାଲ କଟିଂ, ସୋଲ୍ଡରିଂ, ରୋବୋଟିକ୍ସ ଏଇସବୁ ଆମେ ମାନେ ସେ ଏନ୍ଜିଓରେ ପିଲାଙ୍କୁ ସେଭଳିଆ ଶିକ୍ଷା ସବୁ ଦିଆ ହୁଏ, ତ ମୁଁ ସେଠି ଗୋଟେ ଛୋଟ କିରଦାର ମୋର ସେଠି ଥାଏ। ତ ମୁଁ ସେଠି ଗୋଟେ ଛାତ୍ରକୁ ଆମେ କାମ ଦେଇଥିଲୁ ଯେ ଯେମିତି ହଲିଡେ ହୋମୱାର୍କ ଦିଆ ହୁଏ ଠିକ୍ ସେହିପରି କାଲି ସକାଳେ ବୁଝେଇବ ଯେ କେମିତି ରଥଯାତ୍ରା ବେଳକୁ ରଥ ବନାଯାଏ। ତ ସିଏ ରଥ ବିଷୟରେ ବହୁତ କିଛି ଖୋଜାଖୋଜି କରିକି ସେ ଆସିଥିଲା, ଆସିକି ତାପରେ ଆର ଦିନ ଆମକୁ ବୁଝେଇଲା। ତାପରେ କହିଲା ସାର୍ ଏଇଟା ରଥ ବନେଇବା ପ୍ରଣାଳୀ ତ ପୁରା ରୋବୋଟିକ୍ସ ଭଳିଆ ହିଁ, ଗୋଟେ ରୋବୋଟ ବନେଇଲା ଭଳିଆ ହିଁ ଆମେ ରଥଟି ଗଢ଼ୁଛୁ। ତାପରେ ଗୋଟେ କଥାଟି କହିଲା ଯେଉଁଟା ଆମ ମନକୁ ଛୁଇଁଗଲା, ସେ କଥାଟି ହେଉଛି ଯେ ସାର୍ କିନ୍ତୁ ମୋତେ କ'ଣ ମୋ ଜଗନ୍ନାଥ ମୋ ସଂସ୍କୃତିକୁ ଜାଣିବା ପାଇଁ ଗୋଟେ ବିଦେଶୀ ଭାଷା ଜାଣିବାର ଦରକାର କି? ମୁଁ ତାକୁ ପଚାରିଲି ତୁ କହିବାକୁ କ'ଣ ଚାହୁଁଛୁ? ସେ କହିଲା ଦେଖନ୍ତୁ ସାର୍ ମୁଁ ଓଡ଼ିଆରେ ଖୋଜିଲି କିଛି ପାଇଲିନି, ଇଂରାଜୀରେ ଖୋଜିଲି, ଆପଣ ବି ଜାଣିଛନ୍ତି ମୁଁ ଓଡ଼ିଆ ମିଡ଼ିୟମ୍ ଛାତ୍ର ଆଉ ଏତେ ଭଲ ସ୍କୁଲକୁ ମୁଁ ଯାଇନି, କିନ୍ତୁ ଇଂରାଜୀରେ ଯାହା ବି ସେଠି ଲେଖା ବାହାରିଲା ମୁଁ ଏତେ ସେଥିରୁ କିଛି ବୁଝିପାରିଲି ନାହିଁ, କିନ୍ତୁ ମୁଁ ଯେଉଁ ତଥ୍ୟଟି ଜାଣିବାକୁ ଚାହୁଁଥିଲି ସେଇଟା ଆମରି ଜଗନ୍ନାଥଙ୍କ ବିଷୟରେ ଥିଲା, ଆମରି ସଂସ୍କୃତି ବିଷୟରେ ଥିଲା, ତା ପାଇଁ ମୋତେ ଇଂରାଜୀ ଯେଉଁଟା ମୋ ଦେଶର ବି ଭାଷା ନୁହଁ ତାର ସହାୟତା ନେବାକୁ ପଡ଼ିଲା। ତ ଏଇଠୁ ପ୍ରଥମେ ଆମକୁ ଗୋଟେ ପ୍ରଶ୍ନଟେ ଆସିଲା। ତାପରେ ଆମେ ଗୋଟେ ପର୍ଟିକୁଲାର ଗୋଟେ ନୀତିକାନ୍ତି ବିଷୟରେ ଆମେ ଖୋଜୁଥିଲୁ, ସେତେବେଳକୁ ଆମେ ଦେଖିଲୁ ଯେ ଯଦି ଆପଣ ଓଡ଼ିଆରେ ସେ ନୀତିକାନ୍ତି ବିଷୟରେ ଆପଣ ଖୋଜୁଛନ୍ତି ଇଣ୍ଟରନେଟ୍ରେ, ତାହେଲେ ଆପଣ ଯେତେ ବି ଆମ ସର୍ଚ୍ଚ ଇଞ୍ଜିନ୍ ସବୁ ଅଛି ସେ ସର୍ଚ୍ଚ ଇଞ୍ଜିନ୍ରେ ଯେଉଁ ଆପଣ ଯାହା ବି ଆପଣ ଯେଉଁ ୱେବସାଇଟ୍ ଗୁଡ଼ାର ଲିଙ୍କ୍ ପାଇବେ ସେ ୱେବସାଇଟ୍କୁ ଗଲେ ଛଅ ଧାଡ଼ି ସେଇ ସେଇ କଥା ଚାରିଥର ବୁଲାବୁଲି ହେଇକି ଲେଖା ହେଇଥିବ, ତା ତଳେ ଏତେ ଖଣ୍ଡେ ଆଡ଼ଭର୍ଟାଇଜମେଣ୍ଟ ଥିବ। ତ ତାଦ୍ୱାରା ଆମେ ଆମ ମାତୃଭାଷାରେ ସେ ଜ୍ଞାନଟା ପାଇପାରୁନେ, କିନ୍ତୁ ଇଂରାଜୀରେ ଯଦି ଆପଣ ଖୋଜିବେ ଆପଣ ଲକ୍ଷେ ଖଣ୍ଡେ ଆର୍ଟିକଲ୍ସ ଆପଣଙ୍କୁ ମିଳିଯିବ। ତ ୟାର ଆମେ ଆମ ପାଖରେ ଗୋଟେ ଡାଟା ପଏଣ୍ଟ ଆମେ ପାଇଲୁ ଯେଉଁଟାକି ଆଜି ଯାଏଁ ସେ ଡାଟା ପଏଣ୍ଟ ବେଶୀ ଚେଞ୍ଜ ହେଇପାରେ ନାହିଁ, ଯେଉଁଥିପାଇଁ କି ସୃଜନୀ ସୃଷ୍ଟି କରାହେଲା। ସେ ଡାଟା ପଏଣ୍ଟ ହେଉଛି ଯେ ଆଜି ଏଡ଼େ ବଡ଼ ଇଣ୍ଟରନେଟ୍, ସେଇ ଇଣ୍ଟରନେଟ୍କୁ ସମଗ୍ର ପୃଥିବୀ ୟୁଜ୍ କରୁଛି, ଆଉ ଭାରତବର୍ଷ ସମଗ୍ର ପୃଥିବୀର 18% ଜନସଂଖ୍ୟା, କିନ୍ତୁ ସେଇ ଇଣ୍ଟରନେଟ୍ରେ ଆପଣ ଯଦି ସବୁ ଭାରତୀୟ ଭାଷାକୁ ମିଶେଇକି ଧରିବେ ତାହେଲେ ବି କେବଳ 0.1% କଣ୍ଟେଣ୍ଟ ଆମ ଭାରତୀୟ ଭାଷାରେ, ଆଉ ବାକି ସବୁ କଣ୍ଟେଣ୍ଟ ଭାରତୀୟ ଲୋକଙ୍କ ପାଇଁ ହିଁ ନୁହଁ, 18% ଜନସଂଖ୍ୟା କେବଳ 0.1% କଣ୍ଟେଣ୍ଟ। ଆଉ ଆମକୁ ଯେତେବେଳେ 1995 ଇଣ୍ଟରନେଟ୍ ଦେଶକୁ ଅଣାଯାଇଥିଲା ଆମକୁ କ'ଣ କୁହାଯାଇଥିଲା, ଇଣ୍ଟରନେଟ୍ ଆମ ପାଇଁ ଗୋଟେ ଲେଭେଲ୍ ପ୍ଲେଇଂ ଫିଲ୍ଡ ବନେଇବ, ସମସ୍ତେ ଇକ୍ୱାଲ ଭାବେ ଇନଫର୍ମେସନ୍ ଆକ୍ସେସ୍ କରିପାରିବେ। ତ କ'ଣ ଇଣ୍ଟରନେଟ୍ ତା କାମ କରିପାରୁଛି? ଇଣ୍ଟରନେଟ୍ ତ ଗୋଟେ ଏମିତି ଭାଷା କହୁଛି ଯେଉଁଟା 80% ଭାରତୀୟ ସେ ଭାଷାରେ କମ୍ଫର୍ଟେବଲ ବି ନୁହନ୍ତି।
1: ସୃଜନୀ .in ଯାହା ଏକ ଡିଜିଟାଲ ପ୍ଲାଟଫର୍ମ ଯେଉଁଠାରେ ସାରା ଭାରତ ବର୍ଷର ବିଭିନ୍ନ ଭାଷାର ଲେଖକ, କବି, କାହାଣୀକାର ଏବଂ ସ୍ୱର ସୃଷ୍ଟିକର୍ତ୍ତାମାନେ ସେମାନଙ୍କର ନିଜ ମାତୃଭାଷାରେ ସେମାନଙ୍କ ସୃଜନଶୀଳତା ବାଣ୍ଟନ୍ତି। ଓଡ଼ିଆରୁ ନେଇ ହିନ୍ଦୀ, ତାମିଲରୁ ନେଇ ବଙ୍ଗଳା, ମରାଠୀରୁ ନେଇ ପଞ୍ଜାବୀ ପର୍ଯ୍ୟନ୍ତ ଲେଖା, ଅଡ଼ିଓ କାହାଣୀ, ବ୍ଲଗ୍ ଏବଂ ବାର୍ତ୍ତାଳାପ ମାଧ୍ୟମରେ ଭାରତୀୟ ଭାଷାଗୁଡ଼ିକର ସୌନ୍ଦର୍ଯ୍ୟର ସମାହାର ହେଉଛି ସୃଜନୀ। ତେବେ ଆଜି ହିଁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରନ୍ତୁ ସୃଜନୀ ବ୍ଲଗିଂ ଆପ୍କୁ ଏବଂ ନିଜର ଲେଖା ତଥା ନିଜର ସ୍ୱର ମାଧ୍ୟମରେ ନିଜ ସୃଜନଶୀଳତାକୁ ଦିଅନ୍ତୁ ଏକ ନୂତନ ପରିଚୟ। ଆପଣ ଯେଉଁ ଯେଉଁ କଥା ବି କହିଲେ ସେଇଟା ନିହାତି ଗୋଟେ ଚିନ୍ତାର ବିଷୟ ଏବଂ ଦୁଃଖର ବିଷୟ ଯେମିତିକି ଆପଣ କହୁଥିଲେ, ତ କହିପାରିବା ଏଇ ସୃଜନୀ ଏଥିପାଇଁ ଗୋଟେ ଆହ୍ୱାନ।
0: ଠିକ୍ କହିଛନ୍ତି ଆପଣ
1: ଆଜ୍ଞା। ତେବେ ଆପ୍ଟି ଆପଣ କେବେ ଆରମ୍ଭ କଲେ?
0: ତ ଆପ୍ଟା ପ୍ରଥମ ଲଞ୍ଚ ହେଇଥିଲା ଆମର June 2020। ତାପରେ ସେତେବେଳକୁ ତ ଆମେ ଗୋଟେ କିଛି ଅଲଗା ଆମେ ଚାକିରି ବି କରୁଥିଲୁ, ତ ସେଇ ଦରମାରେ ଆମେ ତାକୁ ଚଲାଉଥିଲୁ। ତାପରେ କିଛି ଟାଇମ୍ ପରେ ଆମେ ଟେକ୍ନୋଲୋଜିକାଲି ଏତେ ଭଲସେ ତାକୁ ବନେଇ ନଥିଲୁ, ତ ତାକୁ ବନ୍ଦ କରିଦେବା ପାଇଁ ପଡ଼ିଥିଲା, କାରଣ ଯେତେବେଳେ ଆରମ୍ଭ କରିଥିଲୁ ଯେତେବେଳେ ବେଶୀ ଲେଖକ ଆସିଲେ ତ ସେ ଆପ୍ଟି କ୍ରାସ୍ ହେଇଗଲା, ଆମେ ତାକୁ ଭଲସେ ସମ୍ଭାଳି ପାରିଲୁନି। ତ କିଛି ଦିନ ସେଇଟା ଗୋଟେ ଟ୍ୱିଟର ହ୍ୟାଣ୍ଡେଲ ଭଳିଆ ହିଁ ଚାଲିଥିଲା, ଟ୍ୱିଟରରେ ଆମେ ଭଲ ଭଲ କଣ୍ଟେଣ୍ଟ ପକାଉଥିଲୁ, ଲୋକଙ୍କ ଲେଖା ସେଠି ପବ୍ଲିଶ କରୁଥିଲୁ। ତାପରେ ପୁଣି ଆଉ ଥରେ February 2023 ଏଇଟା ଗୋଟେ ୱେବସାଇଟ୍ ଏବଂ ଆପ୍ ଦୁଇଟା ଯାକ ମାଧ୍ୟମରେ ସେ ଲୋକଙ୍କ ସାମ୍ନାକୁ ଆସିଲା, ଆଉ ସେଇ ଦିନଠୁ ଆମେ ଏଇ ଆପ୍ ଉପରେ ସମ୍ପୂର୍ଣ୍ଣ ଭାବେ ମାନେ ଏବେ ଯେଉଁ ଫେବୃଆରୀରେ ଆମେ ଆସିଲୁ, ଆମେ ଆମର ଚାକିରି ଆମ ସବୁ ଛାଡ଼ି ଦେଇକି ସମ୍ପୂର୍ଣ୍ଣ ରୂପେ ସୃଜନୀରେ ନିଜକୁ ନିବେଶ କରିକି
1: ଡେଡିକେଟେଡ୍ ହେଇଗଲେ ଏବଂ ପୁରା ଚାକିରି ଆପଣ ଛାଡ଼ିଦେଲେ।
0: ଛାଡ଼ିଦେଲୁ
1: ଆଚ୍ଛା, ମୁଁ ମଧ୍ୟ ଆମ

0: ଗୋଟେ ସୋର୍ସ ମଧ୍ୟ ସେଥିରେ ରଖିଛୁ ଯୋଉଟାକି ଡାଟା ଆନୋଟେସନ୍ ବୋଲି ଯାହାକୁ କୁହାଯାଏ, ଟ୍ରାନ୍ସକ୍ରିପ୍ସନ୍ କାମ ଯାହାକୁ କୁହାଯାଏ। ତ ଆମେ ଏଠି କ'ଣ କରୁ ନା, ଯୋଉ ଆମର କ୍ରିଏଟର୍ ମାନେ ଅଛନ୍ତି, କ୍ରିଏଟର୍ ମାନଙ୍କର ଯୋଉ ଭାଷା ଭାଷାରେ ଯୋଉ ଏକ୍ସପର୍ଟିଜ୍ ଥାଏ, ସେ ଏକ୍ସପର୍ଟିଜ୍କୁ ୟୁଜ୍ କରିକି ଏଆଇକୁ ଶିଖେଇବା ପାଇଁ ଯୋଉ ଡେଟା ସେଟ୍ ଗଢ଼ିବାକୁ ପଡ଼େ, ତାଙ୍କର ସେଇ ଭାଷାର ଦକ୍ଷତାକୁ ନେଇକି ସେଇ ଏଆଇ ଡେଟା ସେଟ୍ ବନେଇବା ପାଇଁ ସେମାନଙ୍କୁ ଯଦି ଆମେ ସମୟ ନିବେଶ କରିବା ପାଇଁ ଦେବା, ଆଉ ତାପରେ ତା ପାଇଁ ଯଦି ତାଙ୍କର କିଛି ଆର୍ନିଂସ ହୁଏ, ତ ଏଇ ସିଷ୍ଟମ୍ଟି ସୃଜନୀରେ ଅଛି। ଆଉ ଏ ଯେଉଁ ଆମର କ୍ରିଏଟର୍ ମାନେ ଅଛନ୍ତି, ସେମାନେ ପ୍ରଥମେ ଗୋଟେ ଛୋଟ ଟେଷ୍ଟ ଗୋଟେ ଦିଅନ୍ତି, ସେ ଟେଷ୍ଟରେ ଯେଉଁମାନେ କ୍ୱାଲିଫାଏ କରନ୍ତି ତାଙ୍କୁ ଏଇ ଡାଟା ଟ୍ରାନ୍ସକ୍ରିପ୍ସନ୍ ଡାଟା ଆନୋଟେସନ୍ କାମ ପାଇଁ ତାଙ୍କୁ ଆକ୍ସେସ୍ ଦିଆଯାଏ। ଆଉ ସେମାନେ ଯେତିକିର ଡାଟା ଆନୋଟେସନ୍ କଲେ ତା ପାଇଁ ସେମାନଙ୍କର ସେତିକି ରୂପରେ ଅର୍ନିଂସ ମଧ୍ୟ ହୁଏ।
1: ଆଚ୍ଛା, ଯଦି ଜଣେ ଚାହୁଁଛି ଏଇ କାମଟି କରିବା ପାଇଁ, ତ ସେ କେମିତି ଜଏନ୍ କରିବ? ଯୋଉ ଟେଷ୍ଟ ଆପଣ କହୁଛନ୍ତି, ସେ ଟେଷ୍ଟଟା ଦେବା ପାଇଁ ହେଲେ ଜଣକୁ କ'ଣ କରିବାକୁ ପଡ଼ିବ?
0: ତ ଯେଉଁମାନେ ମଧ୍ୟ ଇଣ୍ଟରେଷ୍ଟେଡ୍ ଅଛନ୍ତି, ସେମାନେ connect@srujani.in ଏଇ ମେଲ୍ ଆଇଡିକୁ ନିଜର ରେଜ୍ୟୁମ୍ ପଠେଇବେ। ଆଉ ତା ସାଙ୍ଗରେ ଏଇଟା ସ୍ପଷ୍ଟ ଭାବେ ଲେଖିକି ପଠେଇବେ ଯେ ସେମାନେ ଡାଟା ଆନୋଟେସନ୍ କରିବା ପାଇଁ ଇଚ୍ଛୁକ, ତାପରେ ଆମ ଟିମ୍ ସେଇଠୁ ସେମାନଙ୍କୁ ଗାଇଡ୍ କରିଦେବେ।
1: ବହୁତ ବଢିଆ କଥା। ଆମେ କଥା ହଉଥିଲେ ଯେମିତି ସାହିତ୍ୟର ଭଲ ପାଇବା ବିଷୟରେ ବା ସାହିତ୍ୟ ଯାତ୍ରା ବିଷୟରେ, ବିଶ୍ୱଜିତ ସାର୍ ତ ଆପଣ ତାଙ୍କର କହିଲେ କେମିତି ସାହିତ୍ୟ ପ୍ରତି ସେ କେମିତି ତାଙ୍କର ଅନୁରାଗ ଥିଲା, ତେବେ ବର୍ତ୍ତମାନ ଅନୁରାଗ ସାର୍ଙ୍କୁ ପଚାରିବା ପାଇଁ ଚାହିଁବି କି ସାହିତ୍ୟ ପ୍ରତି ଆପଣଙ୍କର ଭଲ ପାଇବାଟା କେମିତି?
0: ତ ମୋ ସାହିତ୍ୟ ଯାତ୍ରା ଆରମ୍ଭ ହୁଏ ଆମ ଘରେ ହିଁ। ଆମ ଘରେ ବହୁତ ସାହିତ୍ୟିକାର ଅଛନ୍ତି, ଆଉ ଅନେକ ଆମ ଫ୍ୟାମିଲି ମେମ୍ବର ମାନେ ବହୁତ ବହି ଲେଖିଛନ୍ତି, ଆଉ ସେଇ ଯୋଉ ମାନେ ସବୁବେଳେ ସାହିତ୍ୟ ଚର୍ଚ୍ଚା, ଭାଷା ବିଷୟରେ ଚର୍ଚ୍ଚା, ଆଉ ଆମ ଘରେ କବିତା ଗଳ୍ପ ଠାରୁ ବେଶୀ ଚର୍ଚ୍ଚା ଯୋଉ ଭାଷାର ବିଭିନ୍ନ ମାନେ ବିଭିନ୍ନ କ୍ଷେତ୍ରକୁ ନେଇକି ଚର୍ଚ୍ଚା ହୁଏ, ଯୋଉଟାକୁ ଆମେ ଲିଙ୍ଗୁଇଷ୍ଟିକ୍ସ ଡିସ୍କସନ୍ କହୁ, ତ ସେଇଗୁଡ଼ାକୁ ନେଇକି ଆମର ଗୁଡ଼ାଏ ଚର୍ଚ୍ଚା ହୁଏ। ତ ସେଇ ସବୁରୁ ସାନବେଳୁ ହିଁ ଭାଷା ପ୍ରତି ଗୋଟେ ଅଲଗା ପ୍ରକାର ପ୍ରୀତି। ଆଉ ଯେତେବେଳେ ଏଇ ଯୋଉ ସମସ୍ୟାଟି ଦେଖାଗଲା, ପେସାରେ ମୁଁ ଆଗରୁ ଇଞ୍ଜିନିୟର ଥିଲି, ସେ ଇଞ୍ଜିନିୟରିଂ ପେସା ଆଉ ଭାଷାରେ ଥିବା ଏଇ ଯୋଉ ସମସ୍ୟା ଦୁଇଟାକୁ ମିଶେଇକି, ଭାଷା ପ୍ରୀତି ସେଥିରେ ମିଶେଇକି ସୃଜନୀର ଏଇ ଯାତ୍ରାରେ ଆଗେଇ ଗଲୁ।
1: ତାହେଲେ ଅନୁରାଗ ସାର୍ ତ କହିଲେ ତାଙ୍କ ପେସା ବିଷୟରେ, ବର୍ତ୍ତମାନ ବିଶ୍ୱଜିତ ସାର୍ଙ୍କଠୁ ଶୁଣିବା ପାଇଁ ଆପଣଙ୍କର କ'ଣ ଥିଲା ପେସା?
2: ମୁଁ ପ୍ଲସ୍ ଟୁ ପରେ ହୋଟେଲ ମ୍ୟାନେଜମେଣ୍ଟ କ୍ୟାରିୟରରେ ମାନେ କିଛି ସମୟ ପାଖାପାଖି ବର୍ଷେରୁ ଦେଢ଼ ବର୍ଷ ମୁଁ କାମ କରିଥିଲି ହୋଟେଲ ଇଣ୍ଡଷ୍ଟ୍ରିରେ। ତାପରେ ସେ ଇଣ୍ଡଷ୍ଟ୍ରିରେ ମୋତେ ଭଲ ଲାଗିଲାନି, ଦେନ୍ ଯେହେତୁ କଳା ଆର୍ଟ ଆଣ୍ଡ ଲିଟରେଚର୍ ବାବଦକୁ ଟିକେ ମୋର ଜିଜ୍ଞାସା ଥିଲା, ତ ମୁଁ ଧୀରେ ଧୀରେ ଗ୍ରାଫିକ୍ସ ଡିଜାଇନିଂ ଶିଖିବା ଆରମ୍ଭ କଲି ଏବଂ ଭୁବନେଶ୍ୱରର ଗୋଟେ କମ୍ପାନୀରେ ମୁଁ କାମ କରୁଥିଲି। ଦେନ୍ ସୃଜନୀ ଆମେ ଷ୍ଟାର୍ଟ କଲୁ ସେଇ ସମୟରେ, ଆଉ ଏଇ ଯେଉଁ କଳା ଆଉ ଭାଷା ମିଶିକି ଗୋଟେ ସୃଜନୀର ଗୋଟେ ରୂପ ଆମେ କହିପାରିବା।
1: ତାହେଲେ ଆପଣ ଯେତେବେଳେ ଚାକିରି ଛାଡ଼ିଲେ ସେଇ ସମୟରେ ପରିବାରର ପ୍ରତିକ୍ରିୟା କେମିତି ଥିଲା? ଆପଣ ଯେତେବେଳେ କହିଲେ କି ନାଇଁ ମୁଁ ଚାକିରି ଛାଡ଼ିଦେବି,
2: ତ ମୁଁ ଯେତେବେଳେ ପ୍ରଥମେ ଗ୍ରାଫିକ୍ସ ଡିଜାଇନିଂ କାମ କରୁଥିଲି, ଆଉ ସେତେବେଳେ ଯେତେବେଳେ ସୃଜନୀ ଆମେ ଗୋଟେ ଷ୍ଟେପ୍ ଯେତେବେଳେ ଆମେ ପହଞ୍ଚିଲୁ, ତ ସେତେବେଳେ ଅନୁରାଗ ଭାଇ ମୋର ଗୋଟେ ଡିସ୍କସନ୍ ହେଲା କି ବର୍ତ୍ତମାନ ଗୋଟେ ଟାଇମ୍ ବଡ଼ ଡିସିସନ୍ ନେବାର, ସୋ ବିଶ୍ୱଜିତ ତମେ ରେଡ଼ି? ତ କିଛି ସମୟ ପ୍ରୋସେସ୍ କରିବା ପାଇଁ ଟାଇମ୍ ଲାଗିଲା, କାହିଁକିନା ଗୋଟେ ବହୁତ ବଡ଼ ଡିସିସନ୍। ଦେନ୍ ଯେଉଁ ମାନେ ଗୋଟେ ଯେଉଁ ମୋଟିଭେସନ୍ ନେଇକି ଆମେ ଷ୍ଟାର୍ଟ କରିଥିଲୁ, ସେଇଟାକୁ ଯଦି ସକ୍ସେସ୍ କରାଇବାର ଥିଲା ଆମକୁ ଡେଇଁବାକୁ ହିଁ ପଡ଼ିବ। ତେଣୁ ଗୋଟେ ବହୁତ ସମୟ ଆମେ ଡିସ୍କସନ୍ କଲୁ, ପାଖାପାଖି 2-3 ଘଣ୍ଟା, କାରଣ ଅନୁରାଗ ଭାଇ ବାହାରେ ବାଙ୍ଗାଲୋରରେ ରହି କାମ କରୁଥିଲେ। ତ ତାପରେ ଡିସିସନ୍ ହେଲା କି ନା ଫାଇନାଲ୍ କରାଯାଉ, ଆମେ କାମ ଛାଡ଼ିବା। ଆଣ୍ଡ ସେତେବେଳେ ଆମ ସହିତ ଏମିତି ଭଲ୍ୟୁଣ୍ଟାରିଲି ବହୁତ ଜଣ, 4-5 ଜଣ ଆମ ସହିତ ମିଶିକି ଆମେ କାମ କରୁଥିଲୁ, ତ ସମସ୍ତଙ୍କୁ ସେ ଜିନିଷଟା କୁହାହେଲା, କିନ୍ତୁ ସମସ୍ତେ ଟିକେ ଡରିଗଲେ କି ନା ଆମେ ଆମ କ୍ୟାରିୟର୍କୁ ଛାଡ଼ିକି ଯାଇପାରିବୁନି, ତ ସେମାନେ ରହିଗଲେ ଆଉ ଆମେ 2 ଜଣ ସୃଜନୀକୁ ଧରି ବାହାରିଗଲୁ ଆଗକୁ, ଆଉ ଆଜି ଯାହା ବି ଠିଆ ହେଇଛି, ତ ସେଇ ସାକ୍ରିଫାଇସ୍ଟା ବହୁତ ମ୍ୟାଟର୍ କରେ।
1: ମାନେ କହିପାରିବା ଯଦି ଆତ୍ମବିଶ୍ୱାସ ଆମର ଥାଏ, ନିଜ ଉପରେ ଯଦି ସେତିକି ଭରସା ଥାଏ, ଆଉ ନିଜର କର୍ମ ଉପରେ ଯଦି ସେତିକି ଭରସା ଥାଏ, ତାହେଲେ ସବୁକିଛି ଜିନିଷ ଠିକ୍ ଲାଗେ, ସମୟ ଅନୁସାରେ ସବୁ ଠିକ୍ ଲାଗେ। ତାହେଲେ ପୁଣି ଗୋଟେ ପ୍ରଶ୍ନ ଏଇଠି ରହିବ ଯେ ବର୍ତ୍ତମାନ ସ୍ଥିତି ଯଦି ଆମେ ଦେଖିବା, ତାହେଲେ ଆପଣ ଯେଉଁ ଡିସିସନ୍ଟା ନେଇଥିଲେ ସେଇଟା ବର୍ତ୍ତମାନ ଆପଣଙ୍କୁ କେତେ ସାଟିସ୍ଫାଏ ଦେଉଛି?
0: ଏବେ ତ ଆପଣ କହିବେ, ଆଗରୁ ଯେତେବେଳେ ଆମେ ଚାକିରି କରୁଥିଲୁ, ତ ଶନିବାର ରବିବାରକୁ ଆମେ ଅନେଇ ବସୁଥିଲୁ, ଶନିବାର ରବିବାରଟି ଆସିବ ଆମେ ମଜା କରିବୁ। ଏବେ ଆମେ ଶନିବାର ରବିବାର ବି କାମ କରୁ, ସୋମବାରରୁ

0: ଶୁକ୍ରବାର ବି କାମ କରୁ, କିନ୍ତୁ ଆମ ପାଇଁ ସବୁଦିନ ଗୋଟେ ଉତ୍ସବ। ଆମେ ସକାଳେ ଉଠୁ ଏକ୍ସାଇଟେଡ୍ ହେଇକି ଉଠୁ ଯେ ଆଜି ଆମେ କିଛି ଭଲ କାମ କରିବା ପାଇଁ ଯାଉଛୁ, ଆଜି ସକାଳେ ନୂଆ କ'ଣ ଚ୍ୟାଲେଞ୍ଜ ଅଛି, ଆଜି କ'ଣ ନୂଆ ସମସ୍ୟାର ସମାଧାନ କରିବା। ତ ଏବେ ଆମେ ଆମେ ଯେତେ ଖୁସି, ଆମ ସେ ଯୋଉ ଖୁସିଟା ଆମ ମାନେ ଯୋଉ ଆମର ସେଥିରେ ତ ନଥିଲା। ତାପରେ ଏବେ ଯୋଉ ଆମର ପାରିବାରିକ ଜୀବନକୁ ମଧ୍ୟ ସେ ଖୁସିଟା ଯାଉଛି। ଆଗରୁ ଆମେ 9-to-5 ଜବ୍ର ଯୋଉ ଫ୍ରଷ୍ଟ୍ରେସନ୍ଟା ବେଳେବେଳେ ଘରେ ବାହାରିବ, ସେ ଚିଡ଼ଚିଡ଼ଟା ଘରେ ବାହାରିବ, କିନ୍ତୁ ଏବେ ଯେହେତୁ ଆମେ ସେଇଠି ବହୁତ ଖୁସି, ଆମେ ଘରେ ବି ବହୁତ ଖୁସି, ଘର ଲୋକ ସେଥିପାଇଁ ବହୁତ ଖୁସି, ସମସ୍ତେ ବହୁତ ଖୁସି। ନାଇଁ ସମୟ ଦେଇପାରୁଛୁ ସେଟା ତ ଠିକ ହବନି କହିବା, କିନ୍ତୁ ଆମେ ଯେତିକି ସମୟ ଦଉଛୁ ବହୁତ ଭଲ ଭାବେ ସେ ସମୟ ସେ ବହୁତ ହାଇ କ୍ୱାଲିଟି ସମୟ ଦଉଛୁ।
1: ତେବେ ଏଇଠି କହିପାରିବା ଆମେ ଯେ ଯଦି ଯେକୌଣସି କାମ ଯଦି ଆମକୁ ବହୁତ ଭଲ ଲାଗୁଛି, ଅନ୍ତରରୁ ଭଲ ଲାଗୁଛି, ତେବେ ସେ କାମ ଆମେ ଯଦି ମାନେ ସକାଳୁ ରାତି ଯାଏ ଯଦି କରୁଥିବା, ଆମକୁ ଜମା ବି ଥକାପଣ ଲାଗିବନି ଯଦି ତା ପ୍ରତି ଆମର ଭଲ ପାଇବା ଅଛି। ତ ସୃଜନୀ ଗୋଟେ ସେମିତି ଆଚ୍ଛା, ଆପଣ ଆଉ ଟିକେ ପୂର୍ବରୁ କହୁଥିଲେ ଯୋଉ ଚ୍ୟାଲେଞ୍ଜ ବିଷୟରେ, ତ ଏଇଠି ଟିକେ କଥା ହେବା। ସୃଜନୀରେ ଯୋଉ ଆମର ରହୁଛି ଲେଖିବା ପାଇଁ, ଆପଣ ଲେଖକ ଲେଖିକା ମାନଙ୍କୁ କେମିତି ମୋଟିଭେଟ୍ କରାଉଛନ୍ତି ଯେ ଆଜି କ'ଣ ଲେଖିବେ ଆପଣ ବା କେମିତି ସେଇଟା କ'ଣ କୁହନ୍ତୁ?
2: ସୃଜନୀରେ ସୃଜନୀ କମ୍ପ୍ଲିଟଲି ମାନେ ଯେତେବେଳେ ଆମେ ଯଦି ଦେଖୁଛେ ଯେତେ ବି ବ୍ଲଗ୍ ପୋଷ୍ଟ ହଉଛି ସୃଜନୀରେ, ଏହା ଗୋଟେ କମ୍ୟୁନିଟି ମାଧ୍ୟମରୁ ହିଁ ପୋଷ୍ଟିଂ ହୁଏ। ତ କମ୍ୟୁନିଟି ଆମେ ଗୋଟେ ହ୍ୱାଟ୍ସଆପ୍ ମାଧ୍ୟମରେ ହଉ, ଫେସବୁକ୍ରେ ହଉ ବା ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ କିଛି ଲୋକମାନଙ୍କ ସହିତ ଯୋଗାଯୋଗ କରିଥିଲୁ ଇନିସିଆଲ ଟାଇମ୍ରେ। ତ ସେଠୁ ସେମାନେ ଆସିକି ଗୋଟେ କମ୍ୟୁନିଟି ଆମର ହ୍ୱାଟ୍ସଆପ୍ରେ କ୍ରିଏଟ୍ କରାଯାଇଥିଲା, ଏବଂ ସେଥିରୁ ଆମେ ସବୁବେଳେ ରେଗୁଲାରଲି ଲୋକମାନଙ୍କୁ ଡିଫରେଣ୍ଟ ନଜେସ୍ ଦିଆ ହୁଏ। ଏମିତି ନୁହେଁ କି ଷ୍ଟୋରିଜ୍ ଏସବୁ, କିନ୍ତୁ ରିସେଣ୍ଟ ଇସ୍ୟୁଜ୍କୁ ନେଇକି ଆମ ଯେଉଁଗୁଡ଼ାରେ ଆମର ଅଭାବ ଅଛି କଣ୍ଟେଣ୍ଟ, ସଂସ୍କୃତି ବାବଦରେ ହଉ, ଟ୍ରାଡିସନ୍ସକୁ ନେଇକି ହଉ, ଓଡ଼ିଶା ଇତିହାସକୁ ନେଇକି ହଉ, ଆମ ମହାପୁରୁଷମାନଙ୍କ କଥା ହଉ, ଏଇସବୁ ଜିନିଷ ଗୁଡ଼ାରେ ଲୋକମାନଙ୍କୁ ଲେଖିବା ପାଇଁ ଆମେ ଏନକରେଜ୍ କରୁ। ଆଉ ସେମାନଙ୍କୁ ପ୍ରତ୍ୟେକ ସମୟରେ ଗୋଟେ ଗୋଟେ ୱେବିନାର ମାଧ୍ୟମରେ ସେମାନଙ୍କର ଡାଉଟ୍ସ କ୍ଲିୟର ଆମେ କରୁ। ସେମାନେ ଯଦି କିଛି ଟାଇପିଂରେ ପ୍ରୋବ୍ଲେମ୍ ଫେସ୍ କରନ୍ତି, ଆମେ ସେଗୁଡ଼ା ବି ସଲ୍ୟୁସନ୍ ତାଙ୍କୁ ପ୍ରୋଭାଇଡ଼ କରୁ। ଆଉ କ'ଣ ମାନେ ମେଜର ମାନେ ଏମିତି ବି ସମୟ ହେଇଛି କି ରାତି ରାତିରେ ଲୋକମାନେ ଆମକୁ ମେସେଜ୍ କରନ୍ତି ରାତି 2 ବେଳେ, କାହିଁକି ନା ଲେଖକର ଗୋଟେ ସମୟଟା ରାତି ସମୟଟା, ତ ସେଇ 2 ସମୟରେ ଆମେ ବି ଆକ୍ଟିଭ ଥାଉ କି ସେମାନଙ୍କୁ ରିପ୍ଲାଏ କରିକି ତାଙ୍କର ପ୍ରୋବ୍ଲେମଟା ସଲ୍ଭ ହବ ଆଉ ସେ କଣ୍ଟେଣ୍ଟଟା ପବ୍ଲିଶ କରିପାରିବ। ତ ଏଇଭଳିଆ ଗୋଟେ ମାହୋଲ ଭିତରେ ଯେତେବେଳେ ଗୋଟେ ଲେଖକ ବା ଗୋଟେ କ୍ରିଏଟର ଆସେ, ତ ସେ ଗୋଟେ ଫ୍ୟାମିଲିୟର ଫିଲ୍ କରେ, ଆଉ ତାର ଯୋଉ ମାନେ ଭିତରେ ଯୋଉ ଲୁଚି ରହିଥିବା ଜିନିଷଟା ବହୁତ ଇଜିଲି ଆଗକୁ ଆସିପାରେ।
1: ମନରେ ବହୁତ ଲେଖା ତ ଥାଏ କିନ୍ତୁ ଭାବନା ଥାଏ, କିନ୍ତୁ ଆମକୁ ପର୍ଟିକୁଲାରଲି ଗୋଟେ ଯଦି ଟପିକ ଦିଆଯାଏ ତାହେଲେ ଲେଖିବା ପାଇଁ ଟିକେ ଇଜି ହେଇଯାଏ। ମାନେ ପ୍ରତ୍ୟେକ ଦିନ ଗୋଟେ ଡେଲି ଡୋଜ୍ କହିପାରିବା ଆମେ, ଆଜି ଏ ବିଷୟରେ ଲେଖନ୍ତୁ କି କାଲି ସେଇ ବିଷୟରେ ଲେଖନ୍ତୁ।
2: ତାପରେ ବିଭିନ୍ନ କଣ୍ଟେଷ୍ଟ ମାଧ୍ୟମରେ ଲୋକଙ୍କୁ ଏନକରେଜ୍ କରାଯାଏ ଲେଖିବା ପାଇଁ। ଆଉ ଯେମିତି ଅଡିଓ କଥା ଯଦି ଆମେ କହିବା, ଅଡିଓରେ ଆମେ 1-to-1 ଡିସ୍କସନ୍ସ କରୁ, ସେମିତି ୱେବିନାର୍ସ ଗୁଡ଼ା ହୁଏ ଯେଉଁଥିରେ କି ଆମେ ଯେଉଁମାନେ କମ୍ୟୁନିଟିର ମେମ୍ବର୍ସ ଅଛନ୍ତି ସେମାନେ ବି ସେମାନଙ୍କୁ ବି ଚାନ୍ସ ମିଳେ, ସେମାନେ କହନ୍ତି। ସେଥିରେ ଆମେ ବିଭିନ୍ନ ଗେଷ୍ଟ ମାନଙ୍କୁ ବି ଡାକୁ, ସୋ ଦ୍ୟାଟ୍ ମାନେ ଯେଉଁ ଲେଖକମାନେ ଅଛନ୍ତି ବା ଯେଉଁ ଅଡିଓ କ୍ରିଏଟର୍ସ ମାନେ ଅଛନ୍ତି ସେମାନେ ଦେଖିକି ସେମାନଙ୍କୁ ଇନସ୍ପାୟର୍ ହୁଅନ୍ତୁ ଶୁଣିକି, ଆଣ୍ଡ ତାଙ୍କ ମାଧ୍ୟମରେ ବି ବହୁତ ଲୋକ ଇନଫ୍ଲୁଏନ୍ସ ହୁଅନ୍ତି ଆଉ କଣ୍ଟେଣ୍ଟ ପବ୍ଲିଶ କରନ୍ତି।
1: ବର୍ତ୍ତମାନ ଗୋଟେ ପ୍ରଶ୍ନ ରହିବ, ଯୋଉ ପ୍ରଶ୍ନଟା ମୋତେ ପୁରା ଆରମ୍ଭରୁ ପଚାରିବାର ଥିଲା କିନ୍ତୁ ଏଇନା ପଚାରୁଛି ଯେ ଆପଣ ଦୁଇ ଜଣଙ୍କୁ କେମିତି ଜାଣିଲେ ବା କେବେର ସମ୍ପର୍କ?
0: ତ ବିଶ୍ୱଜିତ ହେଲେ ମୋର ମୋ ଭାଇର ସ୍କୁଲ ସାଙ୍ଗ, ଆଉ ଯେତେବେଳେ ସୃଜନୀ ଆରମ୍ଭ ହେଲା ତ ଆମେ ମୁଁ ମୋ ଭାଇ ଆଉ ବିଶ୍ୱଜିତ ଆମେ 3 ମିଶିକି ଏଇ ଯାତ୍ରାରେ ଆରମ୍ଭ କରିଥିଲୁ, କିନ୍ତୁ ଆଗକୁ ଗଲା ପରେ ମୁଁ ଆଉ ବିଶ୍ୱଜିତ ରହିଗଲୁ ଆଉ।
1: ଆଚ୍ଛା, ତ ବର୍ତ୍ତମାନ ସମୟ ବିଶ୍ୱଜିତ ସାର୍ଙ୍କ ଠୁ ଯେହେତୁ ସେ ଲେଖାଲେଖି କରନ୍ତି ଗୋଟେ କବିତା ଶୁଣିବା।
2: କବିତାର ଶୀର୍ଷକ ଜାଗ୍ରତ। ତ ପ୍ରେମ ଏଠି ସମାଜର ମିଥ୍ୟା ଆଗରେ ଲଢୁଛି, ଆଉ ଲଢି ଲଢି ଶିଖାଉଛି ଜୀବନ କ'ଣ, ଆଉ ଦର୍ଶାଉଛି ତାର ମହନୀୟତା, ସେଇ ଉପରେ କବିତାଟି। କବିତାର ନାଁ ଜାଗ୍ରତ। ଅସନ୍ତ ଅଶାନ୍ତ ଅତଳ ମହାସାଗର, ବିବ୍ରତ ମନର ଉହାଡ଼ରେ ଏକ ବିଶାଳ ସମର, ମାୟାରା ଅସି ଧରି ଯୁଦ୍ଧରତ ସଭିଏଁ, ଖିନ୍ଭିନ୍ ହୋଇ ପଡ଼ିଛି ଅସ୍ତିତ୍ୱ ଯେ ପ୍ରେମର, ଉଠେ ଚିତ୍କାର ଉଠେ ଦୁଃଖର ଜୁଆର, ମୋହର ଅସୀମ ବାଲୁକା ରେଣ, କୂଳଲଙ୍ଘି ଲାଲ କରେ ବେଳାଭୂମିକୁ, ପୋତିଦିଏ ଦୁର୍ଗ ସେ ପ୍ରେମର, ମାଇଲ ମାଇଲ ଏକ ବିଷାଦର ଆସ୍ତରଣ, ରଣ ଭାଙ୍ଗି ଦିଏ କେତେ ଯେ ଆଭୂଷଣ, କୂଳରେ ଠୋଳ ହେଉଥାଏ ହାରିଯାଇଥିବା ସତ୍ୟର ମୃତ ଶରୀର, ଆଉ ଖଣ୍ଡ ଅବଶେଷ ସେ ମହାନ ପ୍ରେମର। ଯିଏ ଦିନେ ବ୍ରହ୍ମାଣ୍ଡ ତୋଳିଥିଲା, ଯିଏ ଦିନେ ଜୀବଜନ୍ତୁ ମଣିଷ ଗଢ଼ିଥିଲା, ଯିଏ ଦିନେ ଗଢ଼ିଥିଲା ଭାବନା, ପୁଲକିତ କରୁଥିଲା ଅସଂଖ୍ୟ ହୃଦୟ, ସମୟ ଚକ୍ରରେ ସେ ନୁହଁ ଆଉ ଏ ପୃଥିବୀ।

0: ଅମାବାସ୍ୟାର ସେ ରାତ୍ରିରେ ପହଞ୍ଚନ୍ତି ଦଳେ ସନ୍ନ୍ୟାସୀ। ଶେଷକୃତ୍ୟ କରିବା ପାଇଁ ସେ ମହାନ୍ ତତ୍ତ୍ୱକୁ ଆଖିରେ ଆଖି ଖୁସି ସେମାନଙ୍କର। ମୃଦଙ୍ଗ ଆଉ ଢୋଲରେ ନୃତ୍ୟର ଆସର, ମନ୍ତ୍ରଧ୍ୱନି ଆଉ ଆବାହନ ଏକ ଯଜ୍ଞର। ମୁଖାଗ୍ନିରେ ଜଳି ଉଠେ ମୁଖମଣ୍ଡଳ, ଯେଉଁଠି ଥିଲା ଦିନେ ଆଭା ଆକାଂକ୍ଷର ଜଳିବାକୁ ଲାଗେ ଯେବେ ସେ ଦୁଇ ଆଖି, ଯେଉଁଠି ଥିଲା ଗଭୀରତା ପ୍ରଣୟର, ଯେଉଁଠି ଥିଲା ପିରତିର ଆସର। ଜଳିବାକୁ ଲାଗେ ସେ ଓଠ, ଯେଉଁଠି ଭାସି ଆସୁଥିଲା ପ୍ରୀତିଭରା ଗୀତ, ପୁଣି କେବେ ନିରବତା ଆଉ କବିତାର ଧାର। ଜଳେ ଯେବେ ହାତ ଆଉ ପାପୁଲି, ଭାଙ୍ଗିଯାଏ ଫରୁଆ ସେ ଶକ୍ତିର। ପ୍ରେମ ଜଳେ ଧୀରେ ଧୀରେ ନିଆଁର ପରିଧିରେ, ଧୂଆଁର ଏକ ବିଶାଳ ଆବରଣ ଭିତରେ, ଘଣ୍ଟା ଘଣ୍ଟା ଦିନ ଦିନ ମାସ ମାସ ଧରି ଜଳ ସ୍ଥଳ ଆକାଶରେ ହୁଏ ସେ ସମାହିତ। ଏବେ ରହିଯିବ ଖାଲି ଏକ ଶୂନ୍ୟ ସ୍ଥାନ ପାଉଁଶର। ହଠାତ୍ ସନ୍ନ୍ୟାସୀଙ୍କ ବିଚିତ୍ର ହସ ଗୁଞ୍ଜରିତ ହୁଏ। ଉଠ ଉଠ ହେ ମହାବାହୁ, ହେ ସୃଷ୍ଟିକର୍ତ୍ତା, ତୁମେ ହିଁ ସର୍ଜନା, ତୁମେ ସୃଜନୀ, ତୁମ ରଙ୍ଗ ତୁମେ କାରିଗରୀ, ସାଜ ପୁଣି ପ୍ରଭାତ ଅନ୍ଧକାର ଏ ରଚନାର। ଦହନରେ ନଷ୍ଟ ହୁଅନି ତୁମ ତତ୍ତ୍ୱ, ତୁମ ଉଠ ଏ ମାୟା ତଳୁ ତୁମେ ତ ମୁକ୍ତି ପାଇଁ ନିର୍ମିତ। ଉଠି ଗଢ଼ ତୁମ ସମାଜ, ଲେଖ ପୁଣି ଥରେ ସମ୍ବିଧାନ ପ୍ରେମର। ଜାଗ୍ରତ ମନ, ନବଚେତନା, ନିର୍ବିକାରର ସେତୁ ବାନ୍ଧି ବିଜୟ ଯାତ୍ରା ଆରମ୍ଭ କର। ଜଳି ଯାଇଛି ତୁମ ମିଥ୍ୟା ଏ ଦେହରୁ, ଏବେ ସତ୍ୟକୁ ପ୍ରବେଶ କର।
1: କବିତାଟି ବହୁତ ସୁନ୍ଦର ଥିଲା। ଆଶା କରୁଛି ଆମକୁ ଶୁଣୁଥିବା ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ କବିତାଟି ବେଶ୍ ପସନ୍ଦ ଆସିଥିବ। ତେବେ ଆଜି ତ ପ୍ରାୟ ସମୟ ହେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ସମାପ୍ତ କରିବା ପାଇଁ। ଆପଣ ଦୁଇ ଜଣ ଆସିଲେ ସାହିତ୍ୟର ଉନ୍ନତି ପାଇଁ ଆପଣ ସୃଷ୍ଟି କରିଥିବା ସୃଜନୀ ଆପ୍ ବିଷୟରେ ଆମକୁ ଏବଂ ଆମ ଶ୍ରୋତାବନ୍ଧୁମାନଙ୍କୁ ଜଣାଇଲେ, ତା ସହିତ ସୃଜନୀ ସହ ନିଜର ଯାତ୍ରା ବିଷୟରେ ମଧ୍ୟ ଜଣାଇଲେ। ସେଥିପାଇଁ ଆକାଶବାଣୀ ପୁରୀ ତରଫରୁ ଆପଣ ଦୁହିଙ୍କୁ ଅନେକ ଧନ୍ୟବାଦ। ଶୁଣୁଥିବା ଶ୍ରୋତାବନ୍ଧୁମାନଙ୍କୁ ପୁଣି ଥରେ ଜଣାଇଦେବାକୁ ଚାହୁଁଛି, ଯଦି ଆପଣ ମଧ୍ୟ ଲେଖାଲେଖି କରୁଛନ୍ତି କିନ୍ତୁ ଜାଣିପାରୁନାହାନ୍ତି ଲେଖାଟିକୁ କେଉଁଠି ପୋଷ୍ଟ କରିବି, ଅବା ନିଜ ପାଖରେ ଯଦି ସେମିତି କିଛି ଜ୍ଞାନ ରହିଛି ଅବା ସେମିତି କିଛି ଭାବନା ରହିଛି ଯାହାକୁ ଆପଣ ବାଣ୍ଟିବା ପାଇଁ ଚାହୁଁଛନ୍ତି, ତେବେ ଆଜି ହିଁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରନ୍ତୁ ସୃଜନୀ ବ୍ଲଗିଂ ଆପ୍କୁ, ଅବା www.srujani.in ପ୍ଲାଟଫର୍ମକୁ ଯାଇ ନିଜର ଲେଖା ବା ଅଡିଓ ପୋଷ୍ଟ କରନ୍ତୁ। ତେବେ ଆଜି ପାଇଁ ଏତିକି ରହୁଛି, ନମସ୍କାର,
2: ଧନ୍ୟବାଦ, ଧନ୍ୟବାଦ, ଜୟ ଜଗନ୍ନାଥ।
1: ଆପଣ ଯଦି ଲେଖିବାକୁ ଭଲ ପାଆନ୍ତି, ଆପଣଙ୍କ ପାଖରେ କହିବାକୁ କୌଣସି କାହାଣୀ ଅଛି କିମ୍ବା ସମସ୍ତେ ଜାଣିବା ଭଳି ତଥ୍ୟ ଯାହାକୁ ଆପଣ ସମସ୍ତଙ୍କୁ ଶୁଣେଇବାକୁ ବା ପଢ଼େଇବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ସୃଜନୀର ବଢ଼ୁଥିବା ସୃଜନଶୀଳ ସମୂହରେ ଯୋଗଦାନ ଦିଅନ୍ତୁ। ସୃଜନୀର ଲେଖକ କମ୍ୟୁନିଟି ଓ ଓଡ଼ିଆ ରଚନା କମ୍ୟୁନିଟିରେ ଆଜି ହିଁ ଯୋଗ ଦିଅନ୍ତୁ। www.srujani.in ପ୍ଲାଟଫର୍ମରେ ନିଜର ଲେଖାକୁ ବା ନିଜର ଅଡିଓକୁ ଏବେ ହିଁ ପୋଷ୍ଟ କରନ୍ତୁ। ତେବେ ଶ୍ରୋତାବନ୍ଧୁ, ଆଶା କରୁଛି ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ବେଶ୍ ପସନ୍ଦ ଆସିଥିବ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିଭଳି ଲାଗିଲା ନିଜର ମତାମତ ଜଣାଇବା ପାଇଁ ଭୁଲିବେ ନାହିଁ। ଆମ ଠିକଣା ସାହିତ୍ୟ ସୁଧା କାର୍ଯ୍ୟକ୍ରମ ମାର୍ଫତ ସହକାରୀ ନିର୍ଦ୍ଦେଶକ ଆକାଶବାଣୀ ପୁରୀ ପିନ୍ 752001। ଆପଣ ଚାହିଁଲେ ନିଜର ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଆମ ଫୋନ୍ ନମ୍ବର 9437037892। ରହିଲି, ନମସ୍କାର।

ଶ୍ରୋତାବନ୍ଧୁମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ସାହିତ୍ୟ ସୁଧାର ପୁନଃ ପ୍ରସାରଣ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଥିଲେ ସଂଘମିତ୍ରା ପଟ୍ଟନାୟକ। କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ଥିଲେ ଦିଲୀପ କୁମାର ନାୟକ।

ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣୁଛନ୍ତି ଶ୍ରୀଜଗନ୍ନାଥ ଭଜନର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭଜନଟି ରହିଛି ପଙ୍କଜ ଜାଲଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନା ଏବଂ ସରତ୍ନାୟଙ୍କ ସଙ୍ଗୀତ ସଂଯୋଜନାରୁ।